ଆଜି ସୋମବାର ପନ୍ଦର ଦିନ ତାରିଖ ପ୍ରଥମ ଅଧିବେଶନ ହେଉଛି ମେଗାହର୍ଜ ଯୋଗେ ଏବଂ ମାଧ୍ୟମରେ

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ସୁଧାକର ପଣ୍ଡା, ଗୀତ ରଚନା କରିଛନ୍ତି କିଶୋର ଚନ୍ଦ୍ର ନନ୍ଦ।

ଆପଣମାନଙ୍କୁ ପ୍ରଣାମ ଶ୍ରୋତା ବନ୍ଧୁ। ଭଗବାନଙ୍କ ପ୍ରତି ଭକ୍ତର ଭାବକୁ ଭକ୍ତି କୁହାଯାଏ। ଏ ଭକ୍ତିର କାରଣ ହେଉଛି ଦୁଇଟି, ଗୋଟିଏ ହେଲା ଭୟରୁ ଭକ୍ତି, ଆଉ ଗୋଟିଏ ହେଲା ଶ୍ରଦ୍ଧାରୁ ଭକ୍ତି। ଶିକ୍ଷକଙ୍କୁ ଭୟ କରି ପିଲାଟି ଜୁହାର ହୋଇପଡ଼େ, ଶିକ୍ଷକ ଆସୁଥିବା ବାଟରୁ ହଟିଯାଏ, କାରଣ ଶିକ୍ଷକଙ୍କ ହାତରେ ଛାଟ ଥାଏ ବା ବିଧା ମାଡ଼ର ଭୟ ଥାଏ। କିନ୍ତୁ ଧୀରେ ଧୀରେ ପିଲାଟି ଯେତେବେଳେ ଟିକେ ବଡ଼ ହୋଇଯାଏ ଏବଂ ମାଡ଼ ଖାଇବା କମିଯାଏ, ସେତେବେଳେ ସେ ବୁଝିବାକୁ ଆରମ୍ଭ କରେ ଯେ ପାଠଟି ବୁଝି ନପାରିଲେ, ପ୍ରଶ୍ନର ଠିକ୍ ଉତ୍ତର ଦେଇ ନପାରିଲେ ଶିକ୍ଷକ ତା ଉପରେ ଯେଉଁ ରାଗୁଛନ୍ତି ସେଇଟା ତା'ର ଭଲ ପାଇଁ, ଶିକ୍ଷକ ତା'ର ଭଲ ଚିନ୍ତା ହିଁ କରୁଛନ୍ତି। ଏଇ କଥାଟି ଜାଣିଲା ପରେ ଶିକ୍ଷକଙ୍କ ପ୍ରତି ତା'ର ଆଉ ଭୟ ରହେ ନାହିଁ, ତାହା ଶ୍ରଦ୍ଧାରେ ରୂପାନ୍ତରିତ ହୋଇଯାଏ। ସେ ଶିକ୍ଷକଙ୍କୁ ଭଲ ପାଇବାକୁ ଆରମ୍ଭ

ଭୟ କରୁଥିଲା ବେଳେ ଶିକ୍ଷକ ଏବଂ ଛାତ୍ର ଭିତରେ ଯେଉଁ ଦୂରତା ଥିଲା ତାହା କମିଆସେ। ଛାତ୍ରଟି ଏଥର ଭରସି କଥା କହିବାକୁ ଆରମ୍ଭ କରେ। ଉଭୟ ଭିତରେ କଥାବାର୍ତ୍ତା ହୁଏ, ମତ ବିନିମୟ ହୁଏ, ମତ ଭାବ ହୁଏ। ଭାବ ବିନିମୟ ହେଲେ ପରସ୍ପରକୁ ବୁଝିବା ହୁଏ, କିନ୍ତୁ ଛାତ୍ରଟି କିଭଳି ଭଲ କରିବ ସେ ନଥାଏ। ଏବଂ ଏ କଥା ଯଦି ଛାତ୍ରଟି ଲକ୍ଷ୍ୟ କରେ ତେବେ ଶିକ୍ଷକଙ୍କ ପ୍ରତି ତାର ଆଦୌ ଭକ୍ତି ଆସେ ନାହିଁ। ଠିକ୍ ସେହିଭଳି ଆମେ ଭଗବାନଙ୍କୁ ବିଶ୍ୱାସ କରୁ ଅନେକ କାରଣରୁ। କିଏ ଡର ଭୟରୁ ବିଶ୍ୱାସ କରେ, ବିଶ୍ୱାସ କିଛି ଅଭିଶାପ କିଛି ଅନିଷ୍ଟ କରିଦେବେ ଏ ଭୟ ମଧ୍ୟ ଥାଏ। ବେଳେ ପ୍ରଚାର କରନ୍ତି ଯେ ଅମୁକ ଲୋକ ବିଶ୍ୱାସ ନ କରିବାରୁ ତାର ଏହା ଏହା କ୍ଷତି ହେଲା। ଆଗରୁ କଥା ଲୋକଙ୍କ ମୁହଁରେ ପ୍ରଚଳିତ ଅଛି, ତେଣୁ ଏତେ ଝାମେଲା କାହିଁକି, ଭଗବାନଙ୍କୁ ବିଶ୍ୱାସ କରିଦେଲେ ଯାଏ। ବିଶ୍ୱାସ କରନ୍ତି ଭଗବାନ, ବିଶ୍ୱାସ କଲେ କିଛି ମିଳିବ। ଘର ଦ୍ୱାର ପୁଅ ଝିଅ ଚାକିରି ଟଙ୍କା ସୁନା ଗାଡ଼ି ମାଗି ସେ ଦବା, ଏଗୁଡ଼ା ଲୋକଙ୍କୁ ମିଳିଛି ଏବଂ ବୋଲି କିଛି ଲୋକ ନିଜ ଜୀବନରୁ ଉଦାହରଣ ଦେଇ କହନ୍ତି। କରି ପ୍ରତିଷ୍ଠା କରିବାକୁ ବନ୍ଧୁବାନ୍ଧବଙ୍କୁ ଡାକିଲେ, ଲୋକେ ତାଙ୍କୁ ବଧେଇ ଜଣାଇଲା ବେଳେ ସେ କହିଲେ ସବୁ ଯେଉଁମାନେ ପ୍ରତିଷ୍ଠା ଭୋଜି ଖାଇବାକୁ ଯାଇଥିବେ ସେମାନେ ଭାବିବେ ଆରେ ୟାଙ୍କୁ ଯଦି ଏଭଳି ଘରଟିଏ ଭଗବାନ ଦେଲେ ତାହେଲେ ଆମକୁ ବି କାହିଁକି ନ ଦେବେ। ଏହିଭଳି ଆମର ଭଗବାନଙ୍କ ସହିତ ସମ୍ପର୍କ ପ୍ରାୟ ଏହି ସ୍ତରରେ ରହିଯାଏ। ଭଗବାନଙ୍କୁ ଭଲ ପାଇବା ସ୍ତରରେ ନ ପହଞ୍ଚିଲେ ତାଙ୍କ ସହ ଭାବ ଯୋଡ଼ି ହୁଏ ନାହିଁ, ଆଉ ଭାବ ଯୋଡ଼ି ନହେଲେ ଭକ୍ତି କୁହା। ଯାହାକୁ ଆମେ ଭଲ ତାଙ୍କୁ ସବୁବେଳେ ଦୁଃଖ କଥାଗୁଡ଼ାକ କହୁ, ସୁଖ ଟିକେ ଟିକେ କହୁ, ସେ ଉଭୟ ଦୁଃଖ ସୁଖର ସାଥୀ ହୁଅନ୍ତି। ସେହିଭଳି ଭଗବାନଙ୍କୁ ଦୁଃଖରେ ବି ଡାକିବାକୁ ହୁଏ ଏବଂ ସୁଖରେ ବି ଡାକିବାକୁ ହୁଏ। ଭଗବାନ ଭୟ ଏବଂ ଦିଆନିଆ ସ୍ତରରୁ ଭଲ ଭାବ ଆସେ ନାହିଁ, ଭାବ ଭକ୍ତି ଆସିବାର ସମ୍ଭାବନା ମଧ୍ୟ ନାହିଁ। ଭକ୍ତି ମାର୍ଗକୁ ଆଶ୍ରା କରିବା ଲୋକଙ୍କ ପାଇଁ ଏହା ଏ ଭକ୍ତି କିଭଳି କରା ଏବଂ ସେଥିପାଇଁ କ'ଣ କ'ଣ ସବୁ ଉପାୟ ଅଛି ସେ କଥା ମଧ୍ୟ ଭକ୍ତି ଶାସ୍ତ୍ରରେ କୁହାଯାଇଛି। ଏହା 9 ପ୍ରକାରର, ଯଥା ଶ୍ରବଣ, କୀର୍ତ୍ତନ, ସ୍ମରଣ, ପାଦସେବା, ଅର୍ଚ୍ଚନା, ବନ୍ଦନା, ଦାସଭାବ, ସଖା ଏବଂ ଆତ୍ମସମର୍ପଣ। ଏଗୁଡ଼ିକ ମଧ୍ୟରୁ ଏକ ବା ଏକାଧିକ ଅବଲମ୍ବନ କରାଯାଇପାରେ। ମୂଳ ଭଗବାନଙ୍କୁ ଭଲ ଏସବୁ କରିବାକୁ ଇଚ୍ଛା ହେବ ନାହିଁ। କିଏ କାହିଁକି ଜଣଙ୍କ ବିଷୟରେ ଶୁଣିବାକୁ ଭଲ ପାଇବ, କାହିଁକି ଇତ୍ୟାଦି, ଏ ସବୁଗୁଡ଼ିକର ଉତ୍ତର ହେଉଛି ଜଣକୁ ଭଲ ଏସବୁ କରିବାକୁ ଇଚ୍ଛା ହେବ। ଯଦି ଆମେ ଭକ୍ତିର ବାଟ ଧରିବାକୁ ଚାହୁଁଛୁ ତେବେ ତାଙ୍କୁ ସାଂସାରିକ ବସ୍ତୁମାନ କରିବା, ତାଙ୍କୁ ଶ୍ରଦ୍ଧା କରିବା, ଭଲ ପାଇବା, ଏତ ଭକ୍ତିର ନ ଆମକୁ ଖୁବ୍ ଭଲ ଲାଗେ।

ଉଦ୍ଧବଙ୍କର ସ୍ୱୟଂମୋଚନାର୍ଥେ ଶ୍ରୀକୃଷ୍ଣ କହିଛନ୍ତି ଯେ କର୍ମ ଜ୍ଞାନ ଓ ଭକ୍ତି ହେଉଛି ମୋକ୍ଷ ପ୍ରାପ୍ତିର ତିନି ପ୍ରକାର ଉପାୟ। କେବଳ ଜ୍ଞାନ

ଭକ୍ତି ଯୋଗ ସାଧନା କରିବା ସମ୍ଭବ। ମନୁଷ୍ୟ ଜନ୍ମ ଦେବଜନ୍ମଠାରୁ ଦୁର୍ଲଭ, ଦୈବ କୃପାରୁ ଏହା ମିଳିଥାଏ। ସେ ଇନ୍ଦ୍ରିୟମାନଙ୍କୁ ସଂଯତ କରି ଆତ୍ମାନୁସନ୍ଧାନ ରୂପକ ଯୋଗ ଅଭ୍ୟାସ ଦ୍ୱାରା ଭଗବାନଙ୍କଠାରେ ମନୋଧାରଣା କରିଥାଏ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରିବା ଲାଗି ଆଜି ଶେଷ ସମନ୍ୱୟ କମିଟି ବୈଠକ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାର ଥିବା ବୈଠକଟି ପ୍ରଶାସନିକ ସ୍ତରନ ହୋଇଥିବା ସବୁ ପ୍ରକାର ପ୍ରସ୍ତୁତିର ସମୀକ୍ଷା କରାଯିବା। ଆଜିର ବୈଠକଟି ରଥ ତିଆରି ନୁ ମୂଲ କରିକି ନୀଳାଦ୍ରି ବିଜେତକ ରଥଯାତ୍ରା ନୀତିକାନ୍ତିକେ ଶୃଙ୍ଖଳିତ ଭାବେ କରିବା ଲାଗି ସମୀକ୍ଷା କରାଯିବା। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ୍ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ବାଗି ବିଷୟଟି ବିସ୍ତୃତ ଭାବେ ଆଲୋଚନା ହେବା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳକେ ଶୁଭାରମ୍ଭ କରିବେ। ଇତାର ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଚଳାଚଳର ବି ଶୁଭାରମ୍ଭ ହେବା। ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍କେ ଆଜି ମଧ୍ୟାହ୍ନ 12:30 ପୁରୀ ରେଳ ଷ୍ଟେସନ୍ର ଶୁଭାରମ୍ଭ କରାଯିବା ସହିତ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କେ ଉପରବେଲାର ବ୍ରହ୍ମପୁର ରେଳ ଷ୍ଟେସନ୍ର ଶୁଭାରମ୍ଭ କରାଯିବା। ଆଗନ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ହପ୍ତାକ ଥରେ ତାରୁତୁରୁ 3 ଦିନ ଚାଲୁଥିଲା। ବାକି ଯାତ୍ରୀମାନଙ୍କର ଆବଶ୍ୟକତାକେ ନଜରଠି ରଖିକରି ରେଳବାଇ ତରଫ ଏହି ଟ୍ରେନ୍କେ ଫି ଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେନ୍ତା ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ପୁରୀନୁ ସବୁ ସୋମବାର, ଗୁରୁବାର, ଶନିବାର ଆଉ କୋରାପୁଟନୁ ସବୁ ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ ଚାଲବା। ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଆଭାସୀ ଜରିଏ 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 34,87,00,000 ଟଙ୍କାର 494 ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥି 31 ପୌରାଞ୍ଚଳର 36,79,00,000 ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା 344 ପ୍ରକଳ୍ପର ଲୋକାର୍ପଣ ହେବା। ସେନ୍ତା 19 ପୌରାଞ୍ଚଳନ 37,09,00,000 ଟଙ୍କା ଖର୍ଚ୍ଚାତି ତିଆରି ହେବାର୍କେ ଥିବା 150 ନୂଆ ପ୍ରକଳ୍ପର ଶିଳାନ୍ୟାସ କରାଯିବା। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆୟୋଜ ହେବା। ଏହି ଅବସରରେ ସକାଳ ବେଳା ଭୁବନେଶ୍ୱର ସତ୍ସଙ୍ଗ ବିହାରନ ଥିବା ଡକ୍ଟର ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ତାରୁତୁରୁ ବେଲବୁଡ଼େ ଜୟଦେବ ଭବନଠାରେ ହେବାର୍କେ ଥିବା ଆଲୋଚନା ଚକ୍ରଥି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 77 ନମ୍ବର ବନ ମହୋତ୍ସବ ସପ୍ତାହ ଅବସରରେ ଦେବଗଡ଼ ବନଖଣ୍ଡ ତରଫ ଆୟୋଜିତ କାର୍ଯ୍ୟକ୍ରମଟି ଗଲାକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍। ମାର୍ ଲାଗି ଗଛ ଗୁଟେ ଆହ୍ୱାନ ଦେଇକରି ସେ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ଲାଗି ଗଛ ଜଗାବାରଟାକେ ଗୋଟେ ଜନ ଆନ୍ଦୋଳନ କରବାରକେ ଆହ୍ୱାନ ଦେଇଛନ୍। ଏହି ଅବସରରେ ଶ୍ରୀମତୀ ପରିଡ଼ା ଗୋଟେ ସବୁଜ ରଥକେ ବିଲ୍ ଶୁଭାରମ୍ଭ କରିଥିଲେ। ଏହି ରଥ ଜଙ୍ଗଲ ଆଉ ପରିବେଶ ସୁରକ୍ଷା ବାର୍ତ୍ତାକେ ଘରେ ଘରେ ପହଞ୍ଚାବା। ବିଶ୍ୱ ଜୁନୋସିସ୍ ରୋଗ ନିରାକରଣ ଦିବସ ଆଜି ପାଳିତ ହେଉଛି। ପଶୁ ଚାବାର ଲାଗି ପ୍ରାକୃତିକ ଉପେଥି ସଂକ୍ରମିତ ହେଉଥିବା ରୋଗକେ ଜୁନୋସିସ୍ ରୋଗ କୁହାଯାଏସି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଭାରତନୁ 2030 ତକ ଜଳାନ୍ତକ ରୋଗକେ ମୂଲୁ ସଫା କରବାରକେ ପରାମର୍ଶ ଦେଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣିନ ହୋଇଥିବା ଲଘୁଚାପ ଅବପାତି ବଦଳିଛି। ବାଲେଶ୍ୱର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗେ 50 କିଲୋମିଟର ଦୂରେ ଅବପାତ ହୋଇଛି। ଚାନ୍ଦବାଲିର ଉତ୍ତର ପୂର୍ବନୁ 60 କିଲୋମିଟର ଦୂରେ ଇଟା କେନ୍ଦ୍ରୀଭୂତ ହୋଇକରି ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଉଛି। ଇତାର ପ୍ରଭାବଟି ଦକ୍ଷିଣ ପଶ୍ଚିମ ମୌସୁମୀ ଅୟତ୍କା ସକ୍ରିୟ ହେବାର ସହିତ ରାଜ୍ୟର ଭିନ୍ ଭିନ୍ ଜାଗାନ ପ୍ରବଳନୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଆଜି ବେଲବୁଡ଼ା ତକ ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାନ ଅତିନୁ ଅତି ଜବର ବର୍ଷାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେନ୍ତା ବୌଦ୍ଧ, ଅନୁଗୁଳ, କନ୍ଧମାଳ ଜିଲ୍ଲାର କେତେଟା ଜାଗାନ ଜବର ବର୍ଷାକେ ନେଇକରି କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପାଖାପାଖି ସବୁ ଜିଲ୍ଲାନ ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଗଲା ଜୁନ୍ ମାସ 1 ତାରିଖନୁ ଏପ୍ତକ ରାଜ୍ୟ 265.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯେନ୍ଟାକି ସ୍ୱାଭାବିକନୁ 4% ଅୟତ୍କା ଆଏ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍। ଲଗାତ ବର୍ଷା ଲାଗି ସମ୍ବଲପୁର ସହରର ଭିନ୍ ଭିନ୍ ଜାଗାନ ରାସ୍ତା ଉପରେ ପାଣି ଯାଉଥିବାର ବେଳେ ଘରମାନଙ୍କୁ ପାଣି ପଶିଛି। ଆଇଜବିଲ୍ ବର୍ଷାକେ ନଜରଠି ରଖିକରି ସମ୍ବଲପୁର ମହାନଗର ନିଗମ ଆଉ ଧନକୋଡ଼ା ବ୍ଲକର ସବୁ ବିଦ୍ୟାଳୟମାନଙ୍କୁ ବନ୍ଦ ରଖାଯିବା ବୋଲି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ସୂଚନା ଦେଇଛନ୍। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସ୍ପିକ୍ ରାତି 9:30 ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ନାଟକ ନେତ୍ରମଣି, ରଚନା ଓ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ, ସହାୟତା ଗୋପବନ୍ଧୁ ଚୌଧୁରୀ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ଶୁଣିବେ ରାତି 10:30 ପରିବେଷଣ କରିବେ ଶ୍ରୀମତୀ ଗିରିଜା ଦେବୀ। ଏଥିରେ ଶୁଣିବେ ରାଗ ଠୁମ୍ରି, ଭୈରବୀ ଓ କଜରୀ। ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ପୁରୀରେ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ରଥ ନିର୍ମାଣଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥଯାତ୍ରାର ନୀତିକାନ୍ତିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବୈଠକରେ ଆଲୋଚନା କରାଯିବ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିବେ। ଏହାସହ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ମଧ୍ୟ ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ ତିନି ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ପୁରୀଠାରୁ ପ୍ରତ୍ୟେକ ସୋମବାର ଗୁରୁବାର ଏବଂ ଶନିବାର ଚଳାଚଳ କରିବ ଏବଂ କୋରାପୁଟରୁ ପ୍ରତ୍ୟେକ ମଙ୍ଗଳବାର ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି। ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ଅତିପ୍ରବଳ ବର୍ଷା ହେବା ନେଇ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ାଠାରେ ସର୍ବାଧିକ 276 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 603.33 ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 35,137 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ ପାୱାର ଚ୍ୟାନେଲ ଦେଇ 17,632

0: କିଛି ଘନଫୁଟ ଜଳ ନିଷ୍କାସିତ ହେଉଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ବନ୍ଦ ରଖାଯାଇଛି। ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମହାବିଦ୍ୟାଳୟଗୁଡ଼ିକୁ ଆଜି ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ସରକାରୀ ଏବଂ ଘରୋଇ ନିର୍ମାଣ କାର୍ଯ୍ୟକୁ ମଧ୍ୟ କଟକରେ ଆଜି ଦିନକ ପାଇଁ ବନ୍ଦ ରଖିବାକୁ କୁହାଯାଇଛି। ସହରର ନଦୀ ବାଲିଘାଟଗୁଡ଼ିକ ବନ୍ଦ ରଖାଯିବା ସହ ପୁଲିସ୍ ପେଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ଏଥିସହ ସତ୍ସଙ୍ଗ ବିହାରସ୍ଥିତ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବେ। ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ଜଣେ ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାନାୟକ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଡକ୍ଟର ମୁଖାର୍ଜୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମ୍ଭିଧାନ ପ୍ରଣୟନ ସଭାର ସଦସ୍ୟ ଭାବେ ସ୍ୱର୍ଗତ ମୁଖାର୍ଜୀଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି।
1: ଡକ୍ଟର ମୁଖାର୍ଜୀଙ୍କର ଜୀବନ ଏ ଦେଶ ପାଇଁ ଏଭଳି ଏକ ଅମୂଲ୍ୟ ଉପହାର ଯାହା ପ୍ରତିଟି ଭାରତୀୟଙ୍କୁ ରାଷ୍ଟ୍ରଭକ୍ତି ଓ ସେବାର ଅନନ୍ତ ପ୍ରେରଣା ଦେଇ ଆସିଥାଏ। ଭାରତୀୟ ଶିକ୍ଷା, ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରବୋଧର ଉତ୍ଥାନ ପାଇଁ ସେ ଯେଭଳି ଭାବରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ଏ କଥାକୁ ତାଙ୍କର ଇତିହାସରୁ ଆମେ ସମସ୍ତେ ଜାଣିଥାଉ। ସମର୍ପିତ ରାଷ୍ଟ୍ରନେତା ଏବଂ ଦୂରଦୃଷ୍ଟି ସମ୍ପନ୍ନ ମହାନ ଚିନ୍ତକ ଥିଲେ।
0: କଟକର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ଉଚ୍ଚାରଣ ଆଧାରରେ ଏଣିକି ଇଂରାଜୀରେ KATAKA ଲେଖାଯିବ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ଗେଜେଟ୍ ବିଜ୍ଞପ୍ତି ଆଧାରରେ କଟକ ମହାନଗର ନିଗମ ପକ୍ଷରୁ ନାମ ସଂଶୋଧନ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି, ଫଳରେ ଏଣିକି କଟକ ମହାନଗର ନିଗମ CMC ପରିବର୍ତ୍ତେ KMC ଲେଖାଯିବ। କେନ୍ଦ୍ରୀୟ ଅଷ୍ଟମ ବେତନ କମିଶନର ସଦସ୍ୟ ସଚିବ ପଙ୍କଜ ଜୈନ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସଂଗଠନର ପ୍ରତିନିଧି ଏବଂ ହିତାଧିକାରୀଙ୍କ ସହ ମତ ବିନିମୟ କରିବେ। ରାଜ୍ୟର ବିଭିନ୍ନ ବର୍ଗର କର୍ମଚାରୀ, ପେନ୍ସନଧାରୀ ଏବଂ ସରକାରୀ କର୍ମଚାରୀଙ୍କ ବେତନ ବ୍ୟବସ୍ଥା ଉପରେ ସେ ମୂଲ୍ୟାଙ୍କନ କରିବେ। ଭଦ୍ରକ ଜିଲ୍ଲା ତିହିଡ଼ି, ଆଗରପଡ଼ା ସମେତ ବିଭିନ୍ନ ଥାନା ପରିସରରେ ନିଶାମୁକ୍ତ ଓଡ଼ିଶା ଅଭିଯାନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ବରିଷ୍ଠ ପୁଲିସ୍ ଅଧିକାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜନପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଶା ସେବନର କୁପରିଣାମ ଉପରେ ଆଲୋକପାତ କରିବା ସହ ନିଶାମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଷାଦ ରୋଗ ଆଲୋଚକ ଡାକ୍ତର ନୀଳମାଧବ ରଥ।
3: ମାନସିକ ବିଷାଦ ଥଣ୍ଡା, ଜ୍ୱର, କାଶ ପରି ହୁଏତ ଅତି ସାଧାରଣ। ମନର ଆଶା ପୂରଣ ନହେଲେ, ରୋଗ ଦୁଃଖ ଦୁର୍ଘଟଣାର ଶିକାର ହେଲେ, ପ୍ରିୟ ଆତ୍ମୀୟକୁ ପ୍ରିୟ ବସ୍ତୁକୁ ହରାଇଲେ, ବ୍ୟକ୍ତିଗତ ଅବା ସାମାଜିକ ଚାପର ସମ୍ମୁଖୀନ ହେଲେ ଆମେ ବିଷାଦଗ୍ରସ୍ତ ହୋଇଥାଉ। କୁରୁକ୍ଷେତ୍ରରେ ଅର୍ଜୁନଙ୍କର ବିଷାଦ ଯୋଗ ବିଷୟରେ ଆମେ ସମସ୍ତେ ଅବଗତ। ଖବରକାଗଜରେ ବା ଟିଭିରେ ମାନସିକ ବିଷାଦରୁ ଆତ୍ମହତ୍ୟା, ହତ୍ୟା ପ୍ରବଣତା, ଅପରାଧ ପ୍ରବଣତାର ଅନେକ ଘଟଣା ସହ ଆମେ ପରିଚିତ। ବିଷାଦ ଜର୍ଜରିତ ମନରେ ଉଦ୍ବେଗ, ଆଶଙ୍କା, କାର୍ଯ୍ୟ କରିବାର ସ୍ପୃହା ହ୍ରାସ, ଶାରୀରିକ ପୀଡ଼ା ବା ଜ୍ୱଳନର ଅନୁଭୂତି, କାମଶକ୍ତିର କମିଯିବା ଦୃଷ୍ଟିଗୋଚର ହୋଇଥାଏ। ବୀଜାଣୁ ଜନିତ ରୋଗ, କାମଳ ରୋଗ, କେତେ ପ୍ରକାର କର୍କଟ ବା କ୍ୟାନ୍ସର ରୋଗ, TB ଓ ଅନେକ ଔଷଧ ସେବନ, ନିଶା, ମଦ୍ୟପାନ ପାଇଁ ବିଷାଦାବସ୍ଥା ଆମେ ଲକ୍ଷ୍ୟ କରିଥାଉ। ସ୍ନେହ ପ୍ରେମରେ ପ୍ରତାରଣା, କୁଟିଳତା, ପାଠ ଓ ପରୀକ୍ଷାରେ ବା କର୍ମକ୍ଷେତ୍ରରେ ଅସଫଳତା ମନୁଷ୍ୟକୁ ବିଷାଦକୁ ଠେଲି ଦେଇଥାଏ। କିନ୍ତୁ ଗମ୍ଭୀର ମାନସିକ ରୋଗ, ବିଷାଦ ରୋଗ, ଆମେ ସେ ସବୁକୁ କହିବା ଯାହା 2 ସପ୍ତାହରୁ ମାସ ମାସ ବା ବର୍ଷ ବର୍ଷ ଧରି ମନକୁ ଭାରାକ୍ରାନ୍ତ କରେ। ବିଷାଦର ଶାରୀରିକ ଲକ୍ଷଣ ଯେପରିକି ଭୋକ ନହେବା, ନିଦ ନହେବା, କାହା ସଙ୍ଗେ ନ ମିଶିବା, ବାରମ୍ବାର ଦୁଃଖ ଘଟଣା ବିଷୟରେ ବିନା କାରଣରେ ଦୁଃଖକୁ ରୋମନ୍ଥନ କରି ଚାଲିବା, ନିଜକୁ ଅଯୋଗ୍ୟ ଭାବିବା, ନିଜକୁ ଦୋଷ ଦେବା, ଜୀବନକୁ ନିରର୍ଥକ ଭାବି ବସିବା, ନିଜକୁ ବିଷାଦରୁ ମୁକ୍ତି ପାଇଁ ଆତ୍ମହତ୍ୟାର କଳ୍ପନା ଜଳ୍ପନା ଅବା ପ୍ରଚେଷ୍ଟା କରିବା, ଏସବୁକୁ ଆମେ ଗମ୍ଭୀର ବିଷାଦ ରୋଗର ବିଭିନ୍ନ ଲକ୍ଷଣ ଭାବେ ଚିହ୍ନିବା। ବିଷାଦ ରୋଗୀ ଆଗକୁ ବା ମୁକ୍ତିର ଅନ୍ୟ ରାସ୍ତା ଭାବିପାରେ ନାହିଁ, ଜୀବନର ଅନ୍ୟ ଲକ୍ଷ୍ୟ ବିଷୟରେ ସେ ଆଗକୁ ଭାବିପାରେ ନାହିଁ। କବି ଭାଷାରେ ଭାବି ବସେ ସେ, ଜୀବନ କି ଖାଲି ନିରାଶାର ବାଲି, ମରୁ ମରିଚିକା ସ୍ନେହ ପ୍ରୀତି। ରୋଗୀ ଚୁପ୍ ନିସ୍ତେଜରେ ବସି ରହେ, ଖାଦ୍ୟ ରୁଚେ ନାହିଁ, ନିଦ ନଥାଏ, ଆଖିରେ ଲୁହ, ଛାତିରେ କୋହ।

0: ଅସୀମ ଶାରୀରିକ ଯନ୍ତ୍ରଣା ଅନୁଭବ କରେ, ଅବା ସବୁବେଳେ ଅସ୍ଥିରତା, ଆଉ ଆଗକୁ ରାସ୍ତା ନାହିଁ, ଆଉ ଏ ରାତି ପାଇବ ନାହିଁ, ଖାଲି ଅନ୍ଧାର ଆଉ ଅନ୍ଧାର, ରୋଗୀ ନିରାଶାରେ ବୁଡ଼ି ରହେ। କେତେକ ସ୍ଥଳେ ଅପ୍ରାକୃତିକ ବିଷାଦରେ ରୋଗୀ ବେଶୀ ଖାଏ, ଶୁଏ, ଅତ୍ୟନ୍ତ ଚଞ୍ଚଳ ହୁଏ, ଯାହା ଆମେ ଅସ୍ୱାଭାବିକ ବିଷାଦ କହିପାରିବା। କିଛି ଲୋକ ଅନ୍ତରର ବିଷାଦକୁ ଲୁଚାଇ ରଖି ବାହାରେ ଖୁସି ଦେଖେଇବାର ପ୍ରବଞ୍ଚନା କରନ୍ତି ଓ ହଠାତ୍ ଜୀବନ ଯୁଦ୍ଧରୁ ପରାସ୍ତ ହୋଇ ଆତ୍ମହତ୍ୟାର ପ୍ରଚେଷ୍ଟା କରିଥାନ୍ତି। ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ବା ମସ୍ତିଷ୍କର ପ୍ରଦାହ ପରେ ବିଷାଦ ରୋଗ ଆସେ। ବିଷାଦ ରୋଗ ମାନସିକ ରୋଗ ମ୍ୟାନିକ ଡିପ୍ରେସିଭ ସାଇକୋସିସ୍ ବା ଉନ୍ମାଦ ବିଷାଦର ଏକ ଅଂଶ ହୋଇପାରେ। ବୃଦ୍ଧାବସ୍ଥାରେ ବିଷାଦ ରୋଗ ସଙ୍ଗହୀନତା, ସାମାଜିକ ସମ୍ମାନ, ଆର୍ଥିକ ଅଭାବ ତଥା ସନ୍ତାନମାନଙ୍କର ଅବହେଳା, ଅତ୍ୟାଚାର ବା ପରିତ୍ୟାଗ ହେତୁ ହୋଇଥାଏ। ପ୍ରେମ ପ୍ରତାରଣା, ପରୀକ୍ଷାରେ ଅକୃତକାର୍ଯ୍ୟ ହେବା କୈଶୋର ବିଷାଦର ଲକ୍ଷଣ। ବୈଜ୍ଞାନିକଙ୍କ ମତରେ ସେରୋଟୋନିନ୍ ନାମକ ଜୀବରସର କ୍ଷରଣ ମସ୍ତିଷ୍କରେ କମିଗଲେ ବିଷାଦ ରୋଗ ହୁଏ। ବ୍ୟକ୍ତିଗତ ଘଟଣାବଳୀ, ଦୃଷ୍ଟିଭଙ୍ଗୀ, ମାନସିକ ବା ସାମାଜିକ ଚାପ, ବେଳେବେଳେ ଆଧ୍ୟାତ୍ମିକ ଚାପ ଦ୍ୱାରା ଏ ମାନର ବିଷାଦ ପ୍ରଭାବିତ ହୁଏ। ମାନସିକ ବିଷାଦ ରୋଗର ଚିକିତ୍ସା ଅନେକ ପ୍ରକାରର। ରୋଗୀ ପ୍ରତି ସ୍ନେହ ସହାନୁଭୂତି, ତା ସହ ଆଲୋଚନା, ଦିଗ୍ଦର୍ଶନ, ସାହାଚର୍ଯ୍ୟ, ପାରିପାର୍ଶ୍ୱିକ ଚାପ ହ୍ରାସର ପ୍ରଚେଷ୍ଟା ବିଷାଦକୁ ଲାଘବ କରିଥାନ୍ତି। ମାନସିକ ତଥା ବ୍ୟବହାରିକ ଚିକିତ୍ସା ପଦ୍ଧତି କଗ୍ନିଟିଭ ବିହେଭିଅରାଲ ଥେରାପି ଏ ଦିଗରେ ଫଳପ୍ରଦ ଚିକିତ୍ସା। ଅନେକ ବିଷାଦ ପ୍ରତିରୋଧକ ଔଷଧ ଅଛି ଯାହାକୁ ଆମେ ମୁଡ୍ ଏଲିଭେଟର ବା ଆଣ୍ଟି ଡିପ୍ରେସାଣ୍ଟ ଶ୍ରେଣୀଭୁକ୍ତ କରିଥାଉ। ସେସବୁକୁ ସେବନ କଲେ 3-6 ମାସ ମଧ୍ୟରେ ବିଷାଦରୁ ମୁକ୍ତି ମିଳେ। ଆତ୍ମହତ୍ୟାର ଉଦ୍ୟମ ବା ଭାବନାକୁ ଆମେ ଗମ୍ଭୀର ସମସ୍ୟା ବୋଲି ଭାବି ତାକୁ ବିଦ୍ୟୁତ ସକ୍ ଚିକିତ୍ସାରେ ଜଲ୍ଦି ଦୂର କରିପାରିବା। ଔଷଧୀୟ ଚିକିତ୍ସା ସହ ନିୟମିତ ବ୍ୟାୟାମ, କ୍ରୀଡ଼ା, ସୂର୍ଯ୍ୟକିରଣରେ ପ୍ରାତଃ ଭ୍ରମଣ ବା ସାୟଂ ଭ୍ରମଣ, ସାମାଜିକ ଜୀବନ ସହ ମିଶିବା, ପର୍ବପର୍ବାଣୀରେ ପ୍ରବଚନରେ ଏକାଠି ହେବା ମନର ବିଷାଦ ଲାଘବ କରିଥାଏ। ଈଶ୍ୱରଙ୍କ ପ୍ରାର୍ଥନା, ଯୋଗ, ଧ୍ୟାନ, ସତ୍ ଚିନ୍ତା ଦ୍ୱାରା ଆମେ ମାନସିକ ବିଷାଦକୁ ପ୍ରତିହତ କରିପାରିବା ଏବଂ ନିୟମିତ ଭାବରେ ଚିକିତ୍ସାରେ ରହି ଆମେ ମାନସିକ ବିଷାଦକୁ ଦୂରୀଭୂତ କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବିଷାଦ ରୋଗ, ଆଲୋଚନା କରିଥିଲେ ଡାକ୍ତର ନୀଳମାଧବ ରଥ। ଆକାଶବାଣୀ କଟକ, ସମୟ ବର୍ତ୍ତମାନ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ICC ମହିଳା T20 କ୍ରିକେଟ ବିଶ୍ୱକପ୍ ଟାଇଟଲ ହାସଲ କଲା ଅଷ୍ଟ୍ରେଲିଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି 2-ଦିନିଆ ଗସ୍ତରେ ଯାଇ ସନ୍ଧ୍ୟାରେ ଇଣ୍ଡୋନେସିଆରେ ପହଞ୍ଚିବେ। ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ 4ର୍ଥ ଇଣ୍ଡୋନେସିଆ ଗସ୍ତ। 2018 ମସିହା ମଇ ମାସରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କକୁ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ କରିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ଓ ସୁବିଆଣ୍ଟୋଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ବିଭିନ୍ନ କ୍ଷେତ୍ରରେ ହୋଇଥିବା ପ୍ରଗତି ସମ୍ପର୍କରେ ସମୀକ୍ଷା କରିବେ। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଜାକର୍ତ୍ତାରେ ଥିଲେ ମଧ୍ୟ ସେ ସାଂସ୍କୃତିକ ଓ ଐତିହାସିକ ସହର ଜୋଗକାର୍ତ୍ତା ପରିଦର୍ଶନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 8 ତାରିଖ ବୁଧବାର ଦିନ ଶ୍ରୀ ମୋଦି 3-ଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ଙ୍କ ସହ ଶ୍ରୀ ମୋଦି ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାଇବର ସୁରକ୍ଷା, ଯୋଗାଣ ଶୃଙ୍ଖଳ, ପ୍ରଯୁକ୍ତିବିଦ୍ୟା ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବ। ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନ୍ୟୁଜିଲାଣ୍ଡ ଗସ୍ତ କରି ତାଙ୍କ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନ୍ଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଗତ 40 ବର୍ଷ ମଧ୍ୟରେ ଏହା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ। ଏହି ଅବସରରେ ଶ୍ରୀ ମୋଦି ପ୍ରମୁଖ ବ୍ୟବସାୟ ଏବଂ କ୍ରୀଡ଼ା ନେତୃତ୍ୱଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର ପଞ୍ଚମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଶ୍ରୀ ଶାହା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ଶାହା 232 ଶସ୍ୟ ଗୋଦାମ ଗୃହ ଉଦ୍ଘାଟନ, ସହକାର ବନ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଟିସୁ କଲଚର ବ୍ୟବସ୍ଥାର ଆଦିର ଭୂମିପୂଜନ, ଜାତୀୟ ସମବାୟ ଡାଟାବେସ୍ ଓ ଜିଓ ଟ୍ୟାଗ୍ ମୋବାଇଲ୍ ଆପ୍ର ଶୁଭାରମ୍ଭ, ଜାତୀୟ ପଶୁପାଳନ ବିକାଶ ବୋର୍ଡ଼ର ଦୁଗ୍ଧ ଯୋଗାଣ ଡ୍ୟାସ୍ବୋର୍ଡ଼ ପୋର୍ଟାଲ୍ର ଶୁଭାରମ୍ଭ ଆଦି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଭାରତୀୟ ବିହନ ସହକାରୀ ସମିତି ଲିମିଟେଡ୍ BBSSL ଏବଂ ଭାରତୀୟ କୃଷି ଗବେଷଣା ପରିଷଦ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହି ବୁଝାମଣା ଫଳରେ ବିହନ ବ୍ୟବସ୍ଥା ଏବଂ ଦୁଗ୍ଧ ସମବାୟ ସମିତି ପାଇଁ ଆଦର୍ଶ ନିୟମ ସୁଦୃଢ଼ ହୋଇପାରିବ। ଗତ 5 ବର୍ଷ ମଧ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ପ୍ରାଥମିକ କୃଷି ଋଣ ସମିତି, ସମବାୟ ବ୍ୟାଙ୍କ, ଦୁଗ୍ଧ ସମବାୟ ଏବଂ ଜାତୀୟ ସ୍ତରୀୟ ସମବାୟ ସଂସ୍ଥାଗୁଡ଼ିକ ପାଇଁ ଅନେକ ରୂପାନ୍ତରଣ ପଦକ୍ଷେପ ଗ୍ରହଣ କରାଯାଇଛି। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର ଦୁଇଦିନିଆ ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଏବଂ 9 ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦାନ ଅର୍ଥ ହେର୍ଫେର୍ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ରିପୋର୍ଟ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ବୈଠକ ମଣିରାମ ଛାବେନିଠାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏବେ ଏହା ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ସ୍ୱିଜରଲ୍ୟାଣ୍ଡର ଜେନିଭାଠାରେ ଆଜିଠାରୁ ଆରମ୍ଭ ହେଉଥିବା ଉପଭୋକ୍ତା ସୁରକ୍ଷା ଆଇନ ଏବଂ ନୀତି ଉପରେ ଆନ୍ତଃସରକାରୀ ବିଶେଷଜ୍ଞ ଗୋଷ୍ଠୀର ନବମ ଅଧିବେଶନରେ ଭାରତ ଅଧ୍ୟକ୍ଷତା କରିବ। ଜାତିସଂଘ ବାଣିଜ୍ୟ ଓ ବିକାଶ ବିଭାଗ ପକ୍ଷରୁ ଏହି ତିନିଦିନିଆ ଅଧିବେଶନ ବୁଧବାର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଧିବେଶନ କାଳରେ ସଦସ୍ୟ ରାଷ୍ଟ୍ର, ଆନ୍ତର୍ଜାତିକ ସଂଗଠନ, ଉପଭୋକ୍ତା ସୁରକ୍ଷା ପ୍ରତିଷ୍ଠାନ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ଉପଭୋକ୍ତା ସୁରକ୍ଷା ଆଇନ ଓ ନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ନିଧି ଖାରେ ଏହି ଅଧିବେଶନରେ ଅଧ୍ୟକ୍ଷତା କରିବେ। ଆସାମର ଗୁଆହାଟୀଠାରେ ଆଜିଠାରୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବ୍ରିକ୍ସ ରାଷ୍ଟ୍ର ସମୂହର ନିଶା ନିରୋଧୀ ସଂଗଠନଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ସେଗୁଡ଼ିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ପରିଚାଳନାଗତ ସମନ୍ୱୟ ସୁଦୃଢ଼ କରିବା, ସୂଚନା ଆଦାନ ପ୍ରଦାନ ଏବଂ କ୍ଷମତା ନିର୍ମାଣ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ଯୁଗ୍ମ ଘୋଷଣାନାମା ଗ୍ରହଣ କରିବାର ସମ୍ଭାବନା ରହିଛି। ଏହାଦ୍ୱାରା ବ୍ରିକ୍ସ ଦେଶଗୁଡ଼ିକରେ ନିଶା ନିବାରଣ ନେଇ ସାମୂହିକ ପଦକ୍ଷେପକୁ ଦୃଢ଼ କରାଯାଇପାରିବ। ୟୁରୋପରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ପର୍ତ୍ତୁଗାଲ, ଗ୍ରୀସ୍ ଏବଂ ସ୍ପେନ୍ରେ ଶହ ଶହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ 3 ହେବ ଜଙ୍ଗଲ ନିଆଁ ସେହିସବୁ ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ସେଠାକାର ସରକାରଙ୍କ ପକ୍ଷରୁ ଗ୍ରୀସ୍ର କେତେକ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇ ଜନସାଧାରଣଙ୍କୁ କବାଟ ଝରକା ବନ୍ଦ କରି ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗତକାଲି ଗ୍ରୀସ୍ ରାଜଧାନୀ ଏଥେନ୍ସରେ ଅନ୍ୟ ଏକ ଜଙ୍ଗଲ ନିଆଁ ସୃଷ୍ଟି ହୋଇଛି। ସ୍ପେନ୍ରେ 5,400 ହେକ୍ଟର ଅଞ୍ଚଳ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହୋଇଥିବା ସୂଚନା ମିଳିଛି। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ପାକିସ୍ତାନୀ ରେଞ୍ଜରଙ୍କ ଦ୍ୱାରା ପ୍ରତିବାଦକାରୀଙ୍କ ଉପରେ ଗୁଳିବର୍ଷଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ଅନ୍ୟ କେତେଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ଅଞ୍ଚଳରେ ମୌଳିକ ଅଧିକାର

0: ଅର୍ଥନୈତିକ ସୁବିଧା ଏବଂ ରାଜନୈତିକ ସ୍ୱାଧୀନତା ନେଇ ପ୍ରତିବାଦକାରୀମାନେ ପ୍ରଦର୍ଶନ କରୁଥିବା ବେଳେ ଏହି ଘଟଣା ଘଟିଥିଲା। ଗଣମାଧ୍ୟମ ସୂଚନା ଅନୁଯାୟୀ ପାକ୍ ଅଧିକୃତ ଜମ୍ମୁ କାଶ୍ମୀର ଅଞ୍ଚଳରେ ଇସଲାମାବାଦ ବିରୋଧୀ ପ୍ରଦର୍ଶନ ଯୋଗୁଁ 600ରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ନେଇ ଲଣ୍ଡନରେ ବସବାସ କରୁଥିବା କାଶ୍ମୀରୀ ଅଧିବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଡିଜିଟାଲ୍ ଇଣ୍ଡିଆ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକଙ୍କୁ ସଶକ୍ତ କରିବା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ସାଇବର ସୁରକ୍ଷା ବିଶେଷଜ୍ଞ ଗୁଲସନ ରାୟ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0171-7171-7133-1-4-4-8-1 and 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289-9404 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ଗୁଜରାଟ, କୋଙ୍କଣ, ଗୋଆ, ଛତିଶଗଡ଼ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ ଅତିପ୍ରବଳ ବର୍ଷା ହେବା ନେଇ ଓଡ଼ିଶାରେ 7 ଜିଲ୍ଲା ପାଇଁ ଆଜି ରେଡ୍ ଆଲର୍ଟ ଜାରି କରାଯିବା ସହ କେତେକ ସ୍ଥାନରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 4 ମଧ୍ୟରେ ଦେଶର ଅନ୍ୟ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଏହାର ପ୍ରଭାବରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ସହ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆ ଆଇସିସି ମହିଳା T20 ବିଶ୍ୱକପ୍ ବିଜୟୀ ହୋଇଛି। ଗତକାଲି ଲଣ୍ଡନର ଲର୍ଡ୍ସଠାରେ ଅନୁଷ୍ଠିତ ମ୍ୟାଚ୍ରେ ଅଷ୍ଟ୍ରେଲିଆ 7 ଇଂଲଣ୍ଡକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେବା ପରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 4 ବିନିମୟରେ 150 ରନ୍ ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ 17 ଓଭର ଗୋଟିଏ ବଲ୍ରେ 3 ବିନିମୟରେ 153 ରନ୍ ସ୍କୋର କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ସମବାୟ ମନ୍ତ୍ରଣାଳୟର 5ମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି। ଏବଂ ଆଇସିସି ମହିଳା T20 କ୍ରିକେଟ ବିଶ୍ୱକପ୍ ଟାଇଟଲ ହାସଲ କଲା ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।
1: ରିପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସମ୍ପ୍ରତି ଭାରତ ସରକାରଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛ ଭାରତ ଅଭିଯାନ ଯେଉଁ ଗତିରେ ଚାଲିଛି ତାହା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ, କିନ୍ତୁ ଆହୁରି କେତେକ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଗ୍ରାମାଞ୍ଚଳ କଥା ଅଲଗା, ସହରାଞ୍ଚଳରେ ମଧ୍ୟ ସଚେତନତାର ଅଭାବ ଦେଖାଯାଉଛି। ପ୍ରାୟତଃ ସହରମାନଙ୍କରେ ନାଳ ବହିଯାଇଥାଏ ଏବଂ ସହରର ଗୋଟିଏ ମୁଣ୍ଡରୁ ବାହାରି ଅନ୍ୟ ମୁଣ୍ଡରେ ଶେଷ ହୋଇଥାଏ କିମ୍ବା ନଦୀରେ ମିଶିଥାଏ। ଏହି ନାଳରେ ସହରର ଘରୁ ଘରୁ ମଇଳା ପାଣି ନିଷ୍କାସିତ ହୋଇଥାଏ। ମଇଳା ପାଣି ନିଷ୍କାସିତ ହୁଏ, କିନ୍ତୁ ଖରା ସମୟରେ ଯେହେତୁ କମ୍ ପାଣି ଥାଏ ମଇଳା ପାଣି ଜମି ରହେ ଏବଂ ଦୁର୍ଗନ୍ଧଜାତ ହୁଏ। ଫଳରେ ଯେଉଁମାନେ ମଇଳା ପାଣି ଛାଡ଼ନ୍ତି ସେମାନେ ହିଁ ପ୍ରଥମେ ଏହାର ଶିକାର ହୁଅନ୍ତି। ନାଳ ନିୟମିତ ସଫା ହେଉନଥିବାରୁ ଦେଖିବାକୁ ଅପରିଷ୍କାର ଲାଗେ ଏବଂ ସହର ଯେତେ ସୁନ୍ଦର ହେଲେ ମଧ୍ୟ ଦର୍ଶକ ଏବଂ ପର୍ଯ୍ୟଟକଙ୍କୁ ନିଶ୍ଚିତ ଭାବରେ ଖରାପ ଲାଗିବ। ଏ ତ ଗଲା ଖରା ଏବଂ ଅନ୍ୟ ସମୟର କଥା। ବର୍ଷା ସମୟରେ ଏହି ନାଳରେ ପାଣି ଆସେ ଏବଂ ବନ୍ୟା ପରିସ୍ଥିତି ସୃଷ୍ଟି କରେ। ଉପର ମୁଣ୍ଡର ପାଣି ନାଳ ଦେଇ ଆସେ ଏବଂ ନଦୀକୁ କିମ୍ବା ତଳମୁଣ୍ଡକୁ ନିଷ୍କାସିତ ହୋଇନପାରି ପରିସ୍ଥିତି ଅସମ୍ଭାଳ ହୋଇଉଠେ। ଜଳ ନିଷ୍କାସିତ ନହେବା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବା, ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥାଏ। ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୁଏ। ଆମ ଏ ଅଞ୍ଚଳର ଅନେକ ସହରରେ

ଏହି ପରିସ୍ଥିତି ପ୍ରତିବର୍ଷ ସୃଷ୍ଟି ହେଉଥିବାର ଦେଖାଯାଏ। ଏହି ନାଳ ଦ୍ୱାରା ଆଉ ଏକ ସମସ୍ୟା ସୃଷ୍ଟି ହେଉଛି, ଯେହେତୁ ନାଳ ଦୁଇ କଡ଼ରେ ଗଛ ନଥାଏ କିମ୍ବା କଂକ୍ରିଟ କରା ହୋଇନଥାଏ, ମୃତ୍ତିକା କ୍ଷୟ ହେବା ସ୍ୱାଭାବିକ କଥା। ଖୁସିର ଖବର ଯେ କେତେକ ସହରରେ ଏବେ କଂକ୍ରିଟ କାମ ଚାଲିଛି, ଯାହାଫଳରେ ବନ୍ୟା ପରିସ୍ଥିତି ନିୟନ୍ତ୍ରିତ ହେବା ସହିତ ମୃତ୍ତିକା କ୍ଷୟକୁ ମଧ୍ୟ କମ୍ କରାଯାଇପାରିବ। ଏଭଳି ନାଳ ଦ୍ୱାରା ବର୍ଷା ସମୟରେ ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୁରୁ ଭଳି ସହରମାନଙ୍କରେ ମଧ୍ୟ ବନ୍ୟା ପରିସ୍ଥିତି ଅସମ୍ଭାଳ ହେବାର ଖବର ମିଳେ। ତେଣୁ ଆମର ଏକ ସ୍ୱଚ୍ଛ ଜୀବନ ଜିଇଁବା ପାଇଁ ଏହା ନିଶ୍ଚିତ ଭାବରେ ଏକ ପ୍ରତିବନ୍ଧକ। ନିୟମିତ ଭାବରେ ନାଳକୁ ସଫା ରଖିଲେ ଯଥାସମ୍ଭବ ସହରର ଏପଟ ମୁଣ୍ଡରୁ ସେପଟ ମୁଣ୍ଡ ପର୍ଯ୍ୟନ୍ତ କଂକ୍ରିଟ କରାଗଲେ ଏବଂ କେବଳ ସରକାରଙ୍କୁ ଆଶା ନକରି ଜନସାଧାରଣ ମଧ୍ୟ ଏଥିରେ ସହଯୋଗ କଲେ ଆମେ ଏକ ସ୍ୱଚ୍ଛ ଜୀବନ ନିଶ୍ଚିତ ଭାବରେ ଜିଇଁପାରିବା, ବିଭିନ୍ନ ରୋଗରୁ ସୁରକ୍ଷିତ ରହିପାରିବା ଏବଂ ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖିପାରିବା।

0: मानस आकाशवाणी भवानी पटना कथा
1: ହେନ୍ତା ତ ଆମର୍ ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ୍ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ବାଇଗନ୍, କୁନ୍ଦୁରୁ ଆରୁ, ଲଇନି। ତ ଏଇସବୁ ଚାଷ୍ କରବାର ଭିତରେ କିଛି ଏନ୍ତା ବି ଚାଷୀ ଦାଦାମାନେ ଯେନ୍ମାନେ ବରଷ ସାରା ତାଙ୍କର ଚାଷ୍ ଜମିନେ ଇ ଧାନ ଚାଷ୍ କରିକରି ଏକା ନିଜର ପେଟ୍ ପୋଷିଥିସନେ। ହେନ୍ତା ଯଦି ଦେଖ୍ମା ବୋଇଲେ ଧାନ ଆମର୍ ପ୍ରଦେଶର ଇଟା ଗୁଟେ ମୁଖ୍ୟ ଫସଲ, ଆରୁ ଯେନ୍ ଅଞ୍ଚଲନେ ଜଳସେଚନର ବ୍ୟବସ୍ଥା କମ୍ ଅଛି ସେ ଭଳିଆ ଅଞ୍ଚଲନେ ଇଟା ଗୁଟେ ମୁଖ୍ୟ ଫସଲ। ଗୋଟେ ଚାଷୀ ଦାଦା ଉତ୍ପାଦନ କରିଥିବାର ଧାନର ପରିମାଣ ତାକର ବରଷ ଯାକର ପରିବାର ଲାଗତି ଦରକାର ହେଉଥିବାର ଚୋର ଲାଗି ବେଶୀ ହଉ କି କମ୍ ହଉ, ସେ ଭଳିଆ ଦାଦାମାନେ ତାକର ଅଲଗା ପାରିବାରିକ ଆବଶ୍ୟକତା ଲାଗି ଧାନକେ ବିକ୍ରି କରିଦେଇଥିସନେ। ସେନ୍ତା ଧାନକେ ଛାଡ଼ିଦେଲେ ଆର୍ କେତେଟା ଜାଗାରେ ଚାଷୀ ଦାଦାମାନେ ଧାନନୁ ଚୋଲ ବାହାର କରିକରି ବି ପାଖେ ଥିବାର ବଜାର ଆରୁ ହାଟେନେ ସେ ଚୋଲକେ ବିକ୍ରି କରିଦେଇଥିସନେ। ତ କଥା ହେଲା ଏଇଟା ଯେ ସେ ଧାନ ଆରୁ ଚୋଲକେ ବିକ୍ରି କରିଦେଇକରି ଯେତିକି ଅଧିକା ଆୟ ହେବା ସେଟା ଆମର ଧାନ ଚାଷ କରୁଥିବାର ଚାଷୀ ଦାଦାମାନଙ୍କର ଅର୍ଥନୀତିନେ ସେଟା ଉନ୍ନତି ଆନିପାରବାଏ। ସେଥିର୍ଲାଗି ବୋଲିକରି ଧାନ ବିକ୍ରି କରିକରି ଅଧିକା ଆୟ ଯେନ୍ତା ଆମର ଚାଷୀ ଦାଦାମାନେ କରିପାରବେ ତାର୍ ଲାଗି ଆମର ଚାଷୀ ଦାଦାମାନଙ୍କର ପାଖେ ଆର୍ ଦୁଇଟା ବିକ୍ରି କରବାର ବାଟ ହଉଛେ। ଏକ ନେ ହେଲା ଆମକେ ଉନ୍ନତ ମାନର ଧାନ ଆମର ଚାଷୀ ଦାଦାମାନଙ୍କେ ଉତ୍ପାଦନ କରବାକେ ପଡ଼ବାଏ। ଦୁଇ ନେ ହେଲା ଗୁଣାତ୍ମକ ବାସ୍ନା ଧାନ, ଯେନ୍ଟାକି କି ଆମେ ସରୁ କିସମ ଧାନ ବୋଲିକରି କହୁଛୁ, ସେ ଭଳିଆ ଧାନ ଉତ୍ପାଦନ କରବାର ଲାଗି ଆମର ଦାଦାମାନଙ୍କେ ଏବେଠାନୁ ଏକା ଅଣ୍ଟା ଭିଡ଼ବାକେ ପଡ଼ବାଏ। ଇ ଯେନ୍ ଦୁଇ ପ୍ରକାରର ଧାନ ଭିତରୁ ଉନ୍ନତ ମାନର ଧାନ ଲାଗି ସାଧାରଣ କିସମ ଧାନ ଠାନୁ ଅଧିକା ମୂଲ୍ୟ ମିଲବାର ବେଲ୍କେ ବାସ୍ନା ଆରୁ ପତଲା ଧାନର ଚୋଲ ଅଧିକା ମୂଲ୍ୟନେ ବିକ୍ରି ହେଇପାରବାଏ। ନିଜର ପରିବାରର ଭରଣ ପୋଷଣ ଲାଗି ପ୍ରାୟ ଅଧିକାଂଶ ଚାଷୀ ଦାଦାମାନେ କିଛି କିଛି ପରିମାଣର ଧାନ ବିକ୍ରି କରୁଥିବାର ବେଲ୍କେ ଅଲପ କିଛି ଚାଷୀ ଦାଦାମାନେ ଉନ୍ନତ ମାନର ବାସ୍ନା ଚୋଲ, ଯେନ୍ଟାକି କି ଆମେ ସରୁ ଚୋଲ ବୋଲିକରି କହିସୁଁ, ସେଟାକେ ବି ବିକିଥିସନେ। ସେଥିର୍ ଲାଗି ଅଧିକା ଚାଷୀ ଦାଦାମାନେ ମିଶିଥିବାର ଅଧିକା ମାନର ଧାନ ଉତ୍ପାଦନ ଉପରେ ଆଜିଠାନୁ ଏକା ଆମର ଚାଷୀ ଦାଦାମାନଙ୍କୁ ଚିନ୍ତା କରବାକେ ପଡ଼ବାଏ। ଧାନ କାଟବାର ସମୟକେ ଦେଖମା ବୋଇଲେ ଆଗ ଛୋଟ ଛୋଟ ଧାନ କଟା ସରିଗଲା ପଛେ ବଡ଼ ଧାନ କଟା ଆରୁ ତାର ଅମଲ ଆରମ୍ଭ କରାଯାଇସିଏ। ଇ ସମୟାନେ ବି ଚାଷୀ ଦାଦାମାନେ ଯେତିକି ଅମଲ କରିଥିବେ ସେନୁ କେତେକ ଭାଗ ବିକ୍ରି କରବାକେ ବି ଚାହିଁଥିସନେ। ଇ ବିକ୍ରି ସମୟାନେ ଧାନର ଅଭାବ ଆମର ଚାଷୀ ଦାଦାମାନଙ୍କର ଲାଗି ଇଟା ଗୋଟେ ମୁଖ୍ୟ ସମସ୍ୟା। ଇଟା ଆର୍ କେତେଟା ମୁଖ୍ୟ କାରଣରୁ ବି ଆମର ଚାଷୀ ଦାଦାମାନଙ୍କର ଉପରେ ଗୋଟେ ପ୍ରକାରର ଚାପ ପଡ଼ବାର ଯୋଗୁଁ ସେମାନେ ବାଧ୍ୟ ହୋଇକରି ନିର୍ଦ୍ଧାରିତ ହୋଇଥିବାର ଦାମ ଠାନୁ କମ୍ ନେ ସେଟାକେ ବିକୁଚନ୍, ଭିନ୍ନ ଭିନ୍ନ ଅଭାବର ସାମ୍ନା ବି ସେମାନେ କରୁଚନେ। ତ କଥା ହେଲା ଆମର ଚାଷୀ ଦାଦାମାନେ ଧାନକେ ଯେନ୍ ଦାମ୍ ନେ ବିକ୍ରି କରବାର ଲାଗି ଯେନ୍ଟା

0: ଠିକ୍ କରାହେଇଛି, ଯେନ୍ଟାକି କି ଫେୟାର୍ ଆଭରେଜ୍ କ୍ୱାଲିଟି ବୋଲିକରି କହୁଛୁ। ଇନେ ସେମାନେ ସେ ଧାନର ମାନ କମ୍ ଆରୁ ଇଟା ବିକ୍ରି ଲାଗି ବି ଯୋଗ୍ୟ ନେଇସେ, ଇ ଭଳିଆ ଗୋଟେ କଥା କହିକରି ବି ଚାଷୀ ଦାମନକେ ଅସୁବିଧାନେ ପକେଇଥିସନେ। ଆମର ଚାଷୀ ଦାମନ ଯଦି ଇ FAQ ର ମାନ କାଁଟା ଇଟାକେ ସେମାନେ ନେଇ ଜାଣିଥିବାର କାରଣରୁ ସେ ଉପରେ ସେମାନେ ଗୁରୁତ୍ୱ ନେଇଦେଇଥିଅନେ, ଆରୁ ସେ ଭଳିଆ ସେ ମାନର ଧାନ ଉତ୍ପାଦନ ବି ନେଇ କରିଥିଅନ୍। ସେଥିଲାଗି ଆମର ଭାରତ ସରକାରଙ୍କର ଯେନ୍ ଖାଦ୍ୟ ଆରୁ ସାର୍ବଜନୀନ ବିତରଣ ମନ୍ତ୍ରାଳୟର କେନ୍ଦ୍ରୀୟ ଭଣ୍ଡାର ଆମର ଚାଷୀ ଦମନଙ୍କର ଠାନୁ ଘିନୁଥିବାର ଖାଇଦ ଯେନ୍ତାକି ଧାନ ହେଲା, ଚୋଲ ହେଲା, ଗହମ ହେଲା, ବାଜରା ହେଲା, ମକା ହେଲା ଆରୁ ମଡ଼ିଆ ହେଲା, ଇ ମନକର ସବୁ ନିର୍ଦ୍ଦିଷ୍ଟ ମାନ ସବୁ ସେ ସବକେ ସ୍ଥିର କରିଛନେ। ଇଟାକେ ଏକା FAQ ଫେୟାର ଆଭରେଜ କ୍ୱାଲିଟି ବୋଲିକରି କହେସନେ। ଭିନ୍ନ ଭିନ୍ନ ଶସ୍ୟ ମାନଙ୍କର ଲାଗି ଭିନ୍ନ ଭିନ୍ନ ମାନ ସବୁ ଇତିର ଲାଗି ସରକାର ନିର୍ଦ୍ଧାରିତ କରିଛନେ। ତ ଚାଷୀ ଦାମନେ ଚାଷ କରବାର ସନେ ସନେ ଇ ସବୁ ଜରୁରୀ କଥାକେ ଯଦି ଆମେ ଧ୍ୟାନ ଦେମା ବୋଇଲେ ଆମେ ନିଶ୍ଚେ ଆମର ଚାଷ କାମନେ ସଫଲ ହେଇପାରମା।
1: ଚାପର କଥା ଶୁଣୁଥିଲେ।

ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ପୁରାତନୀରେ ଓଡ଼ିଶୀ ରଚନାରୁ ଗାଇଛନ୍ତି ରଞ୍ଜିତା ସେନାପତି।

ପୁରାତନରେ ଓଡ଼ିଶୀ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଗୋପାଳକୃଷ୍ଣଙ୍କ ରଚନାରୁ ଗାଇଛନ୍ତି ରଞ୍ଜିତା ସେନାପତି।

ଶୁଣୁଥିଲେ ପୁରାତନରେ ଓଡ଼ିଶୀ ଗୋପକୃଷ୍ଣଙ୍କ ରଚନାର ଗାଇଥିଲେ ରଞ୍ଜିତା ସେନାପତି। ଆକାଶବାଣୀ ଭବାନୀପାଟଣା ସକାଳ 8ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଓ ମର୍ଣ୍ଣିଂ ନ୍ୟୁଜ୍ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ମାଧୁରୀ। ପ୍ରଥମେ ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ ସମାଚାର ପ୍ରଭାତ।

0: ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କର ପ୍ରତିଦିନର ନୀତି ମଧ୍ୟରେ ବସନଭୂଷଣରେ ସଜ୍ଜିତ ହୋଇ ଭିନ୍ନ ଭିନ୍ନ ବେଶ ହେବା ହେଉଛି ଅନ୍ୟତମ ପ୍ରମୁଖ ନୀତି। ତିନି ଠାକୁର ଦୈନିକ ତିନି ଥର ଓ ବର୍ଷ ସାରା ଭଳିକି ଭଳି ବେଶ ହୁଅନ୍ତି। ଏହି ବେଶ ପାଇଁ ଆବଶ୍ୟକ ଆଭୂଷଣ ମଧ୍ୟରେ ବସ୍ତ୍ର ଓ ପୁଷ୍ପର ଗୁରୁତ୍ୱ ସବୁଠାରୁ ଅଧିକ। ପ୍ରଭୁଙ୍କର ସମସ୍ତ ବେଶରେ ଫୁଲକୁ ମାଳ କିମ୍ବା ଭିନ୍ନ ଭିନ୍ନ ପ୍ରକାରର ଅଳଙ୍କାର ରୂପରେ ସଜ୍ଜିତ କରି ଲାଗି କରାଯାଇଥାଏ। ସକାଳର ମଙ୍ଗଳ ଆଳତୀ ପରେ ଶ୍ରୀଜୀଉମାନଙ୍କର ଅବୟବରୁ ପୂର୍ବରାତ୍ରିର ବଡ଼ସିଂହାର ବେଶ ମୈଲମ ହୁଏ ବା ଖୋଲି ଦିଆଯାଏ। ସ୍ନାନ ପରେ ହୁଏ ତିନି ଦିଅଙ୍କର ପ୍ରଥମ ବେଶ, ଆଉ ସେହି ବେଶ ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପ ସରିବା ଯାଏଁ ଲାଗିଥାଏ। ତାପରେ ଠାକୁରଙ୍କ ବେଶ ଓହ୍ଲାଇ ପୁଣି ଥରେ ବେଶ କରାଯାଇଥାଏ। ଏହି ଦ୍ୱିତୀୟ ବେଶ ଛତ୍ରଭୋଗ, ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ସରିବା ଯାଏଁ ରହିଥାଏ। ପରବର୍ତ୍ତୀ ବେଶର ନାମ ବଡ଼ସିଂହାର ବେଶ। ଏହି ବେଶ ପରେ ସମ୍ପନ୍ନ ହୁଏ ବଡ଼ସିଂହାର ଧୂପ ଆଉ ପହୁଡ଼ ରୀତି। ସାରା ରାତି ବଡ଼ସିଂହାର ବେଶ ହିଁ ଠାକୁରମାନଙ୍କର ଶରୀରରେ ଶୋଭିତ ହୋଇ ରହିଥାଏ। ଶ୍ରୀଜଗନ୍ନାଥ ଯେହେତୁ ପୁଷ୍ପପ୍ରିୟ, ତାଙ୍କୁ ବିଭୂଷିତ କରିବା ପାଇଁ ରହିଛନ୍ତି ପୁଷ୍ପାଳକ, ଏବଂ ସେମାନଙ୍କ ସେବାକୁ କୁହାଯାଏ ପୁଷ୍ପାଳକ ସେବା। ଏହି ସେବକ ସମ୍ପ୍ରଦାୟମାନେ ସିଂହାରୀ ନାମରେ ମଧ୍ୟ ପରିଚିତ। ପୁଷ୍ପାଳକ ସେବା ସମ୍ପର୍କରେ ଆଲୋକପାତ ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସୂଚନା ପ୍ରଦାନ କରିବାକୁ ଆମ ସହିତ ଅଛନ୍ତି ଶ୍ରୀ ବଳଦେବ ସିଂହାରୀ।
1: ଆଜ୍ଞା, ଆମର ଜଗନ୍ନାଥ ମନ୍ଦିରର ଗତକାଲି ରାତ୍ରିରୁ ଯେଉଁ ପହୁଡ଼ ହୋଇଯାଇଥାଏ ଠାକୁରଙ୍କର, ତାପରେ ସକାଳ ହେଲେ ସକାଳେ ପ୍ରଥମେ ଆଗ ସିଂହଦ୍ୱାର ଖୋଲାଯାଏ।

ତାଙ୍କ ଦ୍ୱାରା ଖୋଲିବାକୁ ଆମର ଭିତରଛ ମହାପ୍ରଭୁ ଯେଉଁ ଆସନ୍ତି ସେ ସିଂହାରୀ ଗୋଷ୍ଠୀର ଲୋକ ସେ ଆସିଲେ, ନିର୍ଦ୍ଦେଶ ଦେଲେ ସିଂହଦ୍ୱାର ଖୋଲି, ସିଂହଦ୍ୱାର ଖୋଲି ସାରିଲା ପରେ ସେ ଯାଇ ଜୟଦେବ ଜୟଦ୍ୱାର ପାଖରେ ଉପସ୍ଥିତ ହୁଅନ୍ତି। ଜୟଦେବ ଜୁଆର ପାଖରେ ଆପଣଙ୍କର ଭିତରଛ ଅଖଣ୍ଡ ପ୍ରତିହାରି ମେକଅପ୍ ମୁଜୁଲି ଏହିପରି ପାଞ୍ଚ ଜଣ ରହି ସେଠାରେ ଜୟ ବିଜୟ ଦ୍ୱାର ଖୋଲେ। ଜୟ ବିଜୟ ଦ୍ୱାର ଖୋଲିଲା ପରେ ସେ ଭିତରେ ଯାଇ ଅଖଣ୍ଡ ଭିତରକୁ ଯାଏ, ତାପରେ ସେ ଭିତରେ ଶୋଧ ହୁଏ। ଶୋଧ ହେଇ ସେମାନେ କଳାହାଟ ଦ୍ୱାର ପାଖକୁ ଯାଆନ୍ତି। କଳାହାଟ ଦ୍ୱାର ପାଖରେ ମଣିମା ଡାକ ପଡ଼େ, ଜଗନ୍ନାଥ ମହାପ୍ରଭୁ ଶୋଇଥିବେ, ତାଙ୍କୁ ଉଠିକିରି ସିଂହାସନ ଉପରେ ବିରାଜମାନ କରନ୍ତି ବୋଲି ପ୍ରତିହାରୀମାନେ ମଣିମାନେ କରିଦିଅନ୍ତି। ତାପରେ କଳାହାଟ ଦ୍ୱାର ଖୋଲେ। କଳାହାଟ ଦ୍ୱାର ଖୋଲିଲା ପରେ ସେମାନେ ଭିତରକୁ ଯାଇ ଶୋଧ କରି ସିଂହାସନ ଉପରେ ଗଲା। ରାତିରେ ଠାକୁରଙ୍କର ଯଦି ଫୁଲ ମାଳ ଲୁଗାପଟା କିଛି ଅତ୍ୟବସ୍ତ ହୋଇଯାଇଥିବ ତାକୁ ଭିତରଛ ମହାପ୍ରଭୁ ସଜ ସଜାଡ଼ କରନ୍ତି। କଲାପରେ ଜୟବିଜୟ ଦ୍ୱାର ଖୋଲିବାକୁ ନିର୍ଦ୍ଦେଶ ଦିଅନ୍ତି। ଜୟବିଜୟ ଦ୍ୱାର ଖୋଲା ସାରିଲା ପରେ ତିନି ଜଣ ପୁଷ୍ପାଳକ ସେଠାରେ ଉପସ୍ଥିତ ରହନ୍ତି। ଗଡ଼ାଗଡ଼ୁ ମେକଅପ୍ ଏପରି ରହି ଜଗନ୍ନାଥଙ୍କର ପ୍ରତ୍ୟେକ ଦିନ ମଙ୍ଗଳା ଆଳତୀ କରନ୍ତି। ମଙ୍ଗଳା ଆଳତୀ କରିସାରିଲା ପରେ ପୁଷ୍ପାଳକ ତିନି ଜଣ ସିଂହାସନ ଉପରେ ଚଢ଼ନ୍ତି। ଚଢ଼ିକରି ଗତ ରାତ୍ରିର ଯେଉଁ ମାଳ ଫୁଲ ସବୁ ସେ ବଡ଼ସିଂହାର ବିଷ ହୋଇଥିବ ସେ ବଡ଼ସିଂହାର ବିଷକୁ ମହିଳମ କରନ୍ତି। ସେହି ସମୟରେ ଆପଣଙ୍କର ଟିକେଟ୍ କରିକି ଯେଉଁମାନେ ସାଧାରଣ ଦର୍ଶନ ଯାଇଥାନ୍ତି ସେମାନେ ଦର୍ଶନ କରନ୍ତି। ମାଳ ଫୁଲ ମହିଷମୟ ହୋଇସାରିଲା ପରେ ଜଗନ୍ନାଥଙ୍କ ରାତି ଖଣ୍ଡୁଆ ବାଟ ଯେଉଁ ପିନ୍ଧିଥାନ୍ତି ତାକୁ ମହିଳମ କରି ତଡ଼ପୁତରି କରନ୍ତି। ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଆଦି କାର୍ଯ୍ୟ କରିବା ପାଇଁ ତଡ଼ପୁତରି ହେଲା ବେଳେ ତଳେ ସ୍ନାନ କରିବା ପାଇଁ ସମସ୍ତ ସାମଗ୍ରୀ ଉପସ୍ଥିତ ଜାଗାରେ ରହେ। ରହିଲା ପରେ ସିଂହାସନୀମାନେ ସିଂହାରୀମାନେ ସିଂହାସନ ଉପରକୁ ଯାଇ ତାଙ୍କୁ ସ୍ନାନ କରନ୍ତି। ଜଗନ୍ନାଥଙ୍କର ମୁଖ ପକାଳ କରି ତାପରେ ମୁଖକୁ ଧୋଇ ତାପରେ ଦାନ୍ତ ଘେସରେ ଦାନ୍ତ ଘର୍ଷଣ କରି ସ୍ନାନ କାର୍ଯ୍ୟ କରନ୍ତି। ପଞ୍ଚାମୃତରେ ସ୍ନାନ କରନ୍ତି, ଜଳରେ ସ୍ନାନ କରନ୍ତି। ସ୍ନାନ କାର୍ଯ୍ୟ ସରିଲା ପରେ ସିଂହାସନ ଉପରକୁ ଉଠନ୍ତି, ସେଥିରେ ସାଧାରଣ ଦର୍ଶନ ହୁଏ। ସାଧାରଣ ଲୋକମାନେ ତାଙ୍କର ସେହି ସମୟରେ ଦର୍ଶନ କରନ୍ତି। ସାଧାରଣ ଲୋକ ଦର୍ଶନ କରି ଗଲା ପରେ ଜଗନ୍ନାଥଙ୍କର ବେଶ ହୁଏ।

ଏ ବିଷୟରେ ଜଗନ୍ନାଥଙ୍କର ବିଭିନ୍ନ ଦିନରେ ବିଭିନ୍ନ ପ୍ରକାର ପାଠ ପିନ୍ଧନ୍ତି। ସୋମବାର ଦିନ ଧଳା ଛିଟ, ମଙ୍ଗଳବାର ଦିନ ପାଞ୍ଚ ବାର ପାଟି, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରବାର ଦିନ ଧଳା, ଶନିବାର ଦିନ କଳା, ରବିବାର ନାଲି। ସାଧାରଣତଃ ଦିନ ବାର ଅନୁସାରେ ଏସବୁ ପାଠ କରି ଜଗନ୍ନାଥଙ୍କର ବେଶ କରନ୍ତି, ଯାହାଫଳରେ କି ଜଗନ୍ନାଥ ଭୋଗ ହେବ। ତାପରେ ସିଂହାରୀ ମାନେ ଓହ୍ଲେଇ ଆସନ୍ତି। ତାପରେ ଜଗନ୍ନାଥଙ୍କର ଆପଣଙ୍କର ସୂର୍ଯ୍ୟ ପୂଜା, ଦ୍ୱାରପଳା ପୂଜା ହେଇ ପୂଜାମଣ୍ଡ ମାନେ ତାକୁ କରନ୍ତି। ଦ୍ୱାରପଳା ପରେ ଧୂପ ବଲ୍ଲଭ, ବଲ୍ଲଭ ଉପରେ ଧୂପ ଭୋଗ ହୁଏ। ଧୂପ ଭୋଗ ସରିଲା ପରେ ସିଂହାରୀ ମାନେ ସିଂହାସନ ଉପରେ ଯାଇ ମୈଲମ କରନ୍ତି। ମୈଲମ ମାନେ ଜଗନ୍ନାଥଙ୍କୁ ଯେଉଁ ପିନ୍ଧିଛନ୍ତି ତାର ମାଳ ଫୁଲ ଲୁଗା ସବୁ ଓହ୍ଲାନ୍ତି। ଓହ୍ଲେଇକରି ପୁନର୍ବାର ନୂତନ ପାଟ ହରିକା ପିନ୍ଧାନ୍ତି। ସେ ପିନ୍ଧି ସାରିଲା ପରେ ଭୋଗମଣ୍ଡପ ଏବଂ ଦୀପଦୀପ ହୁଏ। ତାପରେ ପୁନର୍ବାର ପୁଷ୍ପାଳକମାନେ ସିଂହାସନ ଉପରେ ଯାଇକରି ସେ ଲୁଗା ଏବଂ ପୂର୍ବର ପିନ୍ଧିଥିବା ଯେଉଁ ନାକୁଆଚି ଗୁଣା ଧର ଏ ପୁଷ୍ପାଳ ଯେଉଁ ଅଳଙ୍କୃତ ପିନ୍ଧିଥିବେ ତାକୁ ବାହାର କରନ୍ତି। ଏ ସାଧାରଣତଃ ଦୈନନ୍ଦିନ ନୀତି ଭିତରେ ଯାଉଛି। ଦୀପଦୀପ ସରିଲା ପରେ ପୁନର୍ବାର ସେହିପରି ସନ୍ଧ୍ୟା ଆଳତି ପାଇଁ ସନ୍ଧ୍ୟା ଦୀପ ବେଶ ହୁଏ। ସନ୍ଧ୍ୟା ଦୀପ ବେଶରେ ସେମିତି ପାଟ ପିନ୍ଧନ୍ତି। ପାଟ ପିନ୍ଧିଲା ପରେ ଫୁଲମାଳରେ ବେଶ ହୁଅନ୍ତି। ହୋଇକରି ସିଙ୍ଗାରୀ ମାନେ ଓହ୍ଲେଇକରି ତିନି ବାଡ଼ରେ ଆଳତି କରନ୍ତି। ତିନି ଜଣ ପୁଷ୍ପାଳକ ତିନି ବାଡ଼ରେ ଆଳତି କରନ୍ତି। ତାଙ୍କୁ ଆପଣଙ୍କର ମେକଅପ୍ ଅଖଣ୍ଡ ଆଉ ଆପଣଙ୍କର ଗରାବଡ଼ୁ ଏମାନେ ସାହାଯ୍ୟ କରନ୍ତି। କଲାବେଳେ ଆଳତି ସରିଲା ପରେ ସେମାନେ ଚାଲି ଆସନ୍ତି। ତାପରେ ସନ୍ଧ୍ୟା ଦୀପ ହୁଏ।

ଠାକୁରମାନଙ୍କ ନୀତିଦିନିଆ ବେଶ ମଧ୍ୟରେ ସବୁଠୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶରେ। କାରଣ ଏଇଥିପାଇଁ ଶ୍ରୀପୟର ମାଳା ନାମରେ ତିନୋଟି ଖୁବ୍ ବଡ଼ ବଡ଼ ପୁଷ୍ପମାଳ ଶ୍ରୀଅଙ୍ଗଭୂଷଣରେ ଲାଗି ହୁଏ। କେତେକ ନିର୍ଦ୍ଦିଷ୍ଟ ମାଳ ବା ପୁଷ୍ପଳଙ୍କାର ପ୍ରତି ବେଶ ପାଇଁ ଅପରିହାର୍ଯ୍ୟ, ଯେମିତି ଅଧର ମାଳା, ଚିତା ଓ ଗୁଣା। ଯେଉଁ ଫୁଲମାଳଟି ଠାକୁରମାନଙ୍କ କଣ୍ଠ ବେଷ୍ଟନ କରେ ତାର ନାମ ଅଧର ମାଳ।

0: ଚିତା ନାମକ ପୁଷ୍ପଳଙ୍କାର ବେଷ୍ଟନ କରେ କପାଳ ବା ମଥାରେ ପିନ୍ଧିଥିବା ରତ୍ନଗୁଡ଼ିକୁ। ଚିତାର ନିମ୍ନ ଭାଗ ଲମ୍ବି ଆସିଥାଏ ପ୍ରଭୁଙ୍କର ନାସିକା ଯାଏ, ଆଉ ଗୁଣା ସହଜରେ ବାରି ହୋଇପଡ଼େ, ବିଶେଷ କରି ଶ୍ରୀଜଗନ୍ନାଥଙ୍କ ଶ୍ରୀମୁଖରେ। କଳା ବଦନରେ ଫୁଲର ଗୁଣା ଠାକୁରଙ୍କ ମୁହଁରେ ଖୁବ୍ ସ୍ପଷ୍ଟ ଓ ସ୍ୱଭାବନ୍ତ ଦିଶୁଥାଏ।
1: ରାତିରେ ଶୋଇବା ପୂର୍ବରୁ ଜୟଦେବ ଖଣ୍ଡୁଆ ପିନ୍ଧିବା ପାଇଁ ଜୟଦେବ ଖଣ୍ଡୁଆ ପିନ୍ଧି ଚନ୍ଦନ ନାଗି କରନ୍ତି। ପ୍ରତ୍ୟେକ ଜଗନ୍ନାଥଙ୍କର ଚନ୍ଦନ ନାଗି ହୁଏ। ଚନ୍ଦନ ନାଗିରେ ମେପାକ ମେକଅପ୍ ଚନ୍ଦନ ଆଣନ୍ତି, ପ୍ରତିଆରୀମାନେ ଡାକ ଦିଅନ୍ତି, ଗାରି ତିନି ଜଣ ଯାକ ଜଗନ୍ନାଥଙ୍କର ଚନ୍ଦନ ନାଗି କଲା ପରେ ଜଗନ୍ନାଥଙ୍କର ବଡ଼ସିଂହାର ବେଶ ହୁଏ। ବଡ଼ସିଂହାର ବେଶ ଗୋଟେ ବିଶେଷତ୍ୱ ବେଶ, ସେଥିରେ ଜଗନ୍ନାଥଙ୍କର ଆପଣଙ୍କର ଅଧର କରପଲ୍ଲବ ହୃଦପଦକ ଚନ୍ଦ୍ରିକା ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଙ୍ଗାରୀମାନେ ଓହ୍ଲେଇ ଆସନ୍ତି। ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜେ ହୁଏ। ପଲଙ୍କ ବିଜେ ହୋଇସାରିଲା ପରେ ପୁଷ୍ପାଳକମାନେ ଯାଇ ପୁଣି

0: ଏସବୁ ଗୋଟେ ବିଶେଷ ବେଶ ସେଥିରେ ଜଗନ୍ନାଥଙ୍କର ଆପଣଙ୍କର ଅଧର କରପଲ୍ଲବ ଘୃଦ ପଦକ ଚନ୍ଦ୍ରିକା ଅଳକା ଏପରି ଫୁଲ ଲାଗେ। ବଡ଼ସିଂହାର ବେଶ ହେଲା ପରେ ସିଙ୍ଗାରୀ ମାନେ ଓହ୍ଲେଇ ଆସନ୍ତି। ଓହ୍ଲେଇ ଆସି ସାରିଲା ପରେ ବଡ଼ସିଂହାର ଭୋଗ ହୁଏ। ବଡ଼ସିଂହାର ଭୋଗ ପରେ ଆପଣଙ୍କର ପଲଙ୍କ ଠାକୁର ଶୋଇବାକୁ ଯିବା ପୂର୍ବରୁ ପଲଙ୍କ ବିଜୟ ହୁଏ। ପଲଙ୍କ ବିଜୟ ହୋଇସାରିଲା ପରେ ପୁଷ୍ପାଳଙ୍କ ମାନେ ଯାଇ ପୁଣି ପହୁଡ଼ ଆଳତୀ କରନ୍ତି। ପହୁଡ଼ ଆଳତୀ କରିବା ପୂର୍ବରୁ ଆପଣଙ୍କର ପଇଡ଼ ଏବଂ ବିଡ଼ିଆ ମଣି କରାଯାଏ। ତାପରେ ପହୁଡ଼ ଆଳତୀ କରାଯାଏ। କଲାପରେ ପୁଷ୍ପାଳକମାନେ ଆପଣଙ୍କ ଶୟନ ଠାକୁରକୁ ବିଜୟ କରି ଆଣି ଆପଣଙ୍କ ଜୟ ଦ୍ୱାର ପାଖରେ ଶୟନ ଠାକୁରଙ୍କୁ ଆଳତୀ କରାଯାଏ। ଆଳତୀ କରାଯାଏ ଶୟନ ଠାକୁରଙ୍କ ଭିତରକୁ ନିଆଯାଏ। ଭିତରକୁ ନିଆ ହେଇକରି ଜଗନ୍ନାଥଙ୍କର ପହୁଡ଼ ନୀତି ସମ୍ପନ୍ନ ହୁଏ।
1: ଶ୍ରୀ

ସ୍ନାନ ଯାତ୍ରାରେ ଆପଣଙ୍କର ଜଗନ୍ନାଥ ପହଣ୍ଡିକି ସ୍ନାନ ବିଧିକି ଗଲା ପରେ ଜଗନ୍ନାଥଙ୍କର ସେ ମୈଲମ ପିନ୍ଧିବା ଲୁଗା ପିନ୍ଧିବା ସ୍ନାନ ପୂର୍ବରୁ ଲୁଗା ପିନ୍ଧିବା ବିଷୟ ସେ ପୁଷ୍ପଳଙ୍କର କାର୍ଯ୍ୟ, ତାପରେ ସ୍ନାନ ହେଇସାରିଲା ପରେ ଆପଣଙ୍କର ବେଶ ପୁଷ୍ପଳଙ୍କର କାର୍ଯ୍ୟ ଏବଂ ସ୍ନାନ ବିଧି ଉପରେ ଯେଉଁ ଗଜଗୋଧାନ ବେଶ ହୁଏ ସେଥିରେ ପୁଷ୍ପାଳକ ଏବଂ ପୁଷ୍ପାଳକ ଗୋଷ୍ଠୀର ଭିତରଛ ଏବଂ ତଳୁଛ ସେମାନେ ପୁଷ୍ପାଳକ ଗୋଷ୍ଠୀର ସେମାନେ ମିଶି ଜଗନ୍ନାଥଙ୍କର ଗଜଗୋଧାନ ବେଶ କରନ୍ତି। ଏହିପରି ଭାବରେ ରଥଯାତ୍ରାରେ ଯେତେବେଳେ ଠାକୁରମାନେ ପହଣ୍ଡି ରଥ ଉପରେ ଆସି ବିରାଜମାନ କରନ୍ତି, ରଥ ଉପରେ ବିରାଜ କରିସାରିଲା ପରେ ସେମାନଙ୍କୁ ରୁନ୍ଧାଯାଏ, ରୁନ୍ଧାଯାଇ ସାରିଲା ପରେ ସେମାନଙ୍କର ବେଶ ହୁଏ। ବାର ଅନୁସାରେ ସେମିତି ପାଟ ପିନ୍ଧାଯାଏ ଏବଂ ତୁଳସୀ ଚୁଳ ସବୁ ମଠରୁ ଆସିଥାଏ, ସେ ଚୁଳ ଲାଗି ହୁଏ, ଚିତା ଲାଗି ହୁଏ, ଯେଉଁ ସୁନା ଚିତା ବାହାର କରିଯାଇଥାଏ ସ୍ନାନ ପୂର୍ଣ୍ଣିମାରେ ରଥ ଉପରେ ଯାଇକି ସୋଲ ଚିତା ଆସିଥାଏ, ସେ ସୋଲ ଚିତା ଲାଗା ହୁଏ ଏବଂ ସେଥିରେ ସେମିତି ଅଧର ଆପଣଙ୍କର ଗୁଣା ଝୁମ୍ପା ମାଳ ଏସବୁ ଲାଗି ହେଇକି ବେଶ କରାଯାଏ। ବେଶ ହେଇକି ରଥ ଚାଲେ, ରଥ ଯାଇକି ଗୁଣ୍ଡିଚାଗରେ ଲାଗିଲା ପରେ ଏବଂ ରଥ ଚାଲିଲା ଭିତରେ ଯଦି ବାଟରେ ରଥ ରହିଲା ବା ଗୁଣ୍ଡିଚାଗରେ ଠାକୁର ବିଜୟ ହେଲେ, ଯାହା ହେଲେ ମଧ୍ୟ ଯେତେବେଳେ ଆପଣଙ୍କର ଜଗନ୍ନାଥଙ୍କର ସେ ସ୍ନାନ କାର୍ଯ୍ୟ ବେଶ କାର୍ଯ୍ୟ ଧୂପ ପରେ ବେଶ, ଦ୍ୱିପହର ଧୂପ ପରେ ବେଶ, ସନ୍ଧ୍ୟା ଆଳତି ବେଶ, ଯେମିତି ରତ୍ନ ସିଂହାସନ ଉପରେ ପୁଷ୍ପାଳକମାନେ କରନ୍ତି ସେମିତି ରଥ ଉପରେ ପୁଷ୍ପାଳକମାନେ କରନ୍ତି।

ଅଧର ମାଳ, ପୁଷ୍ପାଳଙ୍କାର ମଧ୍ୟରେ ଚିତା ଓ ଗୁଣା ଠାକୁରମାନଙ୍କର ସମସ୍ତ ବେଶରେ ଲାଗି କରାଯାଇଥାଏ। ତେବେ ବଡ଼ସିଂହାର ବେଶରେ ଶ୍ରୀପୟର ମାଳା, କରପଲ୍ଲବ ଓ ହୃଦପଦକ ନାମକ ତିନୋଟି ଅଧିକା ପୁଷ୍ପାଭୂଷଣ ବ୍ୟବହୃତ ହୁଏ। ଶ୍ରୀପୟର ମାଳା ଏପରି ନାମରେ ଅଭିହିତ ହେବାର କାରଣ ହେଉଛି, ଏହି ମାଳାଗୁଡ଼ିକ ବାହୁଦ୍ୱୟରୁ ଦେବତାଙ୍କର ପଦ ଯାଏଁ ଲମ୍ବି ଥାଏ। ଏଣୁ ବେଶ ପାଇଁ ବ୍ୟବହୃତ ତିନୋଟି ପୟରମାଳାରୁ ଦୁଇଟିର ଦୈର୍ଘ୍ୟ ହେଉଛି 18 ହାତ ଏବଂ ଗୋଟିଏ ଦେବୀ ସୁଭଦ୍ରାଙ୍କର ମାଳାଟି 8 ହାତ ଲମ୍ବ। ପ୍ରଚୁର ତୁଳସୀ ପତ୍ର ଓ ଫୁଲରେ ପ୍ରସ୍ତୁତ ହୋଇଥାଏ ଏହି ଶ୍ରୀପୟର ମାଳା ତିନୋଟି। ଗୋଲାକୃତିର ହୃଦପଦକଗୁଡ଼ିକ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୁଏ। କଦଳୀପତ୍ର, ପଣସପତ୍ର ଓ ଖଡ଼ିକା ଦ୍ୱାରା ପ୍ରଥମେ ଗୋଲାକାର ପୃଷ୍ଠପଟ ତିଆରି ହୁଏ। ଏଥିପାଇଁ ଛୋଟ ଖଣ୍ଡେ କଦଳୀପତ୍ରର ଚାରିପଟେ ବୃତ୍ତାକାରରେ ଯୋଡ଼ି ଦିଆଯାଏ ପ୍ରାୟ ଡଜନଟିଏ ପଣସପତ୍ର। ତା ଉପରେ ବସେ ଗୁମ୍ଫା ଗୁମ୍ଫା ହୋଇ ସଜ୍ଜିତ ତୁଳସୀ ପତ୍ର ଓ ଫୁଲ। ହୃଦପଦକଗୁଡ଼ିକ ଅଧର ମାଳ ସହ ସଂଯୁକ୍ତ ହୋଇ ଠାକୁରମାନଙ୍କର ହୃଦ ଦେଶରେ ଝୁଲେ। ଏତଦ୍ବ୍ୟତୀତ ଜଗନ୍ନାଥ ଓ ବଳଭଦ୍ରଙ୍କର ବାହୁ ଶୀର୍ଷରେ ଶୋଭା ପାଏ କରପଲ୍ଲବ। ପ୍ରତି କରପଲ୍ଲବରେ 5 ଗୋଟି ଲେଖାଏଁ ଆଙ୍ଗୁଳି ଆକୃତିରେ ପୁଷ୍ପଗୁନ୍ଥା ଲମ୍ବି ଥାଏ। ସବୁଠାରୁ ଅଧିକ ଫୁଲ ଆବଶ୍ୟକ ହୁଏ ବଡ଼ସିଂହାର ବେଶ ପାଇଁ। ଅନ୍ୟ 3 ବେଶ ପାଇଁ ମନ୍ଦିରର ବଗିଚାମାନଙ୍କ ମଧ୍ୟରେ 2 ଫୁଲଘର ରହିଛି। ଶ୍ରୀମନ୍ଦିର ପରିସରର ଦକ୍ଷିଣ ପଶ୍ଚିମ ଓ ଉତ୍ତର ପଶ୍ଚିମ କୋଣରେ 2 ବଗିଚା ରହିଛି, ଯାହାକି ଉପବନ ଓ କୋଇଲି ବୈକୁଣ୍ଠ ନାମରେ ପରିଚିତ। ଏଠାରେ ଥିବା 2 ଫୁଲଘରେ 5 ଜଣ ଲେଖାଏଁ ଫୁଲଦାସୀ ନିଯୁକ୍ତ ଅଛନ୍ତି। ପୁଷ୍ପାଳଙ୍କାର

ଏତେବେଳ ଯାଏଁ କାର୍ଯ୍ୟକ୍ରମରେ ଲୋକରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହିଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା କରିଛନ୍ତି ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

28 ଚାନ୍ଦ ଆରମ୍ଭରେ ନିଜର କ୍ଲେଶ ବିଷୟ ସୁଗ୍ରୀବଙ୍କ ଆଗରେ ଭାଷାରେ ପ୍ରକାଶ କଲେ ଶ୍ରୀରାମ। କହିଲେ, ବେନି ଜନେ ଏକ ପ୍ରକାର ଦଶା ପଡ଼ିଛି। ଆମେ ବିଭାବସୁ, ଅର୍ଥାତ୍ ସୂର୍ଯ୍ୟଙ୍କ ବଂଶରେ ଜାତ ହୋଇଅଛୁ। ବିଧିର ବିଧାନ, ତୁମେ ସୂର୍ଯ୍ୟଙ୍କ ସୂତ ହୋଇ ଜନ୍ମଲାଭ କରିଛ। ତୁମେ କିସ୍କିନ୍ଧାରେ ଓ ମୁଁ ଅଯୋଧ୍ୟାରେ ରାଜ୍ୟ ଭୋଗିବାକୁ ବସିବା ବେଳେ ବିଭୂତି ବା ଐଶ୍ୱର୍ଯ୍ୟହୀନ ହେଲୁ ଓ ବନବାସ ହେଲା। ପର ଅର୍ଥାତ୍ ଶତ୍ରୁର ଧର୍ଷଣ ବା ଉତ୍ପାତରେ ଆମର ବାମା ବିଚ୍ଛେଦ ଘଟିଲା। ମନ୍ତ୍ରୀ ଓ ଅନୁଜଙ୍କ ପ୍ରବୋଧନାରେ ବୋଧ ହୋଇ ଆମେ ଜୀ ରହିଛେ। ମାତା ଓ ଭ୍ରାତାଙ୍କ ଦ୍ୱାରା ଆମର ବାଧା ପହଞ୍ଚିଛି ଓ ବୈରୀକୁ ସାଧ୍ୟ କରିବା ଯୋଜନା ଆମର ଅଛି। ବ୍ୟବହାରରେ ଆମେ ଦୁହେଁ ମିତ୍ର ହେବା ଉଚିତ ମନେ ହେଉଛି। ସୁଗ୍ରୀବ କହିଲେ, ହେ ରଘୁସୁତ, ଧରଣୀରେ ତୁମେ ନିର୍ଭୟରେ ବୁଲୁଛ, ଆମ୍ଭେ ବାଳି ଡରରେ ଋଷ୍ୟମୁଖ ଗିରିରେ ଲୁଚିଛୁ। କେଶରୀ ବା ସିଂହ, ବଳବନ୍ତ ଓ ଗଜ ଭଳି ପଶୁର ବଧକାରୀ ହେଲେ ମଧ୍ୟ ସରଭ ନାମକ କାଳ୍ପନିକ ଅଷ୍ଟପଦୀ ମୃଗକୁ ଡରିଥାଏ। ମୁଁ ସେଭଳି ବଳବନ୍ତ ହୋଇବି ବାଳି ପାଇଁ ଭୀତତ୍ରସ୍ତ। ମୁଁ ତୁମର କେଉଁ ଉପକାର କରିପାରିବି ବୋଲି ତୁମେ ଆମ ମିତ୍ର ହେବ ବୋଲି କହୁଛ? ଏହା ଶୁଣି ଉତ୍ସାହର ସହ ରଘୁବୀର କହିଲେ, ଏକ ବାଣରେ ବାଳିକି ବିନ୍ଧି ବିନାଶ କରିବି। ସୁଗ୍ରୀବ କହିଲେ, ବ୍ରହ୍ମଲୋକରେ ମଧ୍ୟ ସୀତା ଥିଲେ ଖୋଜାଇ ଆଣିବି ଓ ବାଦ ବା ଯୁଦ୍ଧ କରିବି। ମୋ ସାଙ୍ଗରେ ଜଣେ କପି ବା ବାନର ଅଛି, ଯେ ଜନ୍ମକାଳୁ ଡେଇଁ ବାଳଭାନୁ ବା ପ୍ରାତଃକାଳର ଲାଲ ସୂର୍ଯ୍ୟକୁ ଖାଇବା ପାଇଁ ଧରିଛି। ଏତକ ବୋଲାବୋଲି ବା କୁହାକୁହି ହୋଇ ଅଗ୍ନିକୁ ସାକ୍ଷୀ ରଖି ମିତ୍ର ହେଲେ ରାମ ଏବଂ ସୁଗ୍ରୀବ। ରାଘବ କହିଲେ, ଶତ୍ରୁକୁ ଦେଖାଅ। ବିନୟ ସହ ସୁଗ୍ରୀବ କହିଲେ, ବାଳିକୁ ବଧିବା ଇଚ୍ଛା ଥିଲେ ବଳ କଷିବା ପାଇଁ ଆପଣ ଦୁନ୍ଦୁଭି ରାକ୍ଷସର ଅସ୍ଥିକୁ ଆଗ ଟେକନ୍ତୁ। ରାମ ତା ନିକଟରେ ବିଜେ କରି ବାମଚରଣର ବୃଦ୍ଧାଙ୍ଗୁଳିରେ ଉଠାଇ ପର୍ବତରେ ଥୋଇଲେ। ମନେହେଲା କରିବର ବା ଗଜରାଜ ବନରୁହ ବା ପଦ୍ମକୁ ଶୁଣ୍ଢରେ ତୋଳିଦେଲେ। ଏହାର ଶବ୍ଦରେ କିସ୍କିନ୍ଧାବାସୀଙ୍କ ଦୃଷ୍ଟି ବ୍ୟୋମ ବା ଆକାଶରେ ପଡ଼ିଲା। ସୁଗ୍ରୀବ ବିଚାରିଲା, ବସା ବା ମେଦ ମାଂସ ଚର୍ମରେ ଅସ୍ଥି ଭରି ହୋଇଥିଲା, ଏବେ ଶୁଷ୍କ ହେଲାଣି, ତେଣୁ ରାମ ଏହାକୁ ସହଜରେ ଉଠାଇଦେଲେ। ବଜ୍ରଠାରୁ ଆଣ୍ଟ ବା ଟାଣ ସପ୍ତଶାଳଙ୍କୁ ଯେବେ ଏ ଏକା ବାଣକେ ଛେଦିବେ ତେବେ ଶକ୍ତି ଜାଣିବି। ସେ ସପ୍ତତାଳ ନାଗ ଭଳି ପରସ୍ପର ଛନ୍ଦିଥିବାରୁ ନାଗବନ୍ଧରେ ସୁଗ୍ରୀବ ମୁଖରେ ତାହା ବର୍ଣ୍ଣିତ ହେଲା। ରାମଙ୍କ ବନରୁହ ପଦ ଅର୍ଥାତ୍ ପଦ୍ମପାଦର

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ବର୍ଣ୍ଣନା କରିଥିଲେ ଝରଣା ଦାସ। ସଙ୍ଗୀତ ପରିଚାଳନା କରିଥିଲେ ଅଖିଳ କୁମାର ଲେଙ୍କା। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି। ସେବାର

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ରୋଟି କପଡ଼ା ଓର ମକାନ କଥାଚିତ୍ରରୁ। ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ବର୍ମା ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

0: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ନମକ୍କାଲାଲ କଥାଚିତ୍ରରୁ ଅଞ୍ଜନଙ୍କ ଗୀତ ରଚନା ଏବଂ ବାପି ଲାହାରୀଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି କିଶୋର କୁମାର ଓ ଆଶା ଭୋସଲେ।
1: अरे अरे अरे ना ना ना ना।

0: ହିନ୍ଦୀ କଥାଚିତ୍ରର ଗୀତା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ହମ୍ ଆପ୍କେ ହେ କୌନ୍ କଥାଚିତ୍ରରୁ, ଗାଇଛନ୍ତି ଲତା ମଙ୍ଗେସ୍କର ଓ ଏସ୍ପି ପାଲ୍ ସୁବ୍ରମଣ୍ୟମ୍, ଗୀତ ରଚନା କରିଛନ୍ତି ରବୀନ୍ଦର ରାୱଲ, ସଙ୍ଗୀତ ନିର୍ଦ୍ଦେଶନା ରାମ ଲକ୍ଷ୍ମଣ।
1: Let's start the fun.

ଏଥର ଶୁଣନ୍ତୁ ଚାନ୍ଦିନୀ କଥାଚିତ୍ରରୁ। ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଓ ବିନୋଦ ରାଠୋଡ। ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ସଙ୍ଗୀତ ପରିଚାଳନା ଶିବ ହରି।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବିଜୟ କଥାଚିତ୍ରରୁ, ଗାଇଛନ୍ତି ଲତା ମଙ୍ଗେସ୍କର ଓ ସୁରେଶ ୱାଡେକର, ଗୀତ ରଚନା ନୀତା ଭାଜିଲ, ସଙ୍ଗୀତ ନିର୍ଦ୍ଦେଶନା ଶିବ ହରି।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା, ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଆକାଶେ କି ରଙ୍ଗ ଲାଗିଲା କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓ ନିବେଦିତା। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ତୋ ବିନା ମୋ କାହାଣୀ ଅଧା କଥା ଚିତ୍ରରୁ ଅରୁଣ ମନ୍ତ୍ରୀଙ୍କର ଗୀତ ରଚନା ଏବଂ ଶାନ୍ତିରାଜ ଖୋସଲାଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗାଇଛନ୍ତି ଅଭିଜିତ।

ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ବାଜି କଥାଚିତ୍ରରୁ ଗାଇଛନ୍ତି ଉଦିତ ନାରାୟଣ ଓଇରା ମହାନ୍ତି, ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ରା।

ଶୁଭ ସକାଳ ଶ୍ରୋତାବନ୍ଧୁ, ଖୋଲା ଝରକର ଆଉ ଏକ ନୂତନ ସଂସ୍କରଣକୁ ଆପଣମାନଙ୍କୁ ସାଦର ସ୍ୱାଗତ। ଉପସ୍ଥାପନାରେ ମୁଁ ଅଳକା ନାୟକ। ନମସ୍କାର।

ଶ୍ରୋତାବନ୍ଧ, ଗାଁର ଆକର୍ଷଣ ଅନନ୍ୟ, ମନୋରମ ଗାଁର ପ୍ରାକୃତିକ ପରିବେଶ, ଗ୍ରାମ୍ୟ ସଂସ୍କୃତି, ପରମ୍ପରା, ପର୍ବପର୍ବାଣି, ଯାନିଯାତ୍ରା, ସବୁକିଛିର ମହକ ଅଲଗା। ଆମ ଦେଶର ଜନସଂଖ୍ୟାର ଅଧିକାଂଶ ଗ୍ରାମାଞ୍ଚଳରେ ବସବାସ କରନ୍ତି। ଗୋଟିଏ ଗାଁର ବିକାଶରୁ ହିଁ ଦେଶର ବିକାଶକୁ ଜାଣିହୁଏ। ଗାଁ ବିକଶିତ ହେଲେ ଦେଶ ବିକଶିତ ହୋଇଥାଏ। ଆଧୁନିକ ମଣିଷ ନିଜର ସୁଖ ସୁବିଧା ପାଇଁ ସହରମୁହାଁ ହେବାରେ ଲାଗିଛି। ତଥାପି ଆମ ରାଜ୍ୟରେ ଅନେକ ଗାଁ ରହିଛି ଯେଉଁ ଗାଁଗୁଡ଼ିକର ସ୍ୱତନ୍ତ୍ର ପରିଚୟ ରହିଛି ନିଜର ଅଜବ ପରମ୍ପରା ପାଇଁ। ଏଇ ଯେମିତି ନୂଆପଡ଼ା ଜିଲ୍ଲା

ଦର ମହକୁମାଠାରୁ 95 କିଲୋମିଟର ଦୂର ବୋଡ଼େନ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପାତାଳ ଗଙ୍ଗାର ଏକ ପଡ଼ା ଗାଁ ହେଉଛି କୋଟଗାଁ। ଭଇଁସାଦାନୀ ପଞ୍ଚାୟତରେ ଥିବା ଏହି ଗାଁରେ ଅନନ୍ୟ 60 ପରିବାର ବସବାସ କରନ୍ତି। ଏଠାରେ 90% ଲୋକ ଭୁଞ୍ଜିଆ ସମ୍ପ୍ରଦାୟର। ଏଠାକାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ଦ୍ୱାର୍ଶନୀ। କିମ୍ବଦନ୍ତୀ ଅନୁସାରେ ମା ଦ୍ୱାର୍ଶନୀଙ୍କୁ ନେଇ ପ୍ରଚଳିତ ଲୋକକାହାଣୀ ଅନୁଯାୟୀ ମା କାଠର ଖଟରେ ଶୁଅନ୍ତି ନାହିଁ। ପିଢ଼ି ପରେ ପିଢ଼ି ଗ୍ରାମବାସୀ ଏହାକୁ ପାଳନ କରି ଆସୁଛନ୍ତି ଓ ସବୁଦିନ ତଳେ ଶୋଇ ଆସୁଛନ୍ତି। କୋଟଗାଁବାସୀ ଖଟରେ ନ ଶୋଇବା ପଛରେ ଆଉ ଏକ ବିଶ୍ୱାସ ରହିଛି। ଅଧିଷ୍ଠାତ୍ରୀ ଦେବୀ ଦ୍ୱାର୍ଶନୀଙ୍କର ପୂଜାପାଠକୁ 7 ପୁରୁଷ ନିଜ ଜୀବନର ବ୍ରତ ବୋଲି ଗ୍ରହଣ କରିଆସିଛନ୍ତି। ମାଙ୍କ କୃପାରୁ କୌଣସି ବିପଦ ଅଞ୍ଚଳବାସୀଙ୍କ ଉପରେ ପଡ଼ିନଥାଏ ବୋଲି ଗଭୀର ବିଶ୍ୱାସ ରହିଛି। ଏମିତିକି ଭୂଇଁରେ ଶୟନ କଲେ ସମସ୍ତ ପ୍ରକାର ଦୁଃଖ କଷ୍ଟ ଗ୍ଲାନି ଦୂର ହୋଇଥାଏ। ପରିବାର ତଥା ଗ୍ରାମର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ରୀତି ରହିଆସିଛି। ତେଣୁ କୋଟଗାଁବାସୀ ପିଢ଼ି ପରେ ପିଢ଼ି ଖଟରେ ନ ଶୋଇ ଭୂଇଁ ଉପରେ ଶୋଇଥାନ୍ତି। ମା ଦ୍ୱାର୍ଶନୀଙ୍କର ପ୍ରତି ଗଭୀର ଭକ୍ତି ଓ ବିଶ୍ୱାସ ହେଉ କି ପୂର୍ବପୁରୁଷଙ୍କର ପରମ୍ପରା ହେଉ, ଏହି ଗାଁର ଲୋକେ କେବେ ହେଲେ ଖଟରେ ଶୋଇବାକୁ ପସନ୍ଦ କରିନଥାନ୍ତି।

ଶ୍ରୋତାବନ୍ଧୁ, ଅନେକ ସମୟରେ ଆମକୁ ଏମିତି ଲାଗେ ସତେ ଯେମିତି ଆମେ ଆମ ଇଚ୍ଛାର ଜୀବନଟିଏ ଜୀଇଁବାର ସାହସ କରିପାରୁନାହୁଁ ବୋଲି ଲୋକେ କ'ଣ କହିବେ, ସମାଜ କ'ଣ କହିବ, ଏମିତି ଭାବି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାରେ ଆମେ ଅଧା ଜୀବନ ବିତାଇ ଦେଇଥାଉ। ମନରେ ଥିବା ଭାବନାକୁ ମଧ୍ୟ ଆମେ ପ୍ରକାଶ କରିନଥାଉ। ପୁଣି ଏମିତି ବି ଲାଗେ ଅନ୍ୟ ସମସ୍ତଙ୍କୁ ଖୁସି କରିବା ପାଇଁ ଆମେ ନିଜକୁ ଖୁସିରେ ରଖିବାକୁ ଭୁଲି ଯାଇଛୁ ବୋଲି। ଏକଥା ସତ ଯେ ଖୁସି ରହିବା ପାଇଁ କୌଣସି ପରିସ୍ଥିତି ଉପରେ ନିର୍ଭର କରେ ନାହିଁ, ଏହା ହେଉଛି ଆମର ଏକ ନିଜସ୍ୱ ନିଷ୍ପତ୍ତି ବା ପସନ୍ଦ। ଆମେ ଆମର ପୁରୁଣା ଅଭ୍ୟାସ ଏବଂ ଚିନ୍ତାରେ ବନ୍ଦୀ ହୋଇ ଏମିତି ରହିଯାଉଛୁ ଯେ ନିଜ ଖୁସିକୁ ଆସନ୍ତାକାଲି ପାଇଁ ରଖିଦେଉ, ଆଉ ଯେଉଁ ଆସନ୍ତାକାଲି କେବେ ମଧ୍ୟ ଆସେ ନାହିଁ। ତେଣୁ ଶ୍ରୋତାବନ୍ଧୁ, ସମୟ ଆମ ହାତରୁ ଖସିଯିବା ପୂର୍ବରୁ ନିଜ ପରିବାରକୁ ସମୟ ଦିଅନ୍ତୁ, ମନ କଥା ଖୋଲି କୁହନ୍ତୁ, ପୁରୁଣା ସାଙ୍ଗକୁ ଫୋନ୍ କରି ଦୁଇ ପଦ କଥା ହୁଅନ୍ତୁ, ଆଉ ସବୁଠାରୁ ବଡ଼ କଥା ହେଉଛି ଆଜି ଏଇ ମୁହୂର୍ତ୍ତରେ ଖୁସି ରହିବା ଶିଖନ୍ତୁ। ଜୀବନ ଥରେ ମିଳିଛି, ଏହାକୁ ଏଭଳି ଭାବରେ ବଞ୍ଚନ୍ତୁ ଯେ ସମୟ ହାତରୁ ଚାଲିଗଲାବେଳେ ଅନୁତାପ ନୁହେଁ, ବରଂ ଏକ ସନ୍ତୋଷର ହସ ଥିବ ଆପଣଙ୍କର ମୁହଁରେ।

ଦୁବଘାସ ରାସ୍ତାକଡ଼ରେ ବିଲହୁଡ଼ାରେ କେତେ ଯେ ଉଠିଥାଏ, କଅଁଳ ସବୁଜ କାଲିଚା ବିଛେଇ ସମସ୍ତଙ୍କୁ ସ୍ୱାଗତ କରୁଥାଏ। ମାନ ଅଭିମାନ ଆପଣାପର କିଛି ନଥାଏ। ଦିଅଁ ପୂଜା ବେଳେ ଯେଉଁଠି କିଏ ଚଲାବୁଲା କରୁନଥିବେ ମେଞ୍ଚି ଆଣି ପୂଜା କରାଯାଏ। କିଏ ଏତେ ମୂଲ୍ୟ ଦିଏ ନାହିଁ ତାକୁ, ସମସ୍ତେ ଜାଣନ୍ତି ତା ବିନା କୌଣସି ଶୁଭକର୍ମ ହୋଇପାରିବ ନାହିଁ। ବାହାଘର, ବ୍ରତଘର, ପୂଜା, ହୋମ, ଯଜ୍ଞର ପ୍ରଥମ ଶୁଭ ଜିନିଷ ଦୁବ କେରାଇ। ଅଗ୍ରପୂଜ୍ୟ ଗଣେଶଙ୍କର ଅତି ପ୍ରିୟ ଦୁବ ନହେଲେ ତାଙ୍କର ପୂଜା ଅଧା। କେବଳ ପୂଜା ନୁହେଁ, ଆୟୁର୍ବେଦରେ ମଧ୍ୟ ଏହାର ମହତ୍ତ୍ୱ ଖୁବ୍ ଅଧିକ। ଏହା ଅତ୍ୟନ୍ତ ଗୁଣକାରୀ। ପିତ୍ତ ଶାନ୍ତି ପାଇଁ ଏହା ଅତ୍ୟନ୍ତ ଉପକାରୀ। ଚର୍ମ ରୋଗ ପାଇଁ ଏହାର ଚେରର ରସ ଉପଯୋଗୀ। ନାକରୁ ରକ୍ତ ପଡ଼ୁଥିଲା ବେଳେ ଦୁବରସ ଏକ ଅମୋଘ ଔଷଧ। କେବଳ ମଣିଷଙ୍କ ପାଇଁ ନୁହେଁ, ଏହା ପଶୁପକ୍ଷୀଙ୍କର ପାଇଁ ମଧ୍ୟ ଅତ୍ୟନ୍ତ ହିତ ସାଧନ କରିଥାଏ। ଗୋମାତାଙ୍କର ଏହା ଅତି ପ୍ରିୟ ଖାଦ୍ୟ। କଅଁଳ ଦୁବ ଗାଈବାଛୁରୀ ପାଇଁ ଏକ ସୁନ୍ଦର ଉପହାର। ଦୁବଘାସ ଉପରେ ଖାଲି ପାଦରେ ଚାଲିଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ବୋଲି କୁହାଯାଏ। ଦୁବଘାସ କେବେ ମରେନି। ଅସହ୍ୟ ଗ୍ରୀଷ୍ମରେ ଦୁବଘାସ ଜଳିଗଲେ ମଧ୍ୟ ଅସରାଏ ବର୍ଷାରେ ପୁଣି ଥରେ

ଛନିଆ ହୋଇ ବଢ଼ି ଉଠିଥାଏ। ଏତେ ଉପକାରୀ ହୋଇ ମଧ୍ୟ ଆମେ ତାକୁ ଗୁରୁତ୍ୱ ଦେଇନଥାଉ। ଆମ ଜୀବନରେ ବି କିଛି ମଣିଷ ଥାଆନ୍ତି, ଆମେ ତାଙ୍କୁ ଗୁରୁତ୍ୱ ନଦେଲେ ବି ସେମାନେ ଆମର ଉପକାର କରିଥାନ୍ତି। ତେଣୁ ଦୁବ ହେଉ କି ସେହି ଉପକାରୀ ମଣିଷମାନେ ହୁଅନ୍ତୁ, ସେମାନଙ୍କୁ ହେୟ ମନେ ନକରି ଟିକିଏ ନିରଖେଇ ଦେଖିବା, ତେବେ ଯାଇ ସେମାନଙ୍କର ଉପକାରିତା ବୁଝିପାରିବା।

ଶ୍ରୋତାବନ୍ଧ, ବର୍ଷା ଆସିଲେ ଖୁସି ତ ବହୁତ ଲାଗେ, କିନ୍ତୁ ତା ସହିତ ଆସିଥାଏ ଅନେକ କିଛି ବିପଦ। ଏଇ ଯେମିତି ବର୍ଷା ଦିନରେ ସାପ କାମୁଡ଼ା ଜନିତ ମୃତ୍ୟୁ ଖବର କାନରେ ପଡ଼େ, ସେତେବେଳେ ବହୁତ ଡର ଲାଗିଥାଏ। ଏଣୁ ବର୍ଷା ଦିନରେ ସାପଠାରୁ କିପରି ସୁରକ୍ଷିତ ରହିବା ସେ ସମ୍ପର୍କରେ ଆସନ୍ତୁ କିଛି ଜାଣିବା। ବର୍ଷା ଦିନରେ ସାପ ଗାତରେ ପାଣି ପଶିବା ଫଳରେ ସାପମାନେ ଗାତରୁ ବାହାରି ବାହାରେ ବୁଲାବୁଲି କରନ୍ତି ବା ଉପର ସ୍ଥାନକୁ ଉଠି ଆସିଥାନ୍ତି, ଯାହାଫଳରେ ସାପ କାମୁଡ଼ା ସଂଖ୍ୟା ବର୍ଷା ଦିନରେ ହିଁ ବଢ଼ିଥାଏ। ତେଣୁ ଏହି ସାପମାନଙ୍କଠାରୁ ଘରକୁ ସୁରକ୍ଷିତ ରଖିବାର ପ୍ରଥମ ଉପାୟ ହେଉଛି ବର୍ଷା ଦିନରେ ଘର ଭିତର ତଥା ବାହାରକୁ ସମ୍ପୂର୍ଣ୍ଣ ପରିଷ୍କାର ରଖନ୍ତୁ। ଯଦି ଘର ଚାରିପଟେ ଅନାବନା ଗଛ ଉଠୁଛି, ତାକୁ ସମ୍ପୂର୍ଣ୍ଣ ରୂପରେ ସଫା କରିଦିଅନ୍ତୁ। ଯଦି ଆପଣଙ୍କର କାଠଗଦା କିମ୍ବା ଅବ୍ୟବହୃତ ନିର୍ମାଣ ସାମଗ୍ରୀ ରଖିଛନ୍ତି, ତେବେ ଏହା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ସାପମାନେ ଉଷ୍ମ ଖୋଲା ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ସେହିସବୁ ଜାଗାରେ ହଠାତ୍ ହାତ ବଢ଼ାଇ କୌଣସି

ପରିଷ୍କାର ରଖନ୍ତୁ। ଯଦି ଘର ଚାରିପଟେ ଅନାବନା ଗଛ ଉଠୁଛି ତାକୁ ସମ୍ପୂର୍ଣ୍ଣ ରୂପରେ ସଫା କରିଦିଅନ୍ତୁ। ଯଦି ଆପଣଙ୍କର କାଠଗଦା କିମ୍ବା ଅବ୍ୟବହୃତ ନିର୍ମାଣ ସାମଗ୍ରୀ ରଖିଛନ୍ତି ତେବେ ଏହା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ସାପମାନେ ଉଷ୍ମ ଖୋଲା ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ସେହିସବୁ ଜାଗାରେ ହଠାତ୍ ହାତ ବଢ଼ାଇ କୌଣସି ଜିନିଷ କାଢ଼ନ୍ତୁ ନାହିଁ। ସତର୍କତାର ସହିତ ନିରୀକ୍ଷଣ କରନ୍ତୁ ଓ ସେହିସବୁ ଜିନିଷ କାଢ଼ନ୍ତୁ। ଘରେ ଯଦି କୁକୁଡ଼ା ରଖିଛନ୍ତି ସେ ଜାଗାକୁ ସମ୍ପୂର୍ଣ୍ଣ ପରିଷ୍କାର ରଖନ୍ତୁ, କାରଣ କୁକୁଡ଼ା ଖାଇବା ପାଇଁ ମଧ୍ୟ ସାପ ପ୍ରବେଶ କରିଥାଏ। କୁକୁଡ଼ା ଭାଡ଼ିରୁ ଅଣ୍ଡା କାଢ଼ିବା ବେଳେ ସତର୍କ ରୁହନ୍ତୁ। ଏହା ବ୍ୟତୀତ ଆପଣ ଆପଣଙ୍କର ବଗିଚାରେ, ଆପଣଙ୍କର ଛାତରେ, ପାଣି ପାଇପ୍ ପାଖରେ କାଗଜ ଭଳି ସ୍ୱଚ୍ଛ ସାପଛାଲ ଦେଖନ୍ତି ତେବେ ସତର୍କ ରୁହନ୍ତୁ, କାରଣ ନିକଟରେ ସାପ ଥିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ଯଦି ଆପଣଙ୍କର ଅଗଣାରେ ବେଶୀ ମୂଷା କିମ୍ବା ଝିଟପିଟି ଅଛନ୍ତି ଓ ହଠାତ୍ ସେମାନଙ୍କର ଶବ୍ଦ ନ ଶୁଣନ୍ତି କିମ୍ବା ସେମାନଙ୍କର ସଂଖ୍ୟା କମିବାର ଦେଖିବେ ତେବେ ଏହା ମଧ୍ୟ ନିକଟରେ ସାପ ଥିବାର ସମ୍ଭାବନାକୁ ଦର୍ଶାଇଥାଏ। ଘରେ ଥିବା ପୋଷା ପ୍ରାଣୀ କୁକୁର କିମ୍ବା ବିଲେଇ ନିଜର ଚିରାଚରିତ ଶୈଳୀର ଶବ୍ଦରୁ ଭିନ୍ନ ଶବ୍ଦ କରିଥାନ୍ତି, ଅଥବା ସେମାନେ ଅନ୍ଧାର କୋଣରେ, ବୁଦା ତଳେ, ବାରଣ୍ଡା ତଳେ ଅତ୍ୟଧିକ କୌତୂହଳ ହୋଇ ଅସ୍ୱାଭାବିକ ଶବ୍ଦ କରିଥାନ୍ତି ତେବେ ସତର୍କ ହୋଇଯାଆନ୍ତୁ, କାରଣ ଆମଠାରୁ ତାଙ୍କର ଘ୍ରାଣ ଶକ୍ତି ଯଥେଷ୍ଟ ଅଧିକ। ଘର ଅଗଣାରେ ଯଦି ଛୋଟ ସାପ ଦେଖୁଛନ୍ତି ତେବେ ସତର୍କ ରୁହନ୍ତୁ, କାରଣ ନିକଟରେ ମା ସାପ ଥିବାର ସମ୍ଭାବନା ବହୁତ ଅଧିକ ଥାଏ। ଏହା ବ୍ୟତୀତ ବର୍ଷା ଦିନରେ ତଳେ ଶୁଅନ୍ତୁ ନାହିଁ। ଅଧିକାଂଶ ସାପ କାମୁଡ଼ା ଜନିତ ମୃତ୍ୟୁ ତଳେ ଶୋଇବା ଦ୍ୱାରା ହୋଇଥାଏ। ଶୋଇଲାବେଳେ ନିଜର ବିଛଣା ପତ୍ରକୁ ଭଲ ଭାବରେ ଦେଖନ୍ତୁ ତଥା ମଶାରୀ ଟାଙ୍ଗି ଶୁଅନ୍ତୁ। ଏହା ଆପଣଙ୍କୁ ମଶା ତଥା ସାପରୁ ରକ୍ଷା କରିବ। ସାପଠାରୁ ଘରକୁ ସୁରକ୍ଷା ଦେବାର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ଘର ଚାରିପଟେ ଓ ଘରର ପ୍ରବେଶ ପଥରେ ସକାଳେ ଏବଂ ସନ୍ଧ୍ୟାରେ ଫିନାଇଲ୍ ଛିଞ୍ଚନ୍ତୁ, କାରଣ ଫିନାଇଲ୍ର କଡ଼ା ବାସ୍ନା ସାପ ସହ୍ୟ କରିପାରେ ନାହିଁ। ଜୋତା ପିନ୍ଧିବା ବେଳେ ମଧ୍ୟ ଜୋତାକୁ ଭଲ ଭାବରେ ନିରୀକ୍ଷି ଦେଖନ୍ତୁ। ଚିତି ଭଳି ମାରାତ୍ମକ ସାପ ଜୋତାରେ ରହିବାର ଅନେକ ନଜିର ରହିଛି। ବିଲବାଡ଼ିରେ କାମ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ। ଏହାପରେ ବି ସାପ କାମୁଡ଼ାରେ ଯଦି କୌଣସି ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି ତାଙ୍କୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନିଅନ୍ତୁ। ଗୁଣିଗାରେଡ଼ି କରି ସମୟ ନଷ୍ଟ କରନ୍ତୁ ନାହିଁ। ସାପ କାମୁଡ଼ା ବ୍ୟକ୍ତି ପାଇଁ ପ୍ରଥମ ଏକ ଘଣ୍ଟା ବହୁତ ମୂଲ୍ୟବାନ, ନହେଲେ ଅକାଳରେ ଗୋଟିଏ ଜୀବନ ନଷ୍ଟ ହୋଇଯାଇପାରେ।

ବର୍ତ୍ତମାନ ଆସନ୍ତୁ ଜାଣିବା ଇତିହାସର ଆଇନାରେ ଆଜିର ଦିନର ମହତ୍ତ୍ୱ ସମ୍ପର୍କରେ। 1885 ଜୁଲାଇ 6 ତାରିଖରେ ପ୍ରସିଦ୍ଧ ବୈଜ୍ଞାନିକ ଲୁଇ ପାଶ୍ଚର ରେବିଜ୍ ଟୀକାର ସଫଳ ପରୀକ୍ଷଣ କରିଥିଲେ। 1892 ଜୁଲାଇ 6 ତାରିଖରେ ଦାଦାଭାଇ ନାରୋଜୀ ବ୍ରିଟେନ୍ର ହାଉସ୍ ଅଫ୍ କମନ୍ସକୁ ପ୍ରଥମ ଭାରତୀୟ ଭାବରେ ନିର୍ବାଚିତ ହୋଇଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ 1944 ଆଜିର ଦିନରେ ସିଙ୍ଗାପୁରଠାରେ ଆଜାଦ ହିନ୍ଦ ରେଡିଓରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଥମ ଥର ରାଷ୍ଟ୍ରପିତା ବୋଲି ସମ୍ବୋଧନ କରିଥିଲେ। ଆଜିର ଦିନରେ ପ୍ରସିଦ୍ଧ ରାଜନୀତିଜ୍ଞ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କର ଜନ୍ମ ଗ୍ରହଣ ହୋଇଥିଲା। ଆଜିର ଦିନ ମଧ୍ୟ 1973 ଜୁଲାଇ 6 ଏବଂ କୈଳାସଖେର ଏବଂ 1981 ଆଜିର ଦିନରେ ପୂର୍ବତନ ଭାରତୀୟ କ୍ରିକେଟ୍ କ୍ୟାପ୍ଟେନ୍ ମହେନ୍ଦ୍ର ସିଂଙ୍କର ଧୋନିଙ୍କର ଜନ୍ମଦିବସ ଅଟେ। 2002 ଆଜିର ଦିନରେ ପ୍ରସିଦ୍ଧ ଶିଳ୍ପପତି ଧୀରୁଭାଇ ଅମ୍ବାନୀ ମୃତ୍ୟୁବରଣ କରିଥିଲେ।

ଶ୍ରୋତାବନ୍ଧୁ, ଜୁଲାଇ ମାସର ପ୍ରଥମ ସପ୍ତାହକୁ ପାଳନ କରାଯାଇଥାଏ ବନ ମହୋତ୍ସବ ସପ୍ତାହ ଭାବରେ। ଆମ ଜୀବନରେ ବୃକ୍ଷ ଓ ଜଙ୍ଗଲର ଗୁରୁତ୍ୱକୁ ହୃଦୟଙ୍ଗମ କରିବା ସହିତ ପରିବେଶର ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି ପାଇଁ 1950 ଜୁଲାଇ ମାସର ପ୍ରଥମ ସପ୍ତାହରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇ ଆସୁଅଛି। ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ବର୍ତ୍ତମାନ ସାରା ବିଶ୍ୱ ପାଇଁ ଏକ ଆହ୍ୱାନ। ଏହି ପରିପ୍ରେକ୍ଷୀରେ ସବୁଜ ବଳୟର ସୃଷ୍ଟି ମାନବ ସମାଜ ପାଇଁ ରକ୍ଷା କବଚ ସଦୃଶ। ଜଙ୍ଗଲ ସମ୍ପଦର ସୁରକ୍ଷା, ଅଭିବୃଦ୍ଧି ଓ ସଂରକ୍ଷଣ ସମାଜରେ ସୁସ୍ଥ ପରିବେଶ ପାଇଁ ଏକାନ୍ତ କାମ୍ୟ। ବୃକ୍ଷ ବିହୁନି ସୃଷ୍ଟି ନାଶ ଉକ୍ତିଟି ମାନବ ସମାଜର ମାନଦଣ୍ଡ ପାଲଟିଯାଇଛି। ତେଣୁ ଜଙ୍ଗଲ ସମ୍ପଦର ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ସମ୍ଭବ ହୋଇପାରିଲେ ହିଁ ଜନଜୀବନର ବିକାଶ ହୋଇପାରିବ। ପ୍ରାଣୀ ଜଗତର ସ୍ଥିତି ଜଙ୍ଗଲର ଅବସ୍ଥିତି ଉପରେ ନିର୍ଭର କରିଥାଏ। ଖାଦ୍ୟ, ଔଷଧ, କଞ୍ଚାମାଲ ଓ ଲଘୁ ବନଜାତ ଦ୍ରବ୍ୟ ପ୍ରଭୃତି ଯୋଗାଇବା ସହିତ ଭୂତଳ ଜଳସ୍ତରକୁ ଅକ୍ଷୁର୍ଣ୍ଣ ରଖିବା, ମୃତ୍ତିକା ସଂରକ୍ଷଣ, ଅମ୍ଳଜାନ ପ୍ରଦାନ ଇତ୍ୟାଦି ଅନେକ କ୍ଷେତ୍ରରେ ଜଙ୍ଗଲର ଅବଦାନ ଅତୁଳନୀୟ। ଆଜି ବିଶ୍ୱ ତାପମାତ୍ରାରେ ପରିବର୍ତ୍ତନ, ମହାସାଗରର ଜଳପତ୍ତନ ବୃଦ୍ଧି ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ଅଂଶ ସମୁଦ୍ର ଗର୍ଭରେ ଲୀନ ଭଳି ପ୍ରଳୟଙ୍କରୀ ପରିସ୍ଥିତିର ଆଶଙ୍କାରେ ମାନବ ସମାଜ ଆତଙ୍କିତ। ବନ ମହୋତ୍ସବ ଜରିଆରେ ପରିବେଶକୁ ସୁରକ୍ଷିତ କରିବା ପାଇଁ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ଲକ୍ଷ୍ୟ। ତେଣୁ ଶ୍ରୋତାବନ୍ଧୁ, ବନ ମହୋତ୍ସବ ପାଳନ ଅବସରରେ ଗଛଟିଏ ଲଗାଇ ସ୍ୱଚ୍ଛ, ସବୁଜ, ସୁନ୍ଦର ପରିବେଶ ସୃଷ୍ଟିର ସ୍ୱପ୍ନକୁ ଚାଲନ୍ତୁ ଆମେ ସମସ୍ତେ ସାକାର କରିବା।

ଏଥର ଆସନ୍ତୁ ଶୁଣିବା କିଛି ସ୍ଥାନୀୟ ଖବର। ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ ଜୀବିକା ମିଶନ ଗ୍ରାମୀଣ ଭିଭି ରାମଜୀର ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ ନୂଆପଡ଼ାସ୍ଥିତ ଏନ୍ଆଇସି ଭିଡ଼ିଓ କନ୍ଫରେନ୍ସ ହଲ୍ରେ ଅନୁଷ୍ଠିତ ହୋଇଯାଇଛି।

ରଥଯାତ୍ରା ପାଇଁ ଧର୍ମଗଡ଼ ବ୍ଲକଜିତ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଗଠିତ ବିଭିନ୍ନ କମିଟିର ସଦସ୍ୟମାନେ ଯତ୍ନବାନ ହେବା ସହିତ ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଉପଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। SBI ଫାଉଣ୍ଡେସନ ସହାୟତା ତଥା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମହାଶକ୍ତି ଫାଉଣ୍ଡେସନ ତତ୍ତ୍ୱାବଧାନରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମାଣିକିରା ଗ୍ରାମଠାରେ ଏକ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଯାଇଛି। ଖଡ଼ିଆଳ ରେଞ୍ଜ ଅଧୀନସ୍ଥ ବୋଡ଼ିନରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଆଜିଠାରୁ କେସିଙ୍ଗା ଦେଇ ପୁରୀ କୋରାପୁଟ ଟ୍ରେନ୍ ଚଳାଚଳ ଆରମ୍ଭ କରିବ। ଉକ୍ତ ଟ୍ରେନ୍ଟି ସପ୍ତାହକୁ 3 ଦିନ ଚାଲିବ। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର 5ଟି ନିର୍ବାଚନ ମଣ୍ଡଳୀର ଖସଡ଼ା ମତଦାତା ତାଲିକା ପ୍ରକାଶ କରାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରେ ଜିଲ୍ଲାର 2ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଛି।

ଏଥର ଆସନ୍ତୁ ଜାଣିନେବା ପାଣିପାଗ ସମ୍ପର୍କିତ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରଙ୍କର ସୂଚନା ଅନୁଯାୟୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଥିବା ସୁଦୃଢ଼ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ବ୍ୟାପକ ବର୍ଷା ଜାରି ରହିଛି। ବର୍ତ୍ତମାନ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ସହିତ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି। ତେବେ ଯିବା ପୂର୍ବରୁ କଥାଟିଏ, ଜୀବନରେ ସବୁବେଳେ ଖୁସି ରହିବା ସମ୍ଭବ ନୁହେଁ, କିନ୍ତୁ ପ୍ରତ୍ୟେକ ପରିସ୍ଥିତିରେ ହସିବା ଶିଖିଗଲେ ଜୀବନ ସୁନ୍ଦର ହୋଇଯାଏ। ଭଗବାନଙ୍କ ଉପରେ ଭରସା ରଖନ୍ତୁ, ଭଲ କାମ କରନ୍ତୁ ଓ ସମସ୍ତଙ୍କ ପ୍ରତି ଭଲ ପାଇବା ରଖନ୍ତୁ। ଆଜିର ଦିନଟି ଆପଣ ସମସ୍ତଙ୍କ ପାଇଁ ଶାନ୍ତି, ସୁଖ ଓ ଆଶୀର୍ବାଦ ନେଇ ଆସୁ, ଏହି କାମନା ସହିତ କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ଉପସ୍ଥାପନାରେ ଥିଲି ଅଳକା ନାୟକ। ରହୁଛି, ନମସ୍କାର।

ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏତିକିରେ ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ 12:00 ଏବଂ 2:45। ସୁଗମ ସଙ୍ଗୀତ 12:30। ଶିଳ୍ପୀମାନେ ହେଲେ ସୁପ୍ରଭା କୁମାରୀ ପାଢ଼ୀ, ଗୀତା ପଟ୍ଟନାୟକ, ଅକ୍ଷୟ କୁମାର ମହାନ୍ତି, ମୀନା ମହାପାତ୍ର, ଧୀରଜ ମହାନ୍ତି, ସତ୍ୟଭାମା ମହାପାତ୍ର ଏବଂ ଗୋପାଳକୃଷ୍ଣ ବେହେରା। ଚାଷର କଥା 1:10। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଶୁଣିବେ 1:20। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶ ବାଣୀ ଭବାନୀ ପାଟଣା। ସମୟ ବର୍ତ୍ତମାନ ମଧ୍ୟାହ୍ନ 12। କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ FM ଯୋଗେ 100.3 ମେଗାହର୍ଜ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ନେଇ ଆସିଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଜବ୍ ତକ୍ ହେ ଜାନ୍ କଥାଚିତ୍ରରୁ ଆସନ୍ତୁ ଶୁଣିବା ପ୍ରଥମ ଗୀତଟି। ଯୁଗଳକଣ୍ଠରେ ଗାଇଛନ୍ତି ମୋହିତ ଚୌହାନ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା AR ରହମାନ। କଥାଚିତ୍ର ଜବ୍ ତକ୍ ହେ ଜାନ୍।

ଅଲକା ୟାଗ୍ନିକ ଏବଂ ବାବୁଲ ସୁପ୍ରିୟଙ୍କ ଯୁଗଳକଣ୍ଠରେ ଆସନ୍ତୁ ଶୁଣିବା ହମ୍ ତୁମ୍ କଥାଚିତ୍ରରୁ। ପ୍ରସୂନ ଯୋଶୀଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ଯତିନ ଲଲିତ। କଥାଚିତ୍ର ହମ୍ ତୁମ୍।

ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ ଏକ ସୂଚନା। ଚଳିତ ମାସ 7 ତାରିଖ ମଙ୍ଗଳବାର ଦିନ 1:20 ଦିନ 1:50 ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମର ହେଲୋ ଡକ୍ଟର ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟବସ୍ତୁ ରହିଛି ଜଳାତଙ୍କ ରୋଗର କାରଣ ଓ ନିରାକରଣ। ବିଶେଷଜ୍ଞ ଭାବରେ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ଡାକ୍ତର ସାଧୁଚରଣ ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ମେଡିସିନ୍ସ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା। ଶ୍ରୋତାବନ୍ଧୁଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ଉପରୋକ୍ତ ବିଷୟ ଉପରେ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବରଟି ହେଲା 0667029562323 ଏବଂ 0667029568। ସୂଚନାଟି ଏତିକିରେ ଶେଷ ହେଲା। ବଡିଗାର୍ଡ କଥାଚିତ୍ରରୁ ନେଇଛୁ ପରବର୍ତ୍ତୀ ଗୀତଟି। ସବିର ଅହମ୍ମଦଙ୍କ ଗୀତ ରଚନା।

କଣ୍ଠଦାନ କରିଛନ୍ତି ରାହତ ଫତେହ ଲିଖା ଏବଂ ଶ୍ରେୟା ଘୋଷାଲ। ସ୍ୱର ସଂଯୋଜନା ପ୍ରୀତମ ଏବଂ ହିମେଶ ରେଶମିଆ। କଥାଚିତ୍ର ବଡିଗାର୍ଡ।

କାର୍ଯ୍ୟକ୍ରମ ଶେଷରେ ଆସନ୍ତୁ ଶୁଣିବା ରେହନା ହେ ତେରେ ଦିଲ୍ ମେ କଥାଚିତ୍ରରୁ। ବମ୍ବେ ଜୟଶ୍ରୀ ଗାଇଥିବା ଗୀତଟି। ସମୀରଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜେଇଛନ୍ତି ହେରିସ୍ ଜୟରାଜ। କଥାଚିତ୍ର ରେହନା ହେ ତେରେ ଦିଲ୍ ମେ।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀ ଗାଇଛନ୍ତି ଗୌରବ ପଟ୍ଟନାୟକଙ୍କ ରଚନାରୁ।

ଶ୍ରୋତା ବନ୍ଧୁ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଣ୍ଠଶିଳ୍ପୀ ମୀନା ମହାପାତ୍ର, ରଚନା ସୌରାଂଶୁ ପଟ୍ଟନାୟକ।

0: ଗୋଟେ ବାଜି 50 ମିନିଟ୍ ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମରେ ହେଲୋ ଡକ୍ଟର ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଚାର କରାଯିବ। ଏଥିରେ ବିଷୟ ରହିଛି ଜଳାତଙ୍କ ରୋଗର କାରଣ ଓ ନିରାକରଣ। ବିଶେଷଜ୍ଞ ଭାବରେ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ଡାକ୍ତର ସାଧୁ ଚରଣ ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ମେଡିସିନ୍, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲା। ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆମ ଫୋନ୍ ନମ୍ବର ହେଲା 0667029563 ଏବଂ 0667029568। ସୂଚନାଟି ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଦିଗମ୍ବର କବାଙ୍ଗକ ରଚନାରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। କଣ୍ଠଦାନ କରିଛନ୍ତି ଧୀରଜ ମହାନ୍ତି।

ଶ୍ରୋତାବନ୍ଧୁ ଶୁଣୁଥିଲେ ଗୀତଟି ସୁଗମ ସଙ୍ଗୀତା। କଣ୍ଠଶିଳ୍ପୀମାନେ ଥିଲେ ସୁପ୍ରଭା କୁମାରୀ ପାଢ଼ି, ଗୀତା ପଟ୍ଟନାୟକ, ଅକ୍ଷୟ କୁମାର ମହାନ୍ତି, ମୀନା ମହାପାତ୍ର, ଧୀରଜ ମହାନ୍ତି, ସତ୍ୟଭାମା ମହାପାତ୍ର ଏବଂ ଗୋପାଳକୃଷ୍ଣ ବେହେରା। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଶକ୍ତିରୂପା କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ୱର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
5: ଆରେ ବାଃ,
6: अजना लिंक्स उपरे क्लिक करंतु नाही। आरबीआई कहे
7: सचेतन हुंतु, सतर्क रुहंतु।
1: अच्छा दास बाबू, आपनको घरटा 1970 रे तयार हितला, राइट? हेले ए पर्यंत एते स्ट्रांग केमिति अछि?
2: अरे एटा एकदम सिंपल, एवं सेहिथि पई मु सेतेबेले मोर विश्वास रखितली, एवं आजि मध्य चेटिनाड सिमेंट उपरे।
3: शक्ति जहां वर्ष वर्ष नुहे बरं पीढी पई रहिथाय। चेटिनाड सिमेंट सुपर ग्रेड सिमेंट, 64 वर्षर

0: ಮುಳದುವ ಚೆಟಿನಾಡ್ ಸಿಮೆಂಟ್ ದ ಪರ್ಫೆಕ್ಟ್ ಕಾಂಕ್ರೀಟ್ ಚಾಯ್ಸ್.
1: ଜିତ ପାର୍ଟି ଦରକାର
2: ପ୍ରଥମେ ଚାମ୍ପିଅନ ସହିତ ସେଲ୍ଫି ଉଠେଇବା ଆଇଡିଆ ଏଇଠି ପାର୍ଟି କରିବା ଚାଲ
1: ପିଜ୍ଜା ପାର୍ଟି ୟେ
2: ଚାଲ ତୋ କାର୍ଡ ଆଉ ପିନ୍ ଦେ
1: ମୋ କାର୍ଡର ଡିଟେଲ୍ସ ମୁଁ ନିଜେ ହିଁ ଭରିବି ଆର୍ବିଆଇ କହେ ଯେ ନିଜର ପିନ୍ ଓଟିପି ସିଭିଭି କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ପାସୱାର୍ଡ କାହା ସହିତ ସେୟାର କରନ୍ତୁ ନାହିଁ ଅନଲାଇନ୍ ବ୍ୟାଙ୍କିଙ୍ଗ କେବଳ ନିଜର କମ୍ପ୍ୟୁଟର ମୋବାଇଲ ଏବଂ ସିକ୍ୟୁର ନେଟୱର୍କ ଦ୍ୱାରା କରନ୍ତୁ
2: ବାଏ ଗର୍ଲସ୍
1: କୁଆଡେ ଯାଉଛୁ
2: ଶୁଣିପାରିଲୁନି ନୋ ସେୟାରିଂ
1: ଆର୍ବିଆଇ କହେ ସଚେତ ହୁଅନ୍ତୁ ସତର୍କ ରୁହନ୍ତୁ

ଶକ୍ତିରୂପ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଓ ଅଭିନନ୍ଦନ। ନାରୀ କେବଳ ପରିବାରର ନୁହେଁ, ସମାଜ ଓ ରାଷ୍ଟ୍ରର ମଧ୍ୟ ଏକ ଶକ୍ତିଶାଳୀ ସ୍ତମ୍ଭ। ଜୀବନର ପ୍ରତିଟି ପଥରେ ନିଜର ସାହସ, ତ୍ୟାଗ, ମମତା ଓ କର୍ମନିଷ୍ଠାର ପରିଚୟ ଦେଇ ନାରୀ ଆଜି ସମାଜର ଅଗ୍ରଗତିର ଏକ ପ୍ରମୁଖ ସାରଥି ପାଲଟିଛନ୍ତି। ଏହି କଥା ସହ ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର।

ଧୈର୍ଯ୍ୟ ମଣିଷର ଏକ ଅମୂଲ୍ୟ ଗୁଣ। ଏହା ମଣିଷକୁ ଜୀବନର ବିଭିନ୍ନ ପରିସ୍ଥିତିରେ ସ୍ଥିର, ଶାନ୍ତ ଏବଂ ସଫଳ କରିଥାଏ। ଧୈର୍ଯ୍ୟର ଅର୍ଥ ହେଉଛି କଷ୍ଟ, ବାଧା ଓ ବିପଦ ସମୟରେ ନିଜର ମାନସିକ ସନ୍ତୁଳନ ବଜାୟ ରଖିବା ଏବଂ ସଫଳତା ପାଇଁ ଅପେକ୍ଷା କରିବାର କ୍ଷମତା। ଯେଉଁ ବ୍ୟକ୍ତି ଧୈର୍ଯ୍ୟଶୀଳ, ସେ କେବେ ମଧ୍ୟ ଛୋଟ ଛୋଟ ବିଫଳତାରେ ଭାଙ୍ଗି ପଡ଼େ ନାହିଁ। ଜୀବନରେ ସଫଳତା ପାଇବା ପାଇଁ ଧୈର୍ଯ୍ୟ ଅତ୍ୟନ୍ତ ଆବଶ୍ୟକ। ଧୈର୍ଯ୍ୟ ମଣିଷକୁ ସଠିକ୍ ନିଷ୍ପତ୍ତି ନେବାର ଶକ୍ତି ଦିଏ। କ୍ରୋଧ କିମ୍ବା ଉତ୍ତେଜନାରେ ନିଆଯାଇଥିବା ନିଷ୍ପତ୍ତି ଅନେକ ସମୟରେ ଭୁଲ ପ୍ରମାଣିତ ହୁଏ, କିନ୍ତୁ ଧୈର୍ଯ୍ୟଶୀଳ ବ୍ୟକ୍ତି ସବୁକିଛି ଭଲ ଭାବରେ ଚିନ୍ତା କରି ନିଷ୍ପତ୍ତି ନେଇଥାଏ। ଏହା ତାଙ୍କୁ ଜୀବନରେ ସଫଳ କରିଥାଏ। ପରିବାର ଓ ସମାଜରେ ମଧ୍ୟ ଧୈର୍ଯ୍ୟର ମହତ୍ତ୍ୱ ଅପରିସୀମ। ପରିବାରର ସଦସ୍ୟମାନେ ପରସ୍ପର ପ୍ରତି ଧୈର୍ଯ୍ୟ ଓ ସହନଶୀଳତା ପ୍ରଦର୍ଶନ କଲେ ପରିବାରରେ ଶାନ୍ତି ଓ ସୁଖ ବଜାୟ ରହିଥାଏ। ସମାଜରେ ମଧ୍ୟ ଧୈର୍ଯ୍ୟଶୀଳ ବ୍ୟକ୍ତି ସମସ୍ତଙ୍କର ପ୍ରିୟ ହୋଇଥାଏ। ସେ ଅନ୍ୟମାନଙ୍କ କଥାକୁ ମନ ଦେଇ ଶୁଣେ ଏବଂ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରେ। ଆଜିର ଦ୍ରୁତଗତିର ଜୀବନରେ ଲୋକମାନେ ତୁରନ୍ତ ସଫଳତା ଚାହୁଁଛନ୍ତି। ଏହି କାରଣରୁ ଅନେକ ସମୟରେ ସେମାନେ ନିରାଶ ହୋଇପଡ଼ନ୍ତି, କିନ୍ତୁ ଧୈର୍ଯ୍ୟ ହିଁ ସଫଳତାର ଚାବିକାଠି। ଯେଉଁ ବ୍ୟକ୍ତି ଧୈର୍ଯ୍ୟର ସହିତ ନିରନ୍ତର ପ୍ରୟାସ କରେ, ସେ ନିଶ୍ଚୟ ଦିନେ ନା ଦିନେ ସଫଳତା ପାଏ। ତେଣୁ ପ୍ରତ୍ୟେକ ମଣିଷଙ୍କୁ ଧୈର୍ଯ୍ୟଶୀଳ ହେବା ଉଚିତ ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏହି ମହାନ ଗୁଣକୁ ଅନୁସରଣ କରିବା ଉଚିତ।

0: ପରିବାର ହେଉଛି ସମାଜର ମୂଳଦୁଆ। ଏକ ସୁସ୍ଥ, ସୁନ୍ଦର ଓ ସଂସ୍କାର ସମ୍ପନ୍ନ ପରିବାର ହିଁ ଏକ ସୁଦୃଢ଼ ସମାଜ ଗଠନର ଆଧାର। ପରିବାରର ଏହି ସୁନ୍ଦର ଗଠନରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସେ ମା, ଭଉଣୀ, ସ୍ତ୍ରୀ, ବୋହୂ କିମ୍ବା ଝିଅ ଭାବରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଏକ ସୂତ୍ରରେ ବାନ୍ଧି ରଖିଥାନ୍ତି। ମହିଳା ହେଉଛନ୍ତି ପରିବାରର କେନ୍ଦ୍ରବିନ୍ଦୁ। ତାଙ୍କ ସ୍ନେହ, ମମତା, ତ୍ୟାଗ ଓ ସହନଶୀଳତା ପରିବାରରେ ସୁଖ, ଶାନ୍ତି ଓ ସମନ୍ୱୟ ଆଣିଥାଏ। ଜଣେ ମା ସନ୍ତାନକୁ ଉତ୍ତମ ଶିକ୍ଷା, ସଂସ୍କାର ଓ ନୈତିକ ମୂଲ୍ୟବୋଧ ଦେଇ ତାଙ୍କ ଭବିଷ୍ୟତ ଗଢ଼ିଥାନ୍ତି। ଶିଶୁର ପ୍ରଥମ ଶିକ୍ଷକ ହେଉଛନ୍ତି ମା। ତେଣୁ ଏକ ସୁଶିକ୍ଷିତ ଓ ସଚେତନ ମହିଳା ସମଗ୍ର ପରିବାରକୁ ଆଲୋକିତ କରିପାରନ୍ତି। ତାଙ୍କର ଭଲ ପାଇବା, ତ୍ୟାଗ, ଧୈର୍ଯ୍ୟ ଓ ଦାୟିତ୍ୱବୋଧ ପରିବାରକୁ ଏକତ୍ର ରଖିଥାଏ ଏବଂ ଏକ ସୁନ୍ଦର ସମାଜ ଗଠନରେ ସହାୟକ ହୋଇଥାଏ। ବର୍ତ୍ତମାନ ଆସନ୍ତୁ କଥାବାର୍ତ୍ତା କରିବା ପ୍ରଣୀତା ମହାପାତ୍ର ଭଉଣୀଙ୍କ ସହିତ।
1: ଭଉଣୀ ନମସ୍କାର। ନମସ୍କାର ମ୍ୟାଡମ୍। ଆପଣଙ୍କ ପରିବାରରେ କିଏ କିଏ ରୁହନ୍ତି? ମୋ ପରିବାରରେ ଶାଶୁ ରହନ୍ତି, ଏବେ ତ ଶାଶୁ ବଡ଼, ସେ ରହନ୍ତି, ଶ୍ୱଶୁର ଥିଲେ ସେ ଖରାପ ହେଇଗଲେଣି,

0: ଯା ଦେଢ଼ଶୁର, ଦୁଇଟା ଝିଆରୀ, ମୋ ସ୍ୱାମୀ, ମୋ ପୁଅ, ଆମେ ସମସ୍ତେ ଜଏଣ୍ଟ ଫ୍ୟାମିଲି, ଗୋଟେଠି ରହୁ।
1: ତ ଆପଣ ଘରର ସାନ ବୋହୂ,
0: ହଁ
1: କଣ କହିବେ ଗୋଟେ ସାନ ବୋହୂ ହିସାବରେ ପରିବାରରେ ଆପଣଙ୍କର ଦାୟିତ୍ୱଟା କେତେ ଅଛି?
0: ସାନ ବୋହୂର ଦାୟିତ୍ୱ ତ ଅଛି ମୋ ଉପରେ, ମୋ ବଡ ଯା, ମୁଁ ତାଙ୍କଠୁ ବହୁତ କିଛି ଶିଖିଛି, ମୋ ଶାଶୁଙ୍କଠୁ କିଛି ଶିଖିଛି, ସେମାନଙ୍କ ହିସାବରେ ମୁଁ ମୋ ଘରର ଯେମିତି କାମ କରିବା କଥା ସେଟାକୁ ନେଇକି ତୁଲି ଚାଲିଛି ଆଉ।
1: ତଥାପି କଣ କହିବେ ଭଉଣୀ, ଗୋଟେ ବୋହୂର କର୍ତ୍ତବ୍ୟ ଗୋଟେ
0: ହଁ
1: ପରିବାରରେ
0: ନିଶ୍ଚୟ ମ୍ୟାଡମ,
1: କେମିତି ହେବା ଦରକାର?
0: ହଁ ଗୋଟେ ବୋହୂର କର୍ତ୍ତବ୍ୟ ତ ବହୁତ ଅଛି ଏଇଗା, ସେ ଚାହିଁଲେ ସବୁ ଜିନିଷ ମାନେ ଇଜିଲି ହ୍ୟାଣ୍ଡେଲ କରିଦେବ। ସେ ମାନେ ଜଏଣ୍ଟ ଫ୍ୟାମିଲିରେ ରହୁଛୁ, ସକାଳୁ ଉଠି ଘରର ପୂଜା ପାଠ କାମ ସବୁ ଦାୟିତ୍ୱ ନେଇକି କରିବାର, ସମସ୍ତଙ୍କ ମନ ନେଇକି ଚଳିବା, ସମସ୍ତଙ୍କ କଥା ଠିକ ସେ ବୁଝିବା, ସମସ୍ତଙ୍କ ହିସାବ ଖାଇବା ବନେଇବା ସମସ୍ତଙ୍କ ପସନ୍ଦର, ସେମିତି କରି ଚାଲିଛୁ ଆଉ। ଆମେ ଘରେ ରହୁଛୁ, ଜଣଙ୍କର ବୋହୂ, ଜଣଙ୍କର ସ୍ତ୍ରୀ, ମାନେ ଜଣଙ୍କର ମା ବି ହେଇସାରିଲୁଣି, ତ ସମସ୍ତଙ୍କ ହିସାବରେ ଏବେ ଶାଶୁ ଶ୍ୱଶୁର ମୁଁ ବୋହୂ ବୋଲେ ବୋହୂ ହିସାବରେ ମୁଁ ମୋର କର୍ତ୍ତବ୍ୟ କରିବି, ତାଙ୍କର ଠିକ ଟାଇମରେ ଖାଇବା ବନେଇବା, ତାଙ୍କ କଥା ବୁଝିବା, ତାଙ୍କର ଦେହ ପା, ତାଙ୍କର ମେଡିସିନ, ଛୁଆମାନଙ୍କର କଥା ବୁଝିବା, ସେମାନଙ୍କ ପସନ୍ଦର ଖାଇବା ବନେଇବା, ଘରର ସବୁ ଦାୟିତ୍ୱ ନେଇକି ଚାଲି ଆସିଛୁ ଆଉ।
1: ତଥାପି ଗୋଟେ ସ୍ତ୍ରୀ ବା ଗୋଟେ ନାରୀ ଭିତରେ କୋଉ ସବୁ ଗୁଣ ରହିବା ଦରକାର ବୋଲି ଆପଣ ଅନୁଭବ କରନ୍ତି? ସେଇ ଗୁଣ ଥିଲେ ହିଁ ଆମ ଘରଟା ସୁନ୍ଦର ଭାବରେ ଚାଲିବ। ହଁ,
0: ଗୋଟେ ନାରୀର ଧୈର୍ଯ୍ୟ ଆଉ ସହିବା ଶକ୍ତି ରହିଲେ ସେ ଆଗକୁ ବହୁତ ଯାଇପାରିବ, ସେ ବହୁ ଭଲ ବହୁଟେ ହେଇପାରିବ, ଆଗକୁ ଭଲ ମା ହେଇପାରିବ, ଭଲ ସ୍ତ୍ରୀ ହେଇପାରିବ। ସହିବା ଧୈର୍ଯ୍ୟ ଆଉ ସହିବା ଶକ୍ତି ରହିଲା ବେଲେ
1: ନିଶ୍ଚିତ ଭାବରେ ସହନଶୀଳତା ଗୋଟେ ନାରୀ ଭିତରେ ରହିଲେ ହିଁ ତା ପରିବାରକୁ ସେ ଠିକରେ ଆଗକୁ
0: ଆଗକୁ
1: ନେଇପାରିବ।
0: ନେଇପାରିବା ଆମେ।
1: ତ ଆପଣଙ୍କ ପରିବାରରେ ଯା ବି ରୁହନ୍ତି, ଶାଶୁ ବି ରୁହନ୍ତି, ଏମିତି କେବେ ହେଇଛି ଆପଣଙ୍କ ଭିତରେ କିଛି କଥା କଟାକଟି ହେଇଛି ବା
0: ହଁ ଘରେ ତ ରହିଲେ ସେମିତି ଛୋଟ ଛୋଟ ଜିନିଷ ହୁଏ, ତା ମାନେ ନାହିଁ ସେ ସେଇ ଛୋଟ ଜିନିଷକୁ ଆମେ ନେଇକିନା ବହୁତ ବଡ କରିବୁ, ସେ ଛୋଟ ଜିନିଷ ହେଇକି ସେଠି ସାଙ୍ଗେ ସାଙ୍ଗେ ଆମର ସମାଧାନ ହେଇଯାଏ। ଏବେ ଘରେ ମାନେ ଯେମିତି ରହିଲେ ବାସନ ଟିକେ ରହିଲେ ଯେମିତି ଖୁଡ଼ୁଖାଡ଼ ହୁଏ, ଆମେ ଏତେ ଜଣ ରହୁଛୁ ତ କିଛି ନା କିଛି ସେମିତି ହୁଏ, ସେମିତି ହୁଏନି ବୋଲା ନାହିଁ, ସେମିତି ହୁଏ, ତ ଆମର ସେମିତି କିଛି ମନ ମତାନ୍ତର କିଛି ହୁଏନି, ଯେ ଆମେ ଆମ ନିଜ ଭୁଲକୁ ସେଠି ଏକା ସରେଣ୍ଡର କରିଦେବୁ। ହଁ ମୋର ଏଇ ଜିନିଷ ଭୁଲ ହେଇଛି ହେଇଯାଇଛି କହିଲେ ସେ ରାକୁ ଆମେ ଯାଇପାରିବା, ଆଉ ସେଠି ମୁଁ ଯୁକ୍ତିତର୍କ ଲାଗିକି ଝଗଡ଼ା ସେମିତି କିଛି ହୁଏନି ଆମର, ସେଠି
1: ମାନେ
0: ମୋ
1: ଆପଣଙ୍କ ଭିତରେ ହିଁ ତାକୁ ସମାଧାନ
0: ସମାଧାନ
1: କରିଦିଅନ୍ତି।
0: ସେଟା। ହଁ ମୋ ଶାଶୁ ପର୍ଯ୍ୟନ୍ତ ଯାଇନି କି ମୋ ସ୍ୱାମୀ ପର୍ଯ୍ୟନ୍ତ ଯାଇନି କି କିଛି ସେମିତି କିଛି ହୁଏନି, କି ମୋ ଯା ବି ସେମିତି କିଛି ନିଅନ୍ତିନି ସେଇ ଜିନିଷକୁ, ସେଇଠି ସେଇଠି ଆମର ସମାଧାନ ହେଇଯାଏ, ଛୋଟ ହଉ କି ବଡ ହଉ ଯାହାର ବି ତ ଭୁଲ ନିଶ୍ଚୟ ରହୁଛି, କୋଉଥିରେ ନା କୋଉଥିରେ ହେଇଯାଉଛି ଭୁଲ, ଆମ ଜାଣତରେ ହଉ କିମ୍ବା ଅଜାଣତରେ ହେଇଯାଉଛି, ତା ମାନେ ନାହିଁ ଆମର ସେମିତି କିଛି ହୁଏ, ସେଇଠି ଏକା ସମାଧାନ ହେଇଯାଏ ଆମର, ଫେର ସେମିତି ନର୍ମାଲ ହେଇଯାଉ ଆମେ, ସେମିତି ସେ କଥାଟା ଆଗକୁ ଆଉ ଯାଏନି
1: ନିଶ୍ଚିତ ଭାବରେ ଗୋଟେ ପରିବାରରେ ସେତିକି ରହିବା ବି ଦରକାର। ଯଦି ଆମେ ଛୋଟ
0: ନିଶ୍ଚୟ।
1: କଥାକୁ ବଡ କରିବା ଆଉ ସ୍ୱାମୀଙ୍କ କାନକୁ ଯଦି ସେଇ କଥା ଯିବ, ମାନେ ପୁରୁଷ ଲୋକଙ୍କ ମନ ଟିକେ ଅଲଗା ଥାଏ,
0: ହଁ ହଁ
1: କଥାଟା ବଢିକିରି ଆହୁରି ଘରେ ଅଶାନ୍ତି ସୃଷ୍ଟି ହେଇଯିବ।
0: ଅଶାନ୍ତି ହେଇଯିବ, ଫଳରେ ପରିବାର ଅଲଗା ହେଇଯିବ, ସେଇଟା ଦୁଃଖର ବିଷୟ ହେଇଯାଉଛି, କଥାଟା ବଢିଯିବ, ଶାଶୁ ଶ୍ୱଶୁର ସମସ୍ତଙ୍କ କାନକୁ ଯିବ, କଥା ବଢିଯିବ, ଘର ଦୁଇ ଭାଗ ହେଇଯିବ, ଆଉ ଥରେ ଏଇ ଜିନିଷଟା ହେଇଗଲା ପରେ ଆଉ ମନ ମିଶିବାଟା ଏତେ ହେଇପାରିବନି, ତ ସେଇ ଜିନିଷ ଆମ ଭିତରେ ସେମିତି ସମାଧାନ ହେଇଯାଏ ସେମିତି।
1: ଆପଣଙ୍କର ବାହାଘର ହେଇକି କେତେ ବର୍ଷ ହେଲାଣି?
0: 17 ବର୍ଷ ହେଇଗଲାଣି।
1: ଆଉ ସ୍ୱାମୀଙ୍କ ସହିତ ଏଇ 17 ବର୍ଷର ଯାତ୍ରାଟି ଆପଣଙ୍କର କେମିତି କଟିଛି କହିବେ?
0: ବହୁତ ଭଲ ମ୍ୟାଡମ, ମୋ ସ୍ୱାମୀ ବି ସବୁ ଜିନିଷରେ କୋପରେଟ କରନ୍ତି, ସେମିତି କିଛି ନାହିଁ ରାଗ ରୁଷା, ସେମିତି କିଛି ଏମିତି ଛୋଟିଆ ଛୋଟିଆ ଜିନିଷ ହେଲେ ବି ଆମର କିଛି ହୁଏନି, ସେମିତି କିଛି ଆଗକୁ ବଢ଼େନି ଝଗଡ଼ାଟା।
1: ହଁ, ପ୍ରତି ଘରେ ତ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଟିକେ ନା ଟିକେ କିଟପିଟ ରହିଥାଏ,
0: ହଁ
1: କିନ୍ତୁ ଯଦି ଆମେ ଆଗକୁ ବଢିବାର ଅଛି ମାନେ ତାକୁ ଭୁଲି ଯିବାକୁ ପଡିବ।
0: ନିଶ୍ଚୟ
1: ହଁ, ଆପଣଙ୍କ ଭିତରେ ସେଇ ସମ୍ପର୍କଟା ବଜାୟ ରହିଛି।
0: ନିଶ୍ଚୟ
1: ଆପଣ କଣ ପଢିଛନ୍ତି?
0: ଗ୍ରାଜୁଏସନ କରି
1: ଆଉ କେବେ ଏମିତି ଭାବି ନାହାନ୍ତି ମୁଁ ବି କିଛି କରିବି, ମୁଁ ବି କୌଣସି ଜବ୍ କରିବି କିମ୍ବା ରୋଜଗାରକ୍ଷମ ହେବି, ଏମିତି କେବେ ଆପଣଙ୍କ ମନକୁ ଆସିନି?
0: ମନକୁ ଆସି ପ୍ରଥମ ପ୍ରଥମେ ଆସିଥିଲା, ତାପରେ ଆଜିକାଲି ହୋମ୍ ମେକର ହେବାଟା ଯେତିକି ମାନେ ଜରୁରୀ, ଗୋଟେ ଯୋଉ ମହିଳାମାନେ ଚାକିରି କରୁଛନ୍ତି ସେମାନେ ତାଙ୍କର ପରିବାରକୁ ସେତିକି ସମୟ ଦେଇପାରୁନାହାନ୍ତି, ଛୁଆ ହଉ ସ୍ୱାମୀ ଶାଶୁ ଶ୍ୱଶୁର ଏମାନେ ଏତେଟା ସମୟ ଦେଇପାରୁନାହାନ୍ତି, ମତେ ଲାଗିଲା ଯେ ମୁଁ ଘରେ ରହିକି ସମସ୍ତଙ୍କ ଦେଖା ରଖା କରିବାଟା, ଛୁଆର କଥା ଟିକେ ବୁଝିବି, ଘରର କାମ ଟିକେ କରିବି, ଘରେ ରହିକି ମୁଁ ବହୁତ ଖୁସି, ଘରର କାମ ଦେଖିକି କରିକି ଶିଖିକି ବହୁତ ଜିନିଷ ଶିଖିକି ସେ ଜିନିଷରେ ମୁଁ ବହୁତ ଖୁସି।
1: ନିଶ୍ଚିତ ଭାବରେ ପରିବାରକୁ ସମୟ ଦେବା ଆଉ ନିଜ ଛୁଆକୁ ସମୟ ଦେବା ଗୋଟେ ମା ପାଇଁ ବି ବହୁତ ଜରୁରୀ ହେଇଥାଏ।

0: ହଁ, ଜଣେ କର୍ମଜୀବୀ ମହିଳା ସେସବୁ ସମୟ ଦେବାକୁ ଟିକେ ଅବହେଳା ହେଇଥାଏ।
1: ହଁ, ତ ମୁଁ ଏଇ ରାସ୍ତାଟା ବାଛିଛି। ପ୍ରଥମ ତଥାପି ଚାହିଁଥିଲି କୋଉ ସ୍କୁଲରେ କି ଯାହା ବି କରିପାରିଥାନ୍ତି, କିଛି 17 ବର୍ଷ ତଳେ ସେମିତି କିଛି ଯାହା ବି କରିପାରିଥାନ୍ତି, କିନ୍ତୁ ମତେ ଲାଗିଲା ଯେ ଘରେ ପରିବାରକୁ ସମସ୍ତଙ୍କୁ ଟିକେ ସମୟ ଦେବି, ମୋ ଛୁଆକୁ ସମୟ ଦେବି, ମୋ ଛୁଆ ସାଙ୍ଗରେ କିଛି ସମୟ ବିତେଇବି, ତାକୁ ଟିକେ ତା ପାଠ ଦେଖା ରଖା କରିବି, ଯାହା ବି ହଉ ତା ସାଙ୍ଗରେ ସମୟ ବିତେଇବି, ସେଇ ଜିନିଷ ଭାବିକି ମୁଁ ଆଗକୁ ଆଉ ଯାଇନି। ମୁଁ ଘର ଭିତରେ ସେମିତି ବହୁତ ଖୁସିରେ ମୋ କାମ ସାରିକି ମୋର ଫ୍ରି ଟାଇମରେ ଯାହା ବି କିଛି ନା କିଛି କରୁଥାଏ।
0: ଆପଣଙ୍କର ରୁଚି କଣ ଅଛି? ଯେତେବେଳେ ଟିକେ ସମୟ ପାଆନ୍ତି ସେଇ ସମୟରେ କଣ କରିବାକୁ ଭଲ ପାଆନ୍ତି?
1: ସିଲେଇବା ପସନ୍ଦ, ମତେ ସିଲା ସିଲି କରେ କି ଏମିତି ପେଣ୍ଟିଂ କରେ, ଟିକେ ବଟଲ ପେଣ୍ଟିଂ କରେ, କି ଗଛ ପତ୍ର ଟିକେ ଲଗାଏ, ଏମିତି ସବୁ ଟିକେ ଟିକେ କରେ ଆଉ। ଭଲ
0: କୁହନ୍ତୁ।
1: ଲାଗେ ସେ ଜିନିଷ କରିବା ପାଇଁ ବି, ବଡ ପରିବାର ରହିକି ସମୟ ବାହାର କରିକି ଏଇ ଜିନିଷ ଟିକେ ଟିକେ କରିବା ପାଇଁ ବହୁତ ଭଲ ଲାଗେ। ରୋଷେଇ କରିବାକୁ ଭଲ ଲାଗେ, ପୁଣ୍ୟ ପର୍ବ ଯେ ପିଠାପଣା କରିବା ପାଇଁ ଭଲ ଲାଗେ।
0: ଆପଣ ଯେମିତି କହିଲେ ସିଲେଇ କରିବାକୁ ଆପଣଙ୍କୁ ଭଲ ଲାଗେ, ତ ନିଜର ହିଁ ସିଲେଇ କରନ୍ତି କି ଅନ୍ୟମାନଙ୍କର ବି ସିଲେଇ କରନ୍ତି?
1: ସେମିତି କିଛି ମୁଁ ପ୍ରଫେସନାଲ ନାହିଁ, ତ ଘରେ ଏବେ ଯାହା ବି ହଉ କୋଉ ଜିନିଷ ସିଲେଇବା ଦରକାର ଅଛି, କାହାର କଣ ଚିରି ଯାଇଛି କି କଣ, ସେମିତି ସିଲାଏ। ଆଉ ବାକି ମୋର ଶାଢୀ, ମୋ ଶାଶୁଙ୍କର, ମୋ ଯାଆଙ୍କର ଶାଢୀ ଫଲପିକ ସବୁ ମୋ ଘରେ ସିଲାଏ, ମତେ ଭଲ ଖୁସି ହୁଏ ସେଇ ଜିନିଷରେ, ମତେ ଖୁସି ଲାଗେ, ବାହାରକୁ କେବେ ଦିଏନି।
0: ହଁ ହଁ ଆଉ ବୁଣାବୁଣି ବି କିଛି କରନ୍ତି?
1: ହଁ ହଁ ଉଲ କ୍ରୁଶ ବି ସେଇଟା ବି ବୁଣେ, ମଫଲର ହଉ ଏମିତି ଛୋଟିଆ ଜିନିଷ, ଟୋପି ହଉ ଛୁଆମାନଙ୍କର, ସେଟା ବି ବୁଣେ ମୁଁ।
0: ଯୋଉ ଆର୍ଟ କରନ୍ତି କହିଲେ, ଆର୍ଟ ମାନେ କେମିତି ଆର୍ଟ କରିବାକୁ ଆପଣ ଭଲ ପାଆନ୍ତି?
1: ଏମିତି ବୋଟଲ ହଉ କି ଏମିତି ପଟ ମାନଙ୍କରେ ଭଲ ଲାଗେ, ଏମିତି ଫୁଲ ହଉ ଗଛ ଡାଳ ପତ୍ର ନେଇକି ଯୋଉ ଆଜିକାଲି ସବୁ କରୁଛନ୍ତି, ଏମିତି ୟୁଟ୍ୟୁବରୁ ଦେଖିକି କିଛି ଆଇଡିଆ ପାଇକି ସେଠୁ କରେ, କଲର ପେଣ୍ଟିଂ ଯୋଉ
0: ଯୋଉ ବୋଟଲ କୁ ଆମେ ପାଣି ପିଇଲା ପରେ ଫୋପାଡି ଦେଇଛୁ,
1: ହଁ
0: ତାକୁ
1: ଫୋପାଡି
0: ଆପଣ
1: ହଉ,
0: କିଛି
1: ହଁ ଏବେ ଯୋଉ
0: ବ୍ୟବହାରରେ
1: ଟମାଟୋ
0: ଲଗାଇଲେ?
1: ସସ୍ ବୋଟଲ ବି ହଉ, କାଚ ବୋଟଲ ହଉ କି ଜାମ୍ ବୋଟଲ ହଉ କାଚର, ସେଇ ଜିନିଷରେ କରେ। ସେଇ ଯୋଉ ଫୋପାଡି ଦେବା ଅପେକ୍ଷା ମୁଁ ସେଇଟାକୁ ସାଇତିକି ରଖିଥାଏ, ତାକୁ ଧୁଆ ଧୋଇକି ସାଇତିକି ରଖିଥାଏ, ଯେତେବେଳେ ମୁଁ ଫ୍ରି ସମୟ ପାଏ ସେଇ ଜିନିଷ ମୁଁ କରେ ଟିକେ।
0: ଆପଣ କୋଉଠି ପେଣ୍ଟିଂ ଶିଖିଥିଲେ କି ଏମିତି ନିଜେ ନିଜେ ହିଁ
1: ନାଇଁ
0: କରନ୍ତି?
1: ନାଇଁ ଶିଖିନି ସେମିତି କିଛି, ଦେଖିକି ଶିଖି କରେ ଟିକେ, ମୋର ଇଣ୍ଟରେଷ୍ଟ ଅଛି ସେଇ ଜିନିଷ ପ୍ରତି,
0: ହଁ ହଁ
1: ମାତ୍ର ମୁଁ କୋଉଠି ଶିଖିବା ପାଇଁ କେବେ ଯାଇନି, ସେଇ ଜିନିଷ କେବେ ସୁଯୋଗ ମିଳିନି। ଗାଁରେ ଯେହେତୁ ମୁଁ ଗାଁର ଝିଅ, ଗାଁରେ ଥିଲି ତ ସେମିତି
0: ହଁ
1: କିଛି ସୁବିଧା ନଥିଲା, ମା ଘରେ ଥିଲାବେଳେ ସେମିତି କିଛି ସୁବିଧା ନଥିଲା, ଥିଲି ଇଚ୍ଛାଟା ଥିଲା କିନ୍ତୁ ଶିଖିପାରି ନଥିଲି ସେଇ ଜିନିଷଟା ଆଉ।
0: ଆଗକୁ ଯଦି ଆପଣଙ୍କୁ କେବେ ଏଇ ଆର୍ଟ ଲାଇନ ରେ କିଛି ଶିଖିବାର ସୁବିଧା ମିଳେ, ତ ମୁଁ ଭାବୁଛି ଆପଣ
1: ନିଶ୍ଚୟ
0: ଶିଖିବେ।
1: ନିଶ୍ଚୟ ଶିଖିବି,
0: ହଁ ହଁ
1: ଆହୁରି ମାନେ ଭଲସେ ଶିଖିପାରିବି। ଏବେ ଯୋଉଟା ମତେ ଲାଗୁଛି ଏଇ ଜିନିଷଟା ମୋର କମି ହେଇଗଲା କି ଆଉ ଟିକେ ଭଲ ଫିନିସିଂ ହେଇଥାନ୍ତା ଏଇ ଜିନିଷରେ, ତ ସେ ଜିନିଷଟା ମୁଁ ଶିଖିବାରେ ମୋର ରୁଚି ରଖିବି ଆଗକୁ।
0: ଘର ସଜେଇବାକୁ ବି ନିଶ୍ଚୟ ଆପଣଙ୍କୁ ଭଲ ଲାଗୁଥିବ ଯେହେତୁ ଆପଣ
1: ହଁ
0: ଏଇସବୁ ଜିନିଷ ତିଆରି କରୁଛନ୍ତି।
1: ହଁ ଘର ସଜାଡ଼ିବା ପାଇଁ ଲାଗେ, ଘର ଅପରିଷ୍କାର ହେଇଥିଲେ ମତେ ବି ଟିକେ ଭଲ ଲାଗେନି, ତ ସେଇ ସେଇ ଜିନିଷ ପ୍ରତି ବି ଧ୍ୟାନ ଦିଏ, ଓଳା ପୋଛା ବି ନିଜେ କରେ, ଯଦି କାମ ବାଲି ନ ଆସିରେ ତ ମୁଁ ନିଜେ କରେ ସେଇ ଜିନିଷଟା।
0: ହଁ ହଁ ଆମେ କିଛି ନା କିଛି କାମ କରିକି ନିଜକୁ ସେଇଥିରେ ବ୍ୟସ୍ତ ରଖିବା ନିହାତି ଦରକାର।
1: ନିହାତି ଜରୁରୀ,
0: ଯୋଉ ଖାଲି ସମୟରେ ଆମେ ଏପଟ ସେପଟ ନ ହେଇ ସମୟଟାକୁ ନଷ୍ଟ ନ କରିକି ଯଦି କିଛି ଉପଯୋଗ କରୁଛେ ଆମେ, ତ ନିଶ୍ଚିତ ଭାବରେ ଜଣେ ଗୃହିଣୀ ପାଇଁ ହଉ ବା ଗୋଟେ ନାରୀ ପାଇଁ ଭଲ ହେଇଥାଏ।
1: ହଁ
0: କିଛି କରିବା ଫଳରେ କଣ ହୁଏ, ମନ ବି ଭଲ ରହେ, ମାନେ କିଛି ଦୁଶ୍ଚିନ୍ତା ମନକୁ ଆସି ନଥାଏ ଯେତେବେଳେ
1: ହଁ
0: ମନଟା ବ୍ୟସ୍ତ ରହିଥାଏ।
1: ଆଉ କୋଉ ଜିନିଷ ମାନେ ନୂଆ ଆଇଟମ ଟା ମାନେ ଦେଖିକି ବନେଇବା ପାଇଁ ଖୁଏଇବା ପାଇଁ ସେଇ ଜିନିଷରେ ବି ଭଲ ଲାଗେ,
0: ମାନେ ରୋଷେଇ କରିବାକୁ ବି
1: ରୋଷେଇ
0: ଆପଣ
1: କରି
0: ପସନ୍ଦ
1: ହଁ
0: କରନ୍ତି?
1: ହଁ ରୋଷେଇ କରିବା ପାଇଁ କରିକି ଖୁଏଇବା ପାଇଁ ଯୋଉ ଖୁଏଇବାରେ ଯୋଉ ଖୁସିଟା ମିଳେ ମତେ
0: ହଁ
1: ବହୁତ
0: ହଁ
1: ଲାଗେ, ଭଲ ଲାଗେ ସେଇ ଜିନିଷଟା।
0: ହଁ
1: ନୂଆ
0: ହଁ
1: ଆଇଟମ ଟେ ବନେଇକି ଖୁଏଇବି ଘରର ସମସ୍ତଙ୍କୁ ଟିକେ, ସମସ୍ତେ ଖୁସି ହେବେ, କି ଛୁଆମାନଙ୍କର ପସନ୍ଦର କୋଉ ଜିନିଷ ବନେଇବି ଖୁଏଇବି ସେଇ ଜିନିଷଟା ମତେ ଭଲ ଲାଗେ।
0: କଣ ଏମିତି ଆପଣ ବନାନ୍ତି ଯୋଉଥିରେ ପରିବାର ଲୋକ ଖୁସି ହୁଅନ୍ତି?
1: ଆଜିକାଲିର ଛୁଆମାନେ ତ ଏଇ ପିଠାପଣାକୁ ଏତେ ପସନ୍ଦ କରୁନାହାନ୍ତି,
0: ହଁ ହଁ
1: ଆଜିକାଲି ହିସାବରେ ସେ ଛୁଆମାନଙ୍କର ଚିକେନ ପକୋଡା ହଉ କି ଚିଲି ପନିର ହଉ, ଭେରାଇଟି ଅଫ ସୁପ୍ ହଉ, ସେଇ ଜିନିଷ ଛୁଆମାନଙ୍କ ପାଇଁ ମୁଁ ବନାଏ, ସେ ଘରେ ବନାଏ, ମୁଁ ବାହାର ଜିନିଷ ଏତେ ଖୁଆଏନି ଛୁଆମାନଙ୍କୁ। ଆଉ ମୋ ଶାଶୁ ଶ୍ୱଶୁରଙ୍କ ଲାଗି ବି ସେମିତି ଏମିତି ସପୁରୀ ଖଟା ହଉ କି ଏମିତି କଲରା ଶାକରା, ଯୋଉ ଯୋଉ ପୁରୁଣା ଆମର ଯୋଉ ପାରମ୍ପରିକ ଖାଦ୍ୟ ଯୋଉ ଯୋଉଟା ଆଜିକାଲି ଝିଅମାନେ ଯୋଉ ବନେଇ ବି ପାରୁନାହାନ୍ତି ସେଇ ଜିନିଷଟା,
0: ହଁ ହଁ
1: ମୁଁ ମୋ ମାଙ୍କୁ ଫୋନରେ ପଚାରେ, ମୋ ଶାଶୁଙ୍କୁ ପଚାରେ, ଆଉ ଏଇ ଜିନିଷଟା ମତେ ବନେଇବା ଲାଗି ଭଲ ଲାଗେ।
0: ନିଶ୍ଚିତ, ମାନେ ଗୋଟେ ମହିଳା ଗୋଟେ ନାରୀ ରୋଷେଇ ଯଦି ସେ ଭଲସେ କରିଛି ଆଉ ପରିବାର ଲୋକଙ୍କ ମନକୁ ଯଦି ସେ ଜିତି ପାରିଛି, ମାନେ ତାଠୁ ଆଉ ବଡ ଜିନିଷ କିଛି ହୋଇନପାରେ।
1: ପିଠା ପଣା ବି ହଉ, ମୁଁ ଯୋଉ ଜିନିଷ ଜାଣିବି ପାରୁନଥିବି, ବନେଇବାର ଇଚ୍ଛା ଅଛି
0: ହଁ
1: କିନ୍ତୁ ମୁଁ
0: ହଁ
1: ଯୋଉ ଜିନିଷ ଜାଣିବି ପାରୁନଥିବି, ମୋ ଶାଶୁଙ୍କୁ ପଚାରେ, ମାଙ୍କୁ ପଚାରେ କେମିତି ହୁଏ ବୋଲି, ସେମାନେ କହିଦେଲେ ମୁଁ ସେଇ ହିସାବରେ ସେଇଟା ବନାଏ।
0: ହଁ ହଁ ଆପଣ ଗଛ ପ୍ରତି ଆପଣଙ୍କର ରୁଚି ଅଛି ବୋଲି କହିଲେ, ତ ଏମିତି

0: ବନେବାର ଇଚ୍ଛା ଅଛି,
1: ହଁ
0: କିନ୍ତୁ ମୁଁ ଯୋଉ ଜିନିଷ ଜାଣି ବି ପାରୁନଥିଲି, ମୋ ଶାଶୁଙ୍କୁ ପଚାରେ, ମାଙ୍କୁ ପଚାରେ କେମିତି ହୁଏ ବୋଲି, ସେମାନେ କହିଦେଲେ ମୁଁ ସେଇ ହିସାବରେ ସେଇଟା ବନାଏ।
1: ହଁ ହଁ ଆପଣ ଗଛ ପ୍ରତି ଆପଣଙ୍କର ରୁଚି ଅଛି ବୋଲି କହିଲେ, ତ ଏମିତି ଘରେ କିଛି ଛୋଟ ବଗିଚା କରିଛନ୍ତି କି କେମିତି?
0: ହଁ, ଛାତ ଉପରେ ଏମିତି ଛୋଟ ଛୋଟ ଗମଲା ମାନଙ୍କରେ ଲଗେଇଛି। ଏବେ ଯୋଉ କହିଲି ଆପଣଙ୍କ ପ୍ଲାଷ୍ଟିକ ବୋଟଲ ଯୋଉ ବଡ ବଡ ହଉ, ତେଲ ଜାର ହଉ, ସେ ଜାରକୁ କଟିଂ କରିକି ଡିଜାଇନ କରିକି ସେଟା ବି ବନାଏ। ସେଠି ବି ମୁଁ ଛୋଟ ଛୋଟ ଗଛ ଲଗାଏ, ଭଲ ଲାଗେ। ତଳେ ବି ଯୋଉ ଖାଲି ଜାଗା ଯୋଉ ଅଛି ସେଇଠି ବଡ ବଡ ଗଛ, ସେଇଠି ଗଛ, ସେଇ ଗଛ ଲଗାଏ। ସବୁଦିନ ତ ପୂଜା ପାଠ ତ ଆମ ଘର ମାନଙ୍କରେ ଚାଲିଛି, ତ ବାହାରକୁ ଫୁଲ ଯେମିତି ଆଣିଯିବାକୁ ନ ପଡେ, ନିଜ ବାଡି ବଗିଚାରେ କିଛି ନା କିଛି ଫୁଲ ବାହାରୁ, ଭଗବାନଙ୍କୁ ସେଇଟା ପୂଜାରେ ଲାଗିଯାଉ କାମରେ।
1: ମାନେ ପୂଜାରେ ବି ଲାଗିବ, ଆଉ ଆମେ ଯେତେବେଳେ ଗଛରେ ଫୁଲଟେ ଫୁଟିଲେ
0: ଫୁଲଟେ ଫୁଟେ
1: ଆମକୁ
0: ଯେମିତି ଖୁସି
1: ଦେଖିଲେ ବି
0: ଲାଗେ,
1: ଭଲ ଲାଗିବ।
0: ଖୁସି ଲାଗିବ। ହଁ, ଏଇ ଗଛଟା ଲଗେଇଲି, ଫୁଲଟା ଫୁଟିଲା, ନିଜକୁ ଖୁସି ଅନୁଭବ ହୁଏ।
1: ହଁ ହଁ ବହୁତ ଭଲ ଲାଗିଲା ଭଉଣୀ, ଆଜି ଆପଣ ଆପଣଙ୍କ ବିଷୟରେ ଆପଣଙ୍କ ରୁଚି ସମ୍ପର୍କରେ ଆମକୁ କିଛି କହିଲେ, ସେଥିପାଇଁ ଆମ ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍।
0: ଧନ୍ୟବାଦ ମ୍ୟାଡମ, ନମସ୍କାର।
2: ଶୁଣୁଥିଲେ ପ୍ରଣୀତା ମହାପାତ୍ର ଭଉଣୀଙ୍କ ସହିତ କିଛି କଥାବାର୍ତ୍ତା।

ଭଉଣୀମାନେ, ଆଜିର ଶକ୍ତିରୂପା କାର୍ଯ୍ୟକ୍ରମକୁ ଏତିକିରେ ରଖୁଛୁ। ଆଶା କରୁଛୁ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଶକ୍ତି ରୂପା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ, ପରେ ପରେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର, ଏବଂ ତାପରେ ଆଞ୍ଚଳିକ ସମ୍ବାଦ ରିଲି କରି ପ୍ରଚାର କରୁଛୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଆକାଶବାଣୀ କଟକ, ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 3 ରାଜ୍ୟର 3 ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300 ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ 6 ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋ ସୁବିଆଣ୍ଟୋଙ୍କ ଆମନ୍ତ୍ରଣ କ୍ରମେ ସେ ଆଜିଠାରୁ 8 ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିବେ। 2018 ଇଣ୍ଡୋନେସିଆ ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରା କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସେ ଇଣ୍ଡୋନେସିଆରେ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ ଏବଂ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ଯୋଗକର୍ତ୍ତାଠାରେ ଥିବା ପ୍ରମ୍ବାନନ

0: ମନ୍ଦିର ପରିଦର୍ଶନ କରିବେ। ଇଣ୍ଡୋନେସିଆରୁ ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟ୍ରୋନି ଆଲବାନିଜ୍ଙ୍କ ନିମନ୍ତ୍ରଣ କ୍ରମେ ମେଲବୋର୍ଣ୍ଣ ଗସ୍ତ କରିବେ। ଏହି ଗସ୍ତ କାଳରେ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବା ସହ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଶିକ୍ଷା, କ୍ରୀଡ଼ା ଆଦି ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମଧ୍ୟ ଶ୍ରୀ ମୋଦି ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବେ। ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ୍ଙ୍କ ନିମନ୍ତ୍ରଣ କ୍ରମେ ଅକଲାଣ୍ଡ ଗସ୍ତ କରିବେ। ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବେ। ଗତବର୍ଷ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରୀ ଲକ୍ସନ୍ ଭାରତ ଗସ୍ତରେ ଆସି ଅର୍ଥନୈତିକ, ବାଣିଜ୍ୟିକ ଏବଂ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ୀକରଣ ନେଇ ଆଲୋଚନା କରିଥିଲେ। ନିର୍ବାଚନ କମିଶନ ଆଜି 3 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ସେହି 3 ଆସନ ବିହାର, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ରହିଛି। ବିହାରର ବାଙ୍କିପୁର, ଗୁଜରାଟର ମଞ୍ଜାଲପୁର ଏବଂ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନରେ ଉପନିର୍ବାଚନ ହେବ। ବିଜ୍ଞପ୍ତି ଅନୁଯାୟୀ ଆଜିଠାରୁ ଚଳିତ ମାସ 13 ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଓ 14 ଯାଞ୍ଚ ଲାଗି ସମୟ ସ୍ଥିର କରାଯାଇଛି। ଏହିସବୁ ଆସନଗୁଡ଼ିକରେ ଚଳିତ ମାସ 30 ନିର୍ବାଚନ ଅନୁଷ୍ଠିତ ହେବ। ବିହାରର ବାଙ୍କିପୁର ଆସନରୁ ନିର୍ବାଚିତ ନୀତିନ ନବୀନ ଇସ୍ତଫା ଦେଇଥିବା ବେଳେ ଗୁଜରାଟର ମଞ୍ଜାଲପୁର ଆସନରୁ ଯୋଗେଶ ଭାଇ ନରନ ଦାସ ପଟେଲଙ୍କ ପରଲୋକ ଯୋଗୁଁ ଆସନ ଖାଲି ପଡ଼ିଛି। ସେହିଭଳି ମଧ୍ୟପ୍ରଦେଶ ଦାତିଆ ଆସନର ପ୍ରାର୍ଥୀ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ସେହି ଆସନଟି ଖାଲି ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ଗତ 5 ବିକାଶମୂଳକ କାର୍ଯ୍ୟକୁ ସ୍ମରଣ କରି ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି। ଆଜି ନୂଆଦିଲ୍ଲୀରେ ସମବାୟ ମନ୍ତ୍ରଣାଳୟର 5 ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଆଜିର ଦିନଟି ସମବାୟ କ୍ଷେତ୍ର ସହ ଜଡ଼ିତ 30 ଜନସାଧାରଣ ଏବଂ 850,000 ଅଧିକ ସମବାୟ ସଂସ୍ଥା ପାଇଁ ଏକ ଶୁଭ ଦିନ। ସେ କହିଛନ୍ତି ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ୱତନ୍ତ୍ର ସମବାୟ ମନ୍ତ୍ରଣାଳୟ ସ୍ଥାପନ ଲାଗି ନିଷ୍ପତ୍ତି ନେଇଥିଲେ।
1: ସହକାରିତା ମନ୍ତ୍ରଣାଳୟ କେ ଇନିସିଏଟିଭ ସେ କୁଲ 9 ରାଷ୍ଟ୍ରୀୟ ସ୍ତର ପର କାମ କରନେ ୱାଲି ସହକାରୀ ସମିତି ବନାକର ଦେଶ ସେ ଲେକର ଗ୍ରାମ ତକ ଏ 9 କ୍ଷେତ୍ରୋ ମେ ସହକାରିତା ମନ୍ତ୍ରଣାଳୟ କୋ ଏକ ମାଲା ମେ ପିରୋନେ କା କାମ ହମନେ କିୟା ହୈ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେରଳର କୋଚିଠାରେ ବ୍ରିକ୍ସ ମହିଳା କାର୍ଯ୍ୟକାରୀ ଗୋଷ୍ଠୀର 2 ବୈଠକ ଆଜିଠାରୁ ଆରମ୍ଭ ହେବ। ଭାରତ ଏହି ବୈଠକର ଆୟୋଜକ ରହିଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ବରିଷ୍ଠ ଅଧିକାରୀମାନେ ବୈଠକରେ ସମସ୍ତ କ୍ଷେତ୍ରରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ସହ ଜଡ଼ିତ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ। ଏହି ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ସଦସ୍ୟ ଦେଶଗୁଡ଼ିକୁ ମହିଳା ନେତୃତ୍ୱାଧୀନ ବିକାଶକୁ ଆଗକୁ ନେବା ଏବଂ ସହମତି ସୃଷ୍ଟି କରିବା ନେଇ ସୁଯୋଗ ପ୍ରଦାନ କରିବ। ମହିଳା କାର୍ଯ୍ୟକାରୀ ଗୋଷ୍ଠୀ ବୈଠକରେ 4 ପ୍ରାଥମିକତା କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ସେଗୁଡ଼ିକ ହେଉଛି ଶାସନ ଓ ନେତୃତ୍ୱରେ ମହିଳା, ମହିଳାମାନଙ୍କ ଡିଜିଟାଲ ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ମହିଳା ଉଦ୍ୟୋଗିତା, ଦକ୍ଷତା ବିକାଶ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ଖାଦ୍ୟ ସୁରକ୍ଷା ଓ ପୋଷଣରେ ମହିଳାଙ୍କ ଭୂମିକା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ବୈଠକ ଆସନ୍ତା 8 ଓ 9 ହେବାକୁ ଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ପାଇଁ ଏକ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ 300 ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ରଥଯାତ୍ରା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ସେ କହିଛନ୍ତି ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ସମୟରେ 30,000 ଯାତ୍ରୀଙ୍କ ରହିବା ଭଳି ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି।
2: ପୁରୀ ମେ ମହାପ୍ରଭୁ ଜଗନ୍ନାଥ ଜୀ କା ରଥ ଯାତ୍ରା କା ପାବନ ପର୍ବ ହେ ଉସମେ 300 ସେ ଅଧିକ ସ୍ପେଶାଲ ଟ୍ରେନ୍ ଚଲାଇ ଗଏ ଔର ଆନେ ୱାଲେ ସମୟ ମେ କେରଲମ ମେ ଓନମ କେ ଫେଷ୍ଟିଭାଲ କେ ଉପଲକ୍ଷ ମେ 100 ସେ ଅଧିକ ସ୍ପେଶାଲ ଟ୍ରେନ୍ ଚଲାଇ ଯାଏଗି।
0: ବିଶିଷ୍ଟ ଚିନ୍ତାନାୟକ ଏବଂ ଶିକ୍ଷାବିତ୍ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ 125ତମ ଜନ୍ମବାର୍ଷିକୀ ଉପଲକ୍ଷେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ରମନ୍ତ୍ରୀ, ବାଚସ୍ପତି ଓ ପ୍ରତିରକ୍ଷା ମନ୍ତ୍ରୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସେ ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍, ଦୂରଦୃଷ୍ଟି ସମ୍ପନ୍ନ ରାଜନେତା ଓ ରାଷ୍ଟ୍ର ନିର୍ମାତା ଥିଲେ। ଜାତୀୟ ଏକତା ଓ ସଂହତି ପ୍ରତିଷ୍ଠା

0: ଭିତରେ ଡକ୍ଟର ମୁଖାର୍ଜୀଙ୍କ ବଳିଦାନ ଅତୁଳନୀୟ ଥିଲା ବୋଲି ସେ କହିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଡକ୍ଟର ମୁଖାର୍ଜୀ ଦେଶର ଏକତା, ଅଖଣ୍ଡତା ଏବଂ ସ୍ୱାଭିମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ଜୀବନାଦର୍ଶ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଜଣେ ଶିକ୍ଷାବିତ୍ ଭାବରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଡକ୍ଟର ମୁଖାର୍ଜୀଙ୍କ ଅତୁଳନୀୟ ଅବଦାନ ରହିଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଡକ୍ଟର ମୁଖାର୍ଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଛନ୍ତି, ଭାରତୀୟ ଜନସଂଘର ସଂସ୍ଥାପକ ଭାବେ ଦେଶର ଏକତା ଅଖଣ୍ଡତାର ସୁରକ୍ଷା ଦିଗରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦେଶ ନିର୍ମାତା ଭାବେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ 91ତମ ଜନ୍ମଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଶାନ୍ତି ଓ ସୌହାର୍ଦ୍ଦ୍ୟ ପ୍ରତିଷ୍ଠା ଦିଗରେ ଦଲାଇ ଲାମାଙ୍କ ବାର୍ତ୍ତା ବିଶ୍ୱର ଜନସାଧାରଣଙ୍କୁ ପ୍ରେରଣା ଯୋଗାଇଥାଏ। ବିଶ୍ୱର ମଙ୍ଗଳ ପାଇଁ ଦଲାଇ ଲାମାଙ୍କ ଚିନ୍ତନ ଓ ଆଧ୍ୟାତ୍ମିକ ଦୃଢ଼ତା ପ୍ରଶଂସନୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ଇରାନ୍ର ଦିବଂଗତ ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କ ଅନ୍ତିମ ସଂସ୍କାର ଜାରି ରହିଛି। ଦୁଇ ଦିନ ଧରି ବିଦାୟ ସମାରୋହ ପରେ ଆଜି ଅନୁଷ୍ଠିତ ହେଉଥିବା ଅନ୍ତିମ ଯାତ୍ରାରେ ତେହେରାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଛନ୍ତି। ଆଜି ସକାଳେ ଆରମ୍ଭ ହୋଇଥିବା ଅନ୍ତିମ ଶୋଭାଯାତ୍ରା ପ୍ରାୟ 10 ଘଣ୍ଟା ଧରି ଚାଲିବ ବୋଲି ଜଣାପଡ଼ିଛି। ଆସାମର ଗୁଆହାଟୀରେ ଆଜି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିଶା ନିରୋଧୀ ସଂଗଠନ ମୁଖ୍ୟମାନଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋର ମହାନିର୍ଦ୍ଦେଶକ ଅନୁରାଗ ଗର୍ଗ କହିଛନ୍ତି, ବ୍ରିକ୍ସର ବିସ୍ତାର ଯୋଗୁଁ ଏହାର ସାମର୍ଥ୍ୟ ବୃଦ୍ଧି ପାଇଛି ଏବଂ ନିଶାଦ୍ରବ୍ୟ କାରବାର ଭଳି ବିଶ୍ୱସ୍ତରୀୟ ସମସ୍ୟାଗୁଡ଼ିକର ସମାଧାନ ସମ୍ଭବ ହୋଇପାରିବ ବୋଲି ଆଶା କରାଯାଉଛି। ୟୁକ୍ରେନ୍ ଉପରେ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣରେ 10 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 46ରୁ ଅଧିକ ଆହତ ହୋଇଛନ୍ତି। ତୁର୍କୀରେ ନାଟୋ ସମ୍ମିଳନୀ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା ଘଟିଛି। ୟୁକ୍ରେନ୍ ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ପକ୍ଷରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଅନେକଗୁଡ଼ିଏ ବହୁତଳ କୋଠା କ୍ଷତିଗ୍ରସ୍ତ ହେବା ସହ ଅନେକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବା ଜଣାପଡ଼ିଛି। ଫିଫା ବିଶ୍ୱକପ୍ରେ 3-2 ଗୋଲରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ନରୱେଠାରୁ 2-1 ପରାସ୍ତ ହେବା ପରେ ବ୍ରାଜିଲର ବରିଷ୍ଠ ଖେଳାଳି ନେମାର ଜୁନିୟର ଖେଳରୁ ଅବସର ଘୋଷଣା କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ଦୃଢ଼ କରିବା ଉଦ୍ଦେଶ୍ୟରେ ଆଜିଠାରୁ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ। 3ଟି ରାଜ୍ୟର 3ଟି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି। ସମବାୟ କ୍ଷେତ୍ର ଦେଶର କୋଟି କୋଟି ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଗାମୀ ରଥଯାତ୍ରାରେ ଚଳାଚଳ କରିବ 300ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍। ଏବଂ ଫିଫା ବିଶ୍ୱକପ୍ରେ ମେକ୍ସିକୋକୁ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: Afternoon. This is Akashvani and I am Valsa Williams with the Midday News. The headlines. Prime Minister Narendra Modi embarks on 6-day visit to Indonesia, Australia and New Zealand. Says it will strengthen India's Act East policy as well as outlook towards free and open Indo-Pacific. Minister for Cooperation Amit Shah says cooperative movement is entering a new phase of expansion through reforms, digitization and professional management. Heavy rain affects normal life in Mumbai metropolitan region. Traffic disrupted on Mumbai-Pune expressway due to landslides. IMD issues red alert for heavy to very heavy rainfall over parts of Madhya Maharashtra, Gujarat, Goa and Chhattisgarh for today. At least 10 people killed and over 46 injured in Kiev after Russia launches ballistic missile attack. England storm into FIFA World Cup quarterfinals with dramatic 3-2 victory over Mexico. And in Wimbledon tennis, Novak Djokovic beats Roman Safiulin of Russia to reach men's singles quarterfinals. Naomi Osaka also reaches women's singles quarterfinals, defeating world number one Aryna Sabalenka. Prime Minister Narendra Modi has embarked on a 6-day visit to Indonesia, Australia

0: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ପ୍ରସ୍ତୁତି ସମୀକ୍ଷା କରି ସମନ୍ୱୟ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ନେଇ ଗୁରୁତ୍ୱାରୋପ କରିଛନ୍ତି। ପୁରୀ ଟାଉନହଲ୍ଠାରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟିଶୂନ୍ୟ ଭାବେ ରଥଯାତ୍ରାକୁ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି, ରଥଯାତ୍ରା ସମଗ୍ର ଓଡ଼ିଶା, ଦେଶ ତଥା ବିଶ୍ୱର ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ସମସ୍ତଙ୍କ ନୈତିକ ଦାୟିତ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ କାର୍ଯ୍ୟର ଉପଯୁକ୍ତ ତଦାରଖ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: NDRF ସହିତ 475 CCTV କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ ଫୋର୍ସ ଟାକ୍ଟିକାଲ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କାମ କରାଯାଇଛି। ସେଥିରେ ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକରେ ରଥଯାତ୍ରା ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ କରିବା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ଆଇନ ଶୃଙ୍ଖଳା ଓ ରେଳ ଚଳାଚଳ ନେଇ ଆଲୋଚନା କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି CCTV କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଓ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଓ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ 300ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନିୟମିତ 800 ଟ୍ରେନ୍ ସହିତ ଅତିରିକ୍ତ ଭାବେ ଏହି ଟ୍ରେନ୍ ଚଳାଚଳ କରିବ। ପୁରୀରେ 30,000 ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଅସ୍ଥାୟୀ ରହଣୀ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: ସ୍ପେଶାଲ ଟ୍ରେନ୍ ଚାଲିଯିବ ସାରେ, ପାଖାପାଖି 50ରୁ ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 crore ରୁପିଜ୍ର ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହେଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନରୁ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ ପୁରୀଠାରୁ ପ୍ରତ୍ୟେକ ସୋମବାର, ଗୁରୁବାର ଓ ଶନିବାର ଚଳାଚଳ କରିବ ଏବଂ କୋରାପୁଟଠାରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଚଳାଚଳ କରିବ। ଆଜି ଅପରାହ୍ନରେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ ହେବ। ପୂର୍ବରୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା। ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଧୁନିକ, ସହନଶୀଳ ଓ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 84,87,00,000 ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଓ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ

0: 31টি পৌরাঞ্চলরে 36,99,00,000 ব্যয়ের নির্মিত 344টি সম্পূর্ণ প্রকল্পকু জনসাধারণ উদ্দেশ্যে উৎসর্গ করা প্রকল্পগুড়িক মধ্যে রাস্তা নিষ্কাশন ব্যবস্থা গোষ্ঠীগত ভিত্তিভূমি এবং অন্যান্য জনসেবা সামিল রয়েছে কার্যক্রমের সফল পরিচালনা পাই ব্যাপক ব্যবস্থা করা যাইছি আপনমানে আঞ্চলিক সংবাদ শুনুছন্তি আকাশবাণী কটক কেন্দ্ররো ବିଶିଷ୍ଟ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ଦେଶବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଶ୍ୟାମପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି କହିଛନ୍ତି ରାଷ୍ଟ୍ରର ଏକତା ଅଖଣ୍ଡତା ଓ ଜାତୀୟବାଦ ପ୍ରତି ଡକ୍ଟର ମୁଖାର୍ଜୀଙ୍କ ଆଦର୍ଶ ଅବଦାନ ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ଏଥିରେ ବାଚସ୍ପତି ସୁରମା ପାଢ଼ୀ ବିଜେପି ରାଜ୍ୟସଭାପତି ମନମୋହନ ସାମଲ ବିଧାୟକ ବାବୁ ସିଂ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ଭୁବନେଶ୍ୱରରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ ନବରଙ୍ଗପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜୀବନ ରାଷ୍ଟ୍ରପ୍ରେମ ଓ ଦେଶର ଏକତା ଏବଂ ଅଖଣ୍ଡତା ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହେବା ସହ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ସ୍ଥଳଭାଗ ଅତିକ୍ରମ କରିଛି ବାଲେଶ୍ୱର ନିକଟରେ ଉତ୍ତର ଉପକୂଳ ଓଡ଼ିଶା ଅତିକ୍ରମ କରିଥିବା ଜଣାପଡ଼ିଛି ଆଗାମୀ 24 ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଗତି କରିବାର ଅନୁମାନ କରାଯାଇଛି ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ବରଗଡ଼ ସମ୍ବଲପୁର ସୁବର୍ଣ୍ଣପୁର ନୂଆପଡ଼ା ବଲାଙ୍ଗୀର ଅନୁଗୁଳ ବୌଦ୍ଧ ଓ କନ୍ଧମାଳ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ଗତ 24 ଘଣ୍ଟା ମଧ୍ୟରେ ସୋନପୁରଠାରେ ସର୍ବାଧିକ 328.4 mm ବର୍ଷା ରେକର୍ଡ ହୋଇଛି ବୈତରଣୀ ଜଳସ୍ତର ବଢ଼ୁଥିବାରୁ ଛୋଟ ବନ୍ୟା ଆଶଙ୍କା କରାଯାଉଥିବା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି ଯାଜପୁର ଜିଲ୍ଲାର ତଳିଆ ଅଞ୍ଚଳ ଏହାଦ୍ୱାରା ପ୍ରଭାବିତ ହୋଇପାରେ ଆଖୁଆପଦାଠାରେ ଅପରାହ୍ନ 4 ସୁଦ୍ଧା ଜଳସ୍ତର ବିପଦ ସଙ୍କେତ ଟପିବାର ସମ୍ଭାବନା ରହିଛି ହୀରାକୁଦ ଡ୍ୟାମ୍ର ଗେଟ୍ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି ଶ୍ରୀ ରାଉତ କହିଛନ୍ତି
1: ସବୁ ଜଳଭଣ୍ଡା ଜାଗା ଅଛି ଜଷ୍ଟ ଆରମ୍ଭ ହୋଇଛି ବର୍ଷା ତେଣୁ ଆମେ ଏବେ ଭଲ ସିଚୁଏସନ୍ ଅଛି ନେକ୍ସଟ ୱିକ୍ ସୁଦ୍ଧା ଆମେ ପ୍ରତିଦିନ ରିଭ୍ୟୁ କରୁଛୁ ପ୍ରତିଦିନ ମିଟିଂ ନେଉଛୁ ଆମର ଯେଉଁମାନେ ଡ୍ୟାମ୍ର ଅଛନ୍ତି ଅଥରିଟି ଆଉ ସେ ଅନୁସାରେ ଆଡଭାଇଜରି ଜାରି ଆମେ ଆଲର୍ଟ ଅଛୁ ଆମର ରିଜର୍ଭର ଲେବୁଲ 630 ଆମେ ଅଛେ ବର୍ତ୍ତମାନ 604 24 ଫୁଟ ଆମ ପାଖରେ ଅଛି କୁସନ୍ ଅପେକ୍ଷା କରିବା ଯେତେବେଳେ ସିଚୁଏସନ୍ ଡିମାଣ୍ଡ କରିବ ରିଲିଜ୍
0: ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ସମ୍ବଲପୁର ସୁବର୍ଣ୍ଣପୁର ବୌଦ୍ଧ ନୂଆପଡ଼ା କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆଜି ପାଇଁ ଛୁଟି ଘୋଷଣା କରାଯାଇଛି ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ହରଭଙ୍ଗା ବ୍ଲକ ଗୁଣ୍ଡୁରିବିଡ଼ା ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ମହାନଦୀ ତେଲ ସାଲୁଙ୍କି ଓ ବାଘ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି ମହାନଦୀ ଅଙ୍ଗ ତେଲ ଓ ସୁକ୍ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି ବିଶେଷକରି ବୀରମହାରାଜପୁର ଉପଖଣ୍ଡର ଭୁତିଆପାଲିଠାରେ ରାସ୍ତା ଉପରେ ଜଳ ପ୍ରଭାବିତ ହେଉଛି ଏହାଫଳରେ ବିଭିନ୍ନ ଅଞ୍ଚଳରେ ଯାତାୟତ ପ୍ରଭାବିତ ହୋଇଛି ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ବର୍ଷକୁ 4 ପରୀକ୍ଷା ଦେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ 2 ଓ ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଆଉ 2 ପରୀକ୍ଷା ଦେବାକୁ ପଡ଼ିବ ଗୋଟିଏ ଶିକ୍ଷାବର୍ଷରେ ବିଦ୍ୟାର୍ଥୀଙ୍କୁ 2 ଲେଖାଏଁ ମୂଲ୍ୟାୟନ ଓ ଆସେସ୍ମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 18 ଦିନ ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହେବ ଦୀର୍ଘଦିନ ଧରି ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ବୁଝାମଣା ଆଲୋଚନା ଓ ସହମତି ମାଧ୍ୟମରେ ସ୍ଥାୟୀ ସମାଧାନ ପାଇଁ ଏହି ଅଦାଲତର ଆୟୋଜନ କରାଯାଉଛି ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ମହକୁମାସ୍ଥିତ ସମ୍ମିଳନୀ ସଭାଗୃହରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ଜିଲ୍ଲାପାଳ 65 ଅଭିଯୋଗର ଶୁଣାଣି କରି ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଦୋଳପତି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ବନ ବିଭାଗ ଅଧିକାରୀ ଯୋଗଦେଇ ପରିବେଶକୁ ସୁସ୍ଥ ସୁରକ୍ଷିତ ରଖିବା ପାଇଁ ଚାରାରୋପଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ସୁବର୍ଣ୍ଣପୁର ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ତାଲିକା ପ୍ରକାଶ ପାଇଛି ବୀର ମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 2,47,536 ଜଣ ମତଦାତା ରହିଛନ୍ତି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ପରିଚାଳନା ଓ ପ୍ରସ୍ତୁତି

ସମୟରେ 300 ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଡକ୍ଟର ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଦେଶବାସୀ କରୁଛନ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ ଏବଂ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ପ୍ରବଳ ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତିବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଏଫ୍ଏମ୍ ଯୋଗେ 100.3 ମେଗା ହର୍ଜ ଏବଂ ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଆସନ୍ତୁ ଶୁଣିବା ଆଉ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଓ ଲମ୍ହେ କଥାଚିତ୍ରରୁ ଶୁଣନ୍ତୁ କେ କେ ଗାଇଥିବା ଗୀତଟି। ଗୀତିକାର ନୀଲେଶ ମିଶ୍ରା, ସଙ୍ଗୀତକାର ପ୍ରୀତମ, କଥାଚିତ୍ର ଓ ଲମ୍ହେ।

ମର୍ଡ଼ର୍ ଟୁ କଥାଚିତ୍ରରୁ ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ସୟିଦ କତ୍ରିଙ୍କ ଗୀତ ରଚନାରୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ହର୍ଷିତ ସକ୍ସେନା, ସ୍ୱର ସଂଯୋଜନା ହର୍ଷିତ ସକ୍ସେନା। କଥାଚିତ୍ର ମର୍ଡ଼ର୍ ଟୁ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଲିୟୁଗ କଥାଚିତ୍ରରୁ। ଗୀତିକାର ସୟିଦ କଦ୍ରୀ, ସଙ୍ଗୀତକାର ରୁହାଇଲ ହ୍ୟାତ, କଣ୍ଠଶିଳ୍ପୀ ରାହତ ଫତେ ଅଲ୍ଲୀ ଖାଁ। କଥାଚିତ୍ର କଲିୟୁଗ।

ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତିବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଅପରାହ୍ନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ରିଲି କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀ କାର୍ଯ୍ୟକ୍ରମରେ ସାହିତ୍ୟାୟନ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଯୁବାଶକ୍ତି। ରାତି 7:25 କେଉଁଝର ଜିଲ୍ଲାର ହାଲଚାଲ କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରହିଛି ରାତି 7:30। ରାତି 8:00 ଶୁଣିବେ ଗୀତ ଗାଜାଲ କାର୍ଯ୍ୟକ୍ରମ, ସମ୍ବଲପୁରୀ ଗୀତ ପ୍ରଚାର କରିବୁ ରାତି 8:15। ସ୍ପୋର୍ଟସ୍ ଗେନ୍ ରାତି 8:30। ସ୍ପଟଲାଇଟ୍ ରାତି 9:15। ପବ୍ଲିକ୍ ସ୍ପିକ୍ ରାତି 9:30। କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ଶୁଣିବେ ନାଟକ ନେତ୍ରମଣି, ରଚନା ଓ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ, ସହାୟତା ଗୋପବନ୍ଧୁ ଚୌଧୁରୀ, ଶ୍ରୀମତୀ ଗିରିଜାଦେବୀଙ୍କ ଶାସ୍ତ୍ରୀୟ ଗାୟନ ଶୁଣିବେ ରାତି 10:30। ରାଗ ଠୁମରି, ଭୈରବୀ ଏବଂ କଜରୀ। ଶ୍ରୋତାବନ୍ଧୁ, ଏ ଥିଲା ଆଜିର ତୃତୀୟ ଅଧିବେଶନର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ଭବାନୀପାଟଣା। ଏଇଠି ରଖୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ, କାର୍ଯ୍ୟକ୍ରମ ନେଇ ପୁଣି ଆସିବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତା ବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର, ଶୁଭ ସନ୍ଧ୍ୟା। ଦିନ ସାରାର ବ୍ୟସ୍ତତା ପରେ ଧୀରେ ଧୀରେ ନେଇ ଆସିଛି ଏକ ସ୍ନିଗ୍ଧ, ଶାନ୍ତ ଓ ବର୍ଷା ଭିଜା ସନ୍ଧ୍ୟା। ଆକାଶରେ କଳା ମେଘର ପରଶ, ଝିପିଝିପି ବର୍ଷାର ସୁମଧୁର ଶବ୍ଦ, ଭିଜା ମାଟିର ସୁଗନ୍ଧ ଓ ଶୀତଳ ପବନର କୋମଳ ସ୍ପର୍ଶ ଯେପରି ପ୍ରକୃତିକୁ ସଜାଇ ଦେଇଛି ଏକ ଅପୂର୍ବ ସୌନ୍ଦର୍ଯ୍ୟରେ, ଏହିଭଳି ଶାନ୍ତ ଭରା ସନ୍ଧ୍ୟାରେ ମନ ଚାହେଁ କିଛି ଭଲ କଥା ଶୁଣିବାକୁ, କିଛି ସୁନ୍ଦର ଶବ୍ଦରେ ହଜିଯିବାକୁ ଏବଂ ସାହିତ୍ୟର ଅନନ୍ତ ସମ୍ଭାର ଭିତରେ ନିଜକୁ ଖୋଜିବାକୁ। କାରଣ ସାହିତ୍ୟ କେବଳ ଶବ୍ଦର ସମାହାର ନୁହେଁ, ଏହା ହେଉଛି ଜୀବନର ଅନୁଭୂତି, ସମାଜର ଦର୍ପଣ, ମଣିଷର ମନର ସ୍ପନ୍ଦନ ଓ ସଂସ୍କୃତିର ଚିନ୍ତନର ପରିଚୟ। ପ୍ରତ୍ୟେକ କବିତା, ପ୍ରତ୍ୟେକ ଗଳ୍ପ, ପ୍ରତ୍ୟେକ ପ୍ରବନ୍ଧ ଆମକୁ କିଛି ନା କିଛି ଶିଖାଇ ଦେଇଥାଏ, ନୂଆ ଭାବନାର ଦ୍ୱାର ଖୋଲିଥାଏ ଓ ଜୀବନକୁ ଆହୁରି ସୁନ୍ଦର ଭାବରେ ବଞ୍ଚିବାର ପ୍ରେରଣା ଦେଇଥାଏ। ତେବେ ଶ୍ରୋତାବନ୍ଧୁ, ଏହି ବର୍ଷା ଭିଜା ମନୋରମ ସନ୍ଧ୍ୟାରେ ଆସନ୍ତୁ ସାହିତ୍ୟର ସୁଗନ୍ଧରେ ଭିଜିବା, ଶବ୍ଦର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଓ ଚିନ୍ତାର ନୂଆ ଦିଗକୁ ଆବିଷ୍କାର କରିବା। ଶ୍ରୋତାବନ୍ଧୁ, ଆଜିର ଏହି ସାହିତ୍ୟାନ ଯାତ୍ରାକୁ ସ୍ୱାଗତ ଜଣାଉଛି ମୁଁ ଆପଣ ସଭିଙ୍କର ପ୍ରିୟର ଯୁବାସାଥୀ।

ନୁହେଁ, ଏହା ମଣିଷର ଅନୁଭବ, ଭାବନା, ସଂସ୍କୃତି, ଇତିହାସ ଓ ଜୀବନ ଦର୍ଶନର ଜୀବନ୍ତ ପ୍ରତିଛବି। ସାହିତ୍ୟ ମଣିଷକୁ କେବଳ ଶିକ୍ଷିତ କରେ ନାହିଁ, ବରଂ ସମ୍ବେଦନଶୀଳ, ଚିନ୍ତାଶୀଳ ଓ ମାନବିକ କରିଥାଏ। ଆମେ ପ୍ରତିଦିନ ଜୀବନରେ ଯେଉଁ ଭାଷା କହୁଛୁ, ଯେଉଁ କାହାଣୀ ଶୁଣୁଛୁ, ଯେଉଁ କବିତା ଆବୃତ୍ତି କରୁଛୁ, ଯେଉଁ ଗୀତ ଗାଉଛୁ, ଯେଉଁ ପ୍ରବଚନ କିମ୍ବା ଲୋକକଥା ବ୍ୟବହାର କରୁଛୁ, ଏସବୁ ସାହିତ୍ୟର ଏକ ଅଂଶ। ଅର୍ଥାତ୍ ସାହିତ୍ୟ ଆମ ଜୀବନରୁ ଅଲଗା ନୁହେଁ, ବରଂ ଏହା ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସହିତ ଜଡ଼ିତ। ସାହିତ୍ୟ ଆମକୁ ଭଲ ମନ୍ଦର ପାର୍ଥକ୍ୟ ବୁଝାଏ। ଏହା ଆମ ଭିତରେ ଦୟା, କ୍ଷମା, ସହାନୁଭୂତି, ପ୍ରେମ, ସତ୍ୟ, ତ୍ୟାଗ ଓ ମାନବିକତା ଭଳି ଗୁଣର ବିକାଶ କରାଏ। ଏକ ଭଲ କାହାଣୀ ଆମକୁ ଜୀବନର ଶିକ୍ଷା ଦେଇପାରେ, ଏକ କବିତା ଆମ ମନରେ ଆଶା ଯୋଗାଇପାରେ, ଏବଂ ଏକ ଉପନ୍ୟାସ ଆମକୁ ଅନ୍ୟର ଜୀବନକୁ ବୁଝିବାର ଦୃଷ୍ଟି ଦେଇପାରେ। ସାହିତ୍ୟ ଆମ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ। ଆମ ପୂର୍ବପୁରୁଷଙ୍କ ଜୀବନଶୈଳୀ, ରୀତିନୀତି, ଲୋକବିଶ୍ୱାସ, ପର୍ବପର୍ବାଣି, ଲୋକଗୀତ ଓ ଲୋକକଥା ଆଜି ମଧ୍ୟ ସାହିତ୍ୟ ମାଧ୍ୟମରେ ବଞ୍ଚି ରହିଅଛି। ଯଦି ସାହିତ୍ୟ ନଥାନ୍ତା, ଆମର ଅନେକ ଇତିହାସ ଓ ଐତିହ୍ୟ ସମୟ ସହିତ ହଜିଯାଇଥାନ୍ତା। ଆଜିର ଡିଜିଟାଲ ଯୁଗରେ ମଧ୍ୟ ସାହିତ୍ୟର ଗୁରୁତ୍ୱ କମି ନାହିଁ, କେବଳ ମାଧ୍ୟମ ବଦଳିଛି, କିନ୍ତୁ ସାହିତ୍ୟର ମୂଲ୍ୟ ସମାନ ରହିଅଛି। ପୁସ୍ତକ ସହିତ ଇ ବୁକ୍, ଅଡ଼ିଓ ବୁକ୍, କ୍ଲକ୍ ଓ ଡିଜିଟାଲ ପତ୍ରିକା ମାଧ୍ୟମରେ ସାହିତ୍ୟ ଆଜି ନୂଆ ପିଢ଼ି ପାଖରେ ପହଞ୍ଚୁଛି। ସାହିତ୍ୟ କେବଳ ଜ୍ଞାନ ଦିଏ ନାହିଁ, ଏହା ମଣିଷକୁ ଭଲ ମଣିଷ ହେବାକୁ ଶିଖାଇଥାଏ। ଏହା ଆମକୁ ନିଜକୁ ଚିହ୍ନିବା, ଅନ୍ୟକୁ ବୁଝିବା ଓ ସମାଜ ସହ ଗଭୀର ସମ୍ପର୍କ ଗଢ଼ିବାରେ ସାହାଯ୍ୟ କରିଥାଏ। ଶ୍ରୋତବନ୍ଧୁ, ସାହିତ୍ୟ ହେଉଛି ଜୀବନର ଆଲୋକ। ଯେଉଁଠାରେ ସାହିତ୍ୟ ରହେ, ସେଠାରେ ଚିନ୍ତା ରହେ, ଯେଉଁଠାରେ ଚିନ୍ତା ରହେ, ସେଠାରେ ସଭ୍ୟତା ରହେ, ଆଉ ଯେଉଁଠାରେ ସଭ୍ୟତା ରହେ, ସେଠାରେ ମାନବିକତା ଚିରସ୍ଥାୟୀ ହୋଇ ରହିଥାଏ। ସେଥିପାଇଁ ସାହିତ୍ୟକୁ ପଢ଼ିବା, ବୁଝିବା ଓ ଭଲ ପାଇବା କେବଳ ଏକ ଅଭ୍ୟାସ ନୁହେଁ, ଏହା ଏକ ସୁନ୍ଦର ସମାଜ ଗଢ଼ିବାର ଆଧାର।

ସାହିତ୍ୟ ମଧ୍ୟ ସଜୀବ ରହିବ। ଆଉ ଯେପର୍ଯ୍ୟନ୍ତ ସାହିତ୍ୟ ବଞ୍ଚି ରହିବ ସେହି ପର୍ଯ୍ୟନ୍ତ ମଣିଷର ହୃଦୟରେ ପ୍ରକୃତି ପ୍ରତି ପ୍ରେମ, ସମ୍ମାନ ଓ ସଚେତନତା ଅମର ହୋଇ ରହିବ।

ଶ୍ରୋତା ବନ୍ଧୁ, ପ୍ରକୃତି ହେଉଛି ସୃଷ୍ଟିର ଚିରନ୍ତର ସୌନ୍ଦର୍ଯ୍ୟ, ଜୀବନର ପ୍ରେରଣା ଓ ସାହିତ୍ୟର ଅନନ୍ତ ଉତ୍ସ। ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଜଙ୍ଗଲ, ଫୁଲ, ପକ୍ଷୀ, ଋତୁଚକ୍ର ଏବଂ ଆକାଶର ଅପାର ବିସ୍ତାର ମଣିଷର ମନକୁ ଯେପରି ଆନ୍ଦୋଳିତ କରିଛି, ସେହିପରି କବି ଓ ସାହିତ୍ୟିକଙ୍କର କଳ୍ପନାକୁ ମଧ୍ୟ ଅନନ୍ତ ଶକ୍ତି ଯୋଗାଇଛି। ସେଥିପାଇଁ ଓଡ଼ିଆ ସାହିତ୍ୟରେ ପ୍ରକୃତି କେବଳ ପୃଷ୍ଠଭୂମି ନୁହେଁ, ବରଂ ଜୀବନ୍ତ ଚରିତ୍ର ଭାବରେ ଉପସ୍ଥିତ ହୋଇଅଛି। ଆମ ରାଜ୍ୟ ଓଡ଼ିଶା ହେଉଛି ପ୍ରକୃତିର ବରଦାନରେ ସମୃଦ୍ଧ ଏକ ଭୂମି। ଏକପଟେ ବଙ୍ଗୋପସାଗରର ବିଶାଳ ଉପକୂଳ, ଅନ୍ୟପଟେ ପୂର୍ବଘାଟ ପର୍ବତମାଳ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ।

ଶ୍ରୋତା ବନ୍ଧୁ, ଏବେ ଚାଲିଅଛି ବନ ମହୋତ୍ସବର ସପ୍ତାହ। ବନ ମହୋତ୍ସବ ହେଉଛି ଭାରତର ଏକ ପ୍ରମୁଖ ପରିବେଶ ସଚେତନତା ଉତ୍ସବ। ବନର ଅର୍ଥ ହେଉଛି ଜଙ୍ଗଲ ଏବଂ ମହୋତ୍ସବର ଅର୍ଥ ହେଉଛି ବଡ଼ ଉତ୍ସବ। ଅର୍ଥାତ୍ ବନ ମହୋତ୍ସବ ହେଉଛି ବୃକ୍ଷ, ଜଙ୍ଗଲ ଓ ପ୍ରକୃତିକୁ ସମର୍ପିତ ଏକ ଜାତୀୟ ଉତ୍ସବ। ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଅର୍ଥାତ୍ ଜୁଲାଇ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ସମଗ୍ର ଭାରତରେ ବନ ମହୋତ୍ସବ ପାଳନ କରାଯାଏ। ବର୍ଷା ଋତୁର ଆରମ୍ଭରେ ଚାରା ଗଛ ଲଗାଇଲେ ସେଗୁଡ଼ିକ ସହଜରେ ବଞ୍ଚି ବଢ଼ିପାରେ, ସେଥିପାଇଁ ଏହି ସମୟକୁ ବନ ମହୋତ୍ସବ ପାଇଁ ବଛାଯାଇଅଛି। 1950 ମସିହାରେ ତତ୍କାଳୀନ କେନ୍ଦ୍ର କୃଷି ଓ ଖାଦ୍ୟ ମନ୍ତ୍ରୀ KM ମୁନ୍ସି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ତାଙ୍କର ବିଶ୍ୱାସ ଥିଲା ଯେ ବୃକ୍ଷ କେବଳ ଛାଇ କିମ୍ବା କାଠ ଦିଏ ନାହିଁ, ବରଂ ଜୀବନକୁ ସୁରକ୍ଷା ଦିଏ। ଗଛ ଆମକୁ ଅମ୍ଳଜାନ, ଫଳ, ଔଷଧ, ବର୍ଷା, ଉର୍ବର ମାଟି ଓ ସୁସ୍ଥ ପରିବେଶ ପ୍ରଦାନ କରିଥାଏ। ଆଜି ବିଶ୍ୱ ତାପନ, ଜଳବାୟୁ ପରିବର୍ତ୍ତନ, ବନ ବିନାଶ ଓ ପ୍ରଦୂଷଣ ପରି ସମସ୍ୟା ବଢ଼ୁଥିବା ବେଳେ ବନ ମହୋତ୍ସବର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ଏହି ସପ୍ତାହରେ ସରକାର, ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଲୋକମାନେ ମିଶି ବୃକ୍ଷରୋପଣ କରନ୍ତି ଓ ପରିବେଶ ସୁରକ୍ଷାର ସଂକଳ୍ପ ନିଅନ୍ତି। ବନ ମହୋତ୍ସବର ଉଦ୍ଦେଶ୍ୟ ହେଉଛି ଗୋଟିଏ ଗଛ ଲଗାଇବା ମାନେ କେବଳ ଗୋଟିଏ ଚାରା ରୋପଣ କରିବା ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ସ୍ୱଚ୍ଛ ବାୟୁ, ଶୁଦ୍ଧ ଜଳ, ସବୁଜ ପରିବେଶ ଏବଂ ଏକ ସୁନ୍ଦର ଭବିଷ୍ୟତର ମୂଳଦୁଆ ପକାଇବା। ବନ ମହୋତ୍ସବ କେବଳ 7 ଦିନର ଉତ୍ସବ ନୁହେଁ, ଏହା ପ୍ରକୃତି ପ୍ରତି ଆମର ଦାୟିତ୍ୱ ଓ ପ୍ରତିବଦ୍ଧତାର ପ୍ରତୀକ। ଆସନ୍ତୁ ଏହି ବନ ମହୋତ୍ସବ ଅବସରରେ

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର ଯୁବବାଣୀରେ ଶୁଣୁଥିଲେ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟାୟନ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ଗୋଟି ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ

ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସ 19 ତାରିଖ ପର୍ଯ୍ୟନ୍ତ NATS ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

0: ସୁଦର୍ଶନ ପ୍ରଧାନ, ରବୀନ୍ଦ୍ର କୁମାର ପଣ୍ଡା, ସ୍ମିତା ପରିଜା ଏବଂ ପ୍ରେମଚାନ୍ଦ ଛିଞ୍ଚାନୀ। ଦିନ 12:30 ପ୍ରଚାର କରିବୁ କାର୍ଯ୍ୟକ୍ରମ ମାନନୀୟ ସୁ। ଚାଷର କଥା ଦିନ 1:10, ଦିନ 1:20 ଶକ୍ତି ରୂପା କ୍ରମରେ ସିଧା ପ୍ରସାରଣରେ ରହିଛି। ହ୍ୟାଲୋ ଡକ୍ଟର ଫୋନ୍ ଇନ୍ କାର୍ଯ୍ୟକ୍ରମ ବିଷୟ ଜଳାତଙ୍କ ରୋଗର କାରଣ ଏବଂ ନିରାକରଣ, ବିଶେଷଜ୍ଞ ଡାକ୍ତର ସାଧୁଚରଣ ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ମେଡିସିନ୍ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45 ଆମର ତୃତୀୟ ଅଧିବେଶନରେ। ଆସନ୍ତାକାଲି ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଅପରାହ୍ନ 5:30 ଯୁବବାଣୀରେ ସିଧା ପ୍ରସାରଣ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ ସନ୍ଧ୍ୟା 6:30 ଶୁଣିବେ ଶିଳ୍ପୀ ହରେକୃଷ୍ଣ ଶବର ଓ ସାଥୀଙ୍କ ପରିବେଷିତ ଘୁମୁରା ଗୀତ। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ଶୁଣିବେ। ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରହିଛି ରାତି 7:30। ରାତି 8:00 ଶୁଣିବେ ସମବେତ କଣ୍ଠରେ ଦେଶ ବନ୍ଦନା। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। ରାତି 8:30 ସ୍ପୋର୍ଟସ୍ କ୍ୟାମ୍ ସ୍ପଟଲାଇଟ୍। ରାତି 9:15। ରାତି 9:30 ମନିଟକ୍ ଆଣ୍ଡ ମନ୍ଥନ। ଏ କାର୍ଯ୍ୟକ୍ରମ ଗୁଡ଼ିକ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ପରିବେଷିତ ସେହନାଇ ବାଦନ, ରାଗ ପୁରିଆ ଓ ଧାନଶ୍ରୀ ଦୁର୍ଗା। ଶ୍ରୋତାବନ୍ଧୁ, ଏ ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଶ୍ରୋତାବନ୍ଧୁ, ଶୁଣନ୍ତୁ ଏକ ସୂଚନା। ଚଳିତ ମାସ 7 ମଙ୍ଗଳବାର ଦିନ 1:20 ଦିନ 1:50 ପର୍ଯ୍ୟନ୍ତ ମହିଳାମାନଙ୍କ ପାଇଁ ଶକ୍ତି ରୂପା କାର୍ଯ୍ୟକ୍ରମରେ ହେଲୋ ଡକ୍ଟର ସିଧା ପ୍ରସାରଣରେ ଏକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପ୍ରଚାରିତ ହେବ। ଏଥିରେ ବିଷୟ ରହିଛି ଜଳାତଙ୍କ ରୋଗର କାରଣ ଓ ନିରାକରଣ। ବିଶେଷଜ୍ଞ ଭାବରେ ଷ୍ଟୁଡ଼ିଓରେ ଉପସ୍ଥିତ ରହିବେ ଡାକ୍ତର ସାଧୁଚରଣ ପଣ୍ଡା, ଅବସରପ୍ରାପ୍ତ ପ୍ରଫେସର ମେଡିସିନ୍ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା। ଶ୍ରୋତାବନ୍ଧୁମାନଙ୍କୁ ଅନୁରୋଧ, ଏହି କାର୍ଯ୍ୟକ୍ରମକୁ ଫୋନ୍ କରି ଦିଆଯାଇଥିବା ବିଷୟ ଉପରେ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ଆମକୁ ଫୋନ୍ କରିବାର ନମ୍ବର ହେଲା 0667029562323 ଏବଂ 2956268। ସୂଚନାଟି ଏତିକିରେ ଶେଷ ହେଲା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଶ୍ରୋତାବନ୍ଧୁ, ଶୁଣନ୍ତୁ ଅନ୍ୟ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ 1 ବର୍ଷର ଆପ୍ରେଣ୍ଟିସ୍ ଟ୍ରେନିଂ ପାଇଁ 11 ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ। ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ୍ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସ 19 ପର୍ଯ୍ୟନ୍ତ NATS ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

ଧୀରେ ଜନସଂଖ୍ୟା ସ୍ଥିରତା ଦିଗକୁ ଅଗ୍ରସର ହେଉଛି। ତଥାପି ଏତେ ବିଶାଳ ଜନସଂଖ୍ୟା ପାଇଁ ଗୁଣାତ୍ମକ ଶିକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟାପ୍ତ ନିଯୁକ୍ତି, ପରିବେଶ ସୁରକ୍ଷା, ସମାନ ସୁଯୋଗ ସୃଷ୍ଟି କରିବା ଆଜି ମଧ୍ୟ ଏକ ବଡ଼ ଜାତୀୟ ଆହ୍ୱାନ। ଶ୍ରୋତା ବନ୍ଧୁ, ଜନସଂଖ୍ୟା ବୃଦ୍ଧି ପଛରେ ଅନେକ କାରଣ ରହିଛି, ଯେମିତିକି ଜନ୍ମହାର ଅଧିକ ହେବା, ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଫଳରେ ମୃତ୍ୟୁ ହାର କମିବା, ପରିବାର ନିୟୋଜନ ସମ୍ପର୍କରେ ସଚେତନତାର ଅଭାବ, କମ୍ ବୟସରେ ବିବାହ, ଅଶିକ୍ଷା, ଦାରିଦ୍ର୍ୟ ଓ କେତେକ ସାମାଜିକ ଧାରଣା ଏହାର ପ୍ରମୁଖ କାରଣ। ଏହାର ପ୍ରଭାବ ଆଜି ଆମେ ପ୍ରତିଦିନ ଅନୁଭବ କରୁଛୁ। ସହର ଗୁଡ଼ିକରେ ଅସହ୍ୟ ଯାତାୟତ ଜନିତ ସମସ୍ୟା, ବେରୋଜଗାରୀ, ଘରର ଅଭାବ, ପାନୀୟ ଜଳ ସଙ୍କଟ, ଚାଷ ଜମି କମିବା, ଜଙ୍ଗଲ ଧ୍ୱଂସ, ବାୟୁ ଓ ଜଳ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଏସବୁ ଏହାର ପ୍ରତ୍ୟକ୍ଷ ପରିଣାମ। ଓଡ଼ିଶାରେ ମଧ୍ୟ ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର ପରି ସହର ଗୁଡ଼ିକରେ ଦ୍ରୁତ ସହରୀକରଣ ଫଳରେ ଯାତାୟାତ, ବର୍ଜ୍ୟ ପରିଚାଳନା, ପାନୀୟ ଜଳ ଓ ପରିବେଶ ସମ୍ବନ୍ଧୀୟ ସମସ୍ୟା ବଢି ଚାଲିଛି। ଏହି ପରିସ୍ଥିତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆମର ଯୁବପିଢ଼ି କେଉଁଠି ଠିଆ ହୋଇଛି? ବାସ୍ତବରେ ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ତାହାର ଯୁବଶକ୍ତି। ଆଜି ପ୍ରାୟ 38.2 କୋଟି ଅର୍ଥାତ 10-24 ବର୍ଷ ବୟସର ପ୍ରାୟ 382 ନିୟୁତ ଯୁବକ ଯୁବତୀ ଭାରତରେ ବସବାସ କରୁଛନ୍ତି। ଏହା ଭାରତ ପାଇଁ ଏକ ଅମୂଲ୍ୟ ସମ୍ପଦ। କିନ୍ତୁ ଏହି ସୁଯୋଗ ସେତେବେଳେ ସଫଳ ହେବ ଯେତେବେଳେ ଆମର ଯୁବମାନେ ହେବେ ଶିକ୍ଷିତ, ଦକ୍ଷ, ସୁସ୍ଥ, ଉଦ୍ୟୋଗୀ ଓ ସାମାଜିକ ଦାୟିତ୍ୱବୋଧ ସମ୍ପନ୍ନ। ଆଜିର ଯୁବପିଢ଼ିଙ୍କ ସାମ୍ନାରେ 5ଟି ବଡ଼ ଦାୟିତ୍ୱ ରହିଛି। ପ୍ରଥମ, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ। କେବଳ ଡିଗ୍ରୀ ନୁହେଁ, ଡିଜିଟାଲ ସାକ୍ଷରତା, କୃତ୍ରିମ ବୁଦ୍ଧିମତା, ଗବେଷଣା, ନବସୃଜନ, ଉଦ୍ୟୋଗୀ ମନୋଭାବ ଓ ଜୀବନ କୌଶଳ ଭବିଷ୍ୟତର ସଫଳତାର ମୂଳ ଆଧାର। ଦ୍ୱିତୀୟ, ଦାୟିତ୍ୱପୂର୍ଣ୍ଣ ପରିବାର ଯୋଜନା ଓ ସ୍ୱାସ୍ଥ୍ୟ ସଚେତନତା, ଉପଯୁକ୍ତ ବୟସରେ ବିବାହ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପରିବାର ନିୟୋଜନ, ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ ଜ୍ଞାନ ଏକ ସୁସ୍ଥ ସମାଜର ଭିତ୍ତି। ତୃତୀୟ, ପରିବେଶ ସୁରକ୍ଷା। ଗୋଟିଏ ଗଛ ଲଗାଇବା, ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ନବୀକରଣ ଯୋଗ୍ୟ ଶକ୍ତିକୁ ଗ୍ରହଣ କରିବା, ଏହି ଛୋଟ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ବଡ଼ ଉପହାର। ଚତୁର୍ଥ, ଉଦ୍ୟୋଗୀ ମନୋଭାବ। ଚାକିରି ଖୋଜିବା ସହିତ ଚାକିରି ସୃଷ୍ଟି କରିବାର ସାହସ, ସୃଜନଶୀଳତା ଗଢି ଉଠିବା ଦରକାର। ଷ୍ଟାର୍ଟଅପ୍, କୃଷିଭିତ୍ତିକ ଉଦ୍ୟମ, ସ୍ୱାସ୍ଥ୍ୟ ସେବା, ଡିଜିଟାଲ ପ୍ରଯୁକ୍ତି ଓ ସାମାଜିକ ଉଦ୍ୟମିତା ଆଗାମୀ ଦିନର ନୂତନ ଦିଗ। ପଞ୍ଚମ, ସାମାଜିକ ଦାୟିତ୍ୱ। ସ୍ୱଚ୍ଛତା, ରକ୍ତଦାନ, ଅଙ୍ଗଦାନ, ଶିକ୍ଷା ପ୍ରସାର, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗ ନେବା ହିଁ ଜଣେ ଦାୟିତ୍ୱବାନ ନାଗରିକର ପରିଚୟ। UNFPA ର 2025 ରିପୋର୍ଟ ଆମକୁ ଏକ ଗଭୀର ବାର୍ତ୍ତା ଦେଇଛି। ଆଜିର ଚ୍ୟାଲେଞ୍ଜ କେବଳ ଅଧିକ ଜନସଂଖ୍ୟା ନୁହେଁ, ବରଂ ପ୍ରତ୍ୟେକ ପରିବାରକୁ ସଚେତନ, ସ୍ୱାଧୀନ, ସମ୍ମାନଜନକ ଭାବରେ ନିଜ ପରିବାରର ଆକାର ସମ୍ପର୍କରେ ନିଷ୍ପତ୍ତି ନେବାର ସୁଯୋଗ ଦେବା। ଅର୍ଥାତ୍ ଜନସଂଖ୍ୟା ନୀତିର କେନ୍ଦ୍ରବିନ୍ଦୁ ହେବା ଉଚିତ ମାନବିକ ଅଧିକାର, ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତାର ନିଷ୍ପତ୍ତି। ମହାତ୍ମା ଗାନ୍ଧୀଙ୍କ ଏକ ଅମର ବାଣୀ ଆଜି ମଧ୍ୟ ଆମକୁ ପ୍ରେରଣା ଦେଇଥାଏ। ପୃଥିବୀର ସମସ୍ତଙ୍କର ଆବଶ୍ୟକତା ପୂରଣ ପାଇଁ ପର୍ଯ୍ୟାପ୍ତ ସମ୍ପଦ ଅଛି, କିନ୍ତୁ ଲୋଭ ପୂରଣ ପାଇଁ ନୁହେଁ। ଏହି ବାଣୀ ଆଜି ଜନସଂଖ୍ୟା ଓ ବିକାଶ ପରିପ୍ରେକ୍ଷୀରେ ଆହୁରି ଅର୍ଥପୂର୍ଣ୍ଣ ମନେ ହୁଏ। ଆସନ୍ତୁ ଆମେ ସମସ୍ତେ ମିଶି ଏପରି ଏକ ଭାରତ ଗଢିବା ଯେଉଁଠାରେ ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବ, ପ୍ରତ୍ୟେକ ମା ସୁସ୍ଥ ରହିବେ, ପ୍ରତ୍ୟେକ ଯୁବକ ଯୁବତୀ ଦକ୍ଷ ଓ ସ୍ୱାବଲମ୍ବୀ ହେବେ, ପ୍ରତ୍ୟେକ ପରିବାର ସଚେତନ ହେବେ ଏବଂ ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସକ୍ରିୟ ଅବଦାନ ରଖିବେ। ମନେ ରଖନ୍ତୁ, ଜନସଂଖ୍ୟା ଆମର ସମସ୍ୟା ନୁହେଁ, ଯଦି ଆମେ ତାହାକୁ ଜ୍ଞାନ, ଦକ୍ଷତା, ସ୍ୱାସ୍ଥ୍ୟ, ମୂଲ୍ୟବୋଧ ଓ ସୁଯୋଗ ସହିତ ଯୋଡ଼ିପାରିବା, ସେହି ଜନସଂଖ୍ୟା ହିଁ ଆମର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସଂକଳ୍ପ ନେବା, ସଚେତନ ପରିବାର, ସଶକ୍ତ ଯୁବଶକ୍ତି, ସୁସ୍ଥ ସମାଜ ଓ ସମୃଦ୍ଧ ଭାରତ ଗଠନରେ ଆମେ ନିଜ ନିଜ ଭୂମିକା ସଫଳତାର ସହିତ ପାଳନ କରିବା। ମୋ ଉପରେ କହିବାକୁ ଗଲେ ଯୁବଶକ୍ତି ହିଁ ଜନସଂଖ୍ୟା ବହୁମାତ୍ରାରେ ବଢି ଚାଲିଛି ତା ଦେହରେ ଏକ ପ୍ରମୁଖ ଦାୟିତ୍ୱ ନେଇପାରିବେ, ଆଉ ତାଙ୍କର କର୍ତ୍ତବ୍ୟ ହେଉଛି ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟାକୁ ଭଲ ଭାବରେ ବୁଝି ତାକୁ ପ୍ରପର ଉପାୟରେ କେମିତି ନିୟନ୍ତ୍ରଣ କରିପାରିବେ, ଯାହାକି ଆମ ଭାରତର ବିକାଶ ଦିଗରେ ବହୁ ପରିମାଣରେ ସହାୟତା ଦେଇପାରିବ। ବିକଶିତ ଭାରତ 2047 ର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ପ୍ରତ୍ୟେକ ଯୁବକ ଯୁବତୀ ନିଜ ଭିତରେ ଥିବା ସମ୍ଭାବନାକୁ ଚିହ୍ନିବେ

ଓ ନିଜର ପ୍ରତିଭାକୁ ରାଷ୍ଟ୍ର ଗଠନରେ ଉତ୍ସର୍ଗ କରିବେ। ମନେ ରଖନ୍ତୁ, ଆଜିର ସଚେତନ, ଶିକ୍ଷିତ, ଦକ୍ଷ ଓ ମୂଲ୍ୟବୋଧ ସମ୍ପନ୍ନ ଯୁବଶକ୍ତି ହିଁ ଆସନ୍ତାକାଲିର ସଶକ୍ତ, ସମୃଦ୍ଧ ଓ ବିକଶିତ ଭାରତର ସବୁଠାରୁ ବଡ଼ ଶକ୍ତି। ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସଂକଳ୍ପ ନେବା, ସଚେତନ ଯୁବଶକ୍ତି, ସଶକ୍ତ ଭାରତ, ଦକ୍ଷ ଯୁବଶକ୍ତି, ବିକଶିତ ଭାରତ, ଦାୟିତ୍ୱବାନ ଯୁବଶକ୍ତି, ଆତ୍ମନିର୍ଭର ଭାରତ।

ଶୁଣୁଥିଲେ ଆଲୋଚନା ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ଯୁବପିଢ଼ିଙ୍କ ପାଇଁ ଆହ୍ୱାନ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ୍ ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ, ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶୁଭାରମ୍ଭ କରିଛନ୍ତି। ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ସପ୍ତାହକୁ ପୂର୍ବରୁ ଥରେ ଏବଂ ପରେ 3 ଦିନ ଚଳାଚଳ କରୁଥିଲା, ତେବେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଟ୍ରେନ୍କୁ ପ୍ରତିଦିନ ଚଳାଚଳ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଟ୍ରେନ୍ ଚଳାଚଳ ଶୁଭାରମ୍ଭ ଅବସରରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି,
1: ଆଜି ଆମେ କହିଥିଲୁ 5-6 ବର୍ଷ ଭିତରେ 1,00,000 କୋଟି ଟଙ୍କା ପର୍ଯ୍ୟନ୍ତ ଇନ୍ଭେଷ୍ଟମେଣ୍ଟ ଆମେ ଆଣିବୁ। ଆଜି 2 ବର୍ଷ ସରିଲା, 97,000 କରୋଡ଼ ରୁପିଜ ଇନ୍ଭେଷ୍ଟମେଣ୍ଟର ମୋଦିଜୀ ଅଲରେଡି ଅପ୍ରୁଭାଲ ଦେଇସାରିଲେଣି।
0: ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳ ମଧ୍ୟ ଆଜି ଶୁଭାରମ୍ଭ ହୋଇଛି। ପୁରୀ ଷ୍ଟେସନ୍ଠାରେ ଶ୍ରୀ ବୈଷ୍ଣବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହାର ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍ ସପ୍ତାହକୁ 3 ଦିନ ଚଳାଚଳ କରିବ। ଏହି ନୂତନ ରେଳସେବା ଶ୍ରୀକ୍ଷେତ୍ର ପୁରୀ ଏବଂ ଶାବର ଶ୍ରୀକ୍ଷେତ୍ର କୋରାପୁଟକୁ ସଂଯୋଗ କରି ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବ। ଏହା ଯାତ୍ରୀଙ୍କ ପାଇଁ ସୁବିଧାଜନକ ଯାତ୍ରା ସହିତ ସେଠାକାର ଆର୍ଥିକ ଏବଂ ସାମାଜିକ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ପଶ୍ଚିମ ଭାରତ ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସୁରତ ସହ ଆମ ଓଡ଼ିଶାର ଭାବଗତ, ସାଂସ୍କୃତିକ, ଅର୍ଥନୈତିକ ସମ୍ପର୍କ ଅଛି। ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ବ୍ରହ୍ମପୁର ବାହାରି ପଶ୍ଚିମ ଓଡ଼ିଶା ଦେଇ ଗୁଜରାଟର ଉଧନା ପ୍ରତ୍ୟେକ ଦିନରେ ଅର୍ଥାତ୍ ସପ୍ତାହକୁ 7 ଦିନ ଆଉ 7 ଦିନ ସାରା ଏହି ଟ୍ରେନ୍ ଚାଲିବ।
0: ଟ୍ରେନ୍ ଚଳାଚଳ ଆରମ୍ଭ ହେବା ଫଳରେ କୋରାପୁଟ କଫି ଏବଂ ସ୍ଥାନୀୟ ଉତ୍ପାଦ ପାଇଁ ବଜାର କ୍ଷେତ୍ର ବୃଦ୍ଧି ପାଇବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରେଳମନ୍ତ୍ରୀ ପୁରୀ ରେଳ ଷ୍ଟେସନ୍ର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସମନ୍ୱୟ, ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ସେବକଙ୍କୁ ପରାମର୍ଶ ଦେଇଛନ୍ତି। ରଥଯାତ୍ରାରେ ସୁରକ୍ଷା, ଭିଡ଼ ପରିଚାଳନା, ସ୍ୱାସ୍ଥ୍ୟସେବା, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥାକୁ ନିଶ୍ଚିତ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି କ୍ୟାମେରା ଲଗାଯାଇ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ଟ୍ରାଫିକ୍ ଏବଂ ଭିଡ଼ ନିୟନ୍ତ୍ରଣ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଆସନ୍ତା 12 ତାରିଖ ମଧ୍ୟରେ ରେଳବାଇ ଏବଂ ପରିବହନ ବିଭାଗର ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ରୂପରେଖ ରଥଯାତ୍ରା 2026 ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗଦେଇ ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତଙ୍କୁ ନିରବଚ୍ଛିନ୍ନ ଏବଂ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କରାଯାଇଥିବା ପ୍ରସ୍ତୁତି, ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବା ସମ୍ପର୍କରେ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅତିରିକ୍ତ ବିଶେଷଜ୍ଞ ଡାକ୍ତର, ନର୍ସିଂ ଅଫିସର ଏବଂ ଫାର୍ମାସିଷ୍ଟମାନଙ୍କୁ ରଥଯାତ୍ରା ଦାୟିତ୍ୱ ସହିତ

0: ଜିଲ୍ଲାର ବିଭିନ୍ନ ସ୍ଥାନରେ ଅତିରିକ୍ତ 46 ଆମ୍ବୁଲାନ୍ସ ମୁତୟନ କରାଯିବ। ଶ୍ରୀମନ୍ଦିର ବେଢ଼ା ଭିତରେ ଟ୍ରାଫିକ୍ ସମସ୍ୟାର ସମାଧାନ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଆମ୍ବୁଲାନ୍ସ ପରିଚାଳନାକୁ ଅଧିକ ବ୍ୟବସ୍ଥିତ କରାଯିବ। ଭକ୍ତଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଚଳିତ ବର୍ଷର ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଏବଂ ସଫଳତାର ସହ ସମ୍ପନ୍ନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିବର୍ଷ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଧୁନିକ ନଗର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୁରୀର ଦିଗବାରଣୀଠାରେ ନିର୍ମାଣାଧୀନ ବହୁମୁଖୀ ଲେବୁଲ୍ କାର୍ ପାର୍କିଂ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଶ୍ରୀ ହରିଚନ୍ଦନ ଆଜି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପାର୍କିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସୁଧାର ଆସିବା ସହିତ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ ଅଧିକ ସୁବିଧା ପାଇବା ପାଇଁ ପୁରୀର ନଗର ଉନ୍ନୟନ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଧୁନିକ ସହନଶୀଳ ଏବଂ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ପୁରୀ ଜିଲ୍ଲା ଓସ୍ୱାନ ହଲ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଭାସୀ ମାଧ୍ୟମରେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ସହିତ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ଏହି ପ୍ରକଳ୍ପଗୁଡ଼ିକରେ ମୋଟ 74,87,00,000 ଟଙ୍କା ବିନିଯୋଗ କରାଯାଇଛି। ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼, ନାଗରିକ କୈନ୍ଦ୍ରିକ ଏବଂ ସହରବାସୀଙ୍କ ଜୀବନଶୈଳୀକୁ ଉନ୍ନତ କରିବା ଏହାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମର ଅଂଶସ୍ୱରୂପ 31 ପୌରାଞ୍ଚଳରେ 36,99,00,000 ଟଙ୍କା ବ୍ୟୟରେ ନିର୍ମିତ 344 ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ରାଜ୍ୟରେ ଲଘୁଚାପଜନିତ ବର୍ଷା ଆସନ୍ତା 3 ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା 24 ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।
1: 24 ପାଇଁ ରାଜ୍ୟରେ ଅଧିକାଂଶ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, କିମ୍ବା ପ୍ରବଳରୁ ଅତିପ୍ରବଳ ବର୍ଷା ଗୋଟେ କିମ୍ବା 2 ସ୍ଥାନରେ ହେବାର ସମ୍ଭାବନା ରହିଛି, ଯେମିତିକି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ। 7 ପାଇଁ ମୋର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବାର ସମ୍ଭାବନା ରହିଛି, କିନ୍ତୁ ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲକରୁ ମଧ୍ୟମ ବର୍ଷା ରହିବ।
0: ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ଆଜି ସର୍ବାଧିକ 138.2 ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 604.12 ଫୁଟ ରହିଥିଲା। ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଆଜି ଅପରାହ୍ନ 5 ସୁଦ୍ଧା ଜଳସ୍ତର 18.17 ରହିଥିଲା। ବୈତରଣୀ ନଦୀରେ ଜଳବୃଦ୍ଧି ଯୋଗୁଁ ଧାମନଗର ବ୍ଲକ ଏବଂ ଭଣ୍ଡାରୀ ପୋଖରୀର 15 ଉର୍ଦ୍ଧ୍ୱ ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ଲଘୁଚାପ ବର୍ଷାରେ ଜିଲ୍ଲାର ବନ୍ତ, ବାସୁଦେବପୁର, ତିହିଡ଼ି ଏବଂ ଚାନ୍ଦବାଲି ଭଳି 7 ବ୍ଲକ ପ୍ରଭାବିତ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଜେପୁରୀ ଏବଂ ମାର୍ଫତଦାରଙ୍କ ନାମରେ ଥିବା ଜମିର ପଟ୍ଟା ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ପିପିଲି ତହସିଲରେ ମୋଟ 82 ଖାତାରେ ଥିବା 77.2 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏ ସମ୍ପର୍କିତ ଏକ ରିପୋର୍ଟ ପିପିଲି ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଏକ ଛାତ୍ର ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ ଡକ୍ଟର ମୁଖାର୍ଜୀଙ୍କ ଜାତୀୟବାଦୀ ଚିନ୍ତାଧାରା ଏବଂ ତ୍ୟାଗ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କ ଜୀବନ ଏବଂ ଆଦର୍ଶ ଆଗାମୀ ପିଢ଼ିକୁ ଦେଶପ୍ରେମ, ଏକତା ଓ ରାଷ୍ଟ୍ର ନିର୍ମାଣ ପାଇଁ ନିରନ୍ତର ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ପଞ୍ଜିକୃତ 60 ଅଭିଯୋଗ ମଧ୍ୟରୁ 5 ସମାଧାନ ସହିତ ଅନ୍ୟ ସମସ୍ତ ଅଭିଯୋଗକୁ ସମୟସୀମା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପଞ୍ଜିକୃତ 188 ଅଭିଯୋଗ ମଧ୍ୟରୁ 93 ତତ୍କାଳ ସମାଧାନ କରାଯାଇଛି। ସମ୍ବଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶିବିରରେ 37 ଆବେଦନ ଉପରେ ଶୁଣାଣି ହୋଇଛି। ଦେବଗଡ଼ ଅଭିଯୋଗ ଶୁଣାଣି ଶିବିରରେ 32 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ବନାଞ୍ଚଳ ପକ୍ଷରୁ ନୂଆପଡ଼ା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ

0: ସତସ୍ତରୀତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଚାରାରୋପଣ କରିବା ସହିତ ଏହାର ଯତ୍ନ ନେବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଏବଂ ପୁରୀ କୋରାପୁଟ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଶୁଭାରମ୍ଭ। ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମ୍ପନ୍ନ ନେଇ ସମନ୍ୱୟ ସମର୍ପଣ ଏବଂ ସେବାଭାବ ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି। ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସଠିକ୍ ଭୋଟର ତାଲିକା ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ମତଦାନ ତଥା ଆନୁଷଙ୍ଗିକ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ନିରପେକ୍ଷତା ଏହାଦ୍ୱାରା ବଳବତ୍ତର ରହିଥାଏ। ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଦେଶବ୍ୟାପୀ ବିଭିନ୍ନ ପର୍ଯ୍ୟାୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତି ଏଥିରେ ସାମିଲ ନ ହୁଅନ୍ତି, ଏହା ହେଉଛି ଏହି ସଂଶୋଧନ ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ। ଦ୍ରୁତ ସହରୀକରଣ, ଶିକ୍ଷା ଏବଂ ଜୀବିକା ପାଇଁ ନାଗରିକଙ୍କ ସ୍ଥାନାନ୍ତରଣ ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇ ରହିଯିବା କାରଣରୁ ଅନେକ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର, ଏବଂ ଚତୁର୍ଥ ପର୍ଯ୍ୟାୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ଏହି ସଂଶୋଧନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା ଲକ୍ଷ୍ୟ ନେଇ ପ୍ରଥମେ ନିର୍ବାଚନ ଅଧିକାରୀ ଏବଂ ବୁଥସ୍ତରୀୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ। ଏହାପରେ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ ପ୍ରକ୍ରିୟା ଅନୁଷ୍ଠିତ ଉପରେ ବିଚାର ଏବଂ ହେଉଥିଲା। ଏହାକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ପ୍ରକାର ରାଜନୈତିକ ଅଭିଯୋଗ ଏବଂ ପ୍ରତି ଅଭିଯୋଗ ସୃଷ୍ଟି ହେଉଥିଲା। ଭାରତର ନିର୍ବାଚନ ଆୟୋଗ ସ୍ୱଚ୍ଛ ଭୋଟର ତାଲିକା ପ୍ରସ୍ତୁତି ନେଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। 4 ପର୍ଯ୍ୟାୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ପ୍ରାକ୍ ତଥ୍ୟ ସଂଗ୍ରହ ଏବଂ ପ୍ରଶିକ୍ଷଣ, ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ, ତୃତୀୟ ପର୍ଯ୍ୟାୟରେ ଚିଠା ଭୋଟର ତାଲିକା ପ୍ରକାଶନ ଓ ଏ ସଂକ୍ରାନ୍ତ ଆପତ୍ତି ଅଭିଯୋଗ ଉପରେ ବିଚାର ଏବଂ ସମସ୍ତ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ଇତିମଧ୍ୟରେ ଦେଶରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 13 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିହାରରେ 7,42,00,000 ଭୋଟରଙ୍କୁ ନେଇ ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଚୂଡ଼ାନ୍ତ ଭୋଟର ତାଲିକା ପ୍ରସ୍ତୁତି ଏବଂ ପ୍ରକାଶନ ହୋଇସାରିଛି। ସଂଶୋଧନ ଯୋଗୁଁ ଉତ୍ତରପ୍ରଦେଶରେ ପ୍ରାୟ 2,04,00,000 ଏବଂ ପଶ୍ଚିମବଙ୍ଗରେ 91,00,000 ଅଯୋଗ୍ୟ ଭୋଟର ବାଦ୍ ପଡ଼ିଛନ୍ତି। ଓଡ଼ିଶାକୁ ମିଶାଇ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ପରିଗଣନା ଫର୍ମ ବଣ୍ଟନ, ତଥ୍ୟ ସଂଗ୍ରହ ଆଦି ଶେଷ ହେବା ପରେ ଚିଠା ଭୋଟର ତାଲିକା ଗତକାଲି ପ୍ରକାଶ ପାଇଛି। ଏଥିରେ ପାଖାପାଖି 20,14,000 ଭୋଟର ବାଦ୍ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାରେ 3,33,99,000

0: 91,591 ଭୋଟର ଥିବାବେଳେ ଚିଠା ଭୋଟର ତାଲିକାରେ 3,13,87,034 ଜଣ ଯୋଗ୍ୟ ଭୋଟର ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ 1,60,19,176 ଜଣ ପୁରୁଷ, 1,53,65,83 ଜଣ ମହିଳା ଓ 2,775 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। 8,32,000 ମୃତ, 10,07,000 ସ୍ଥାନାନ୍ତରିତ, 1,58,000 ଏକାଧିକ ସ୍ଥାନରେ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ କେତେକ କାରଣରୁ 14,000 ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି। ଆସନ୍ତା ମାସ 4 ତାରିଖ ପର୍ଯ୍ୟନ୍ତ ଚିଠା ତାଲିକା ସମ୍ବନ୍ଧୀୟ ଦାବି ଏବଂ ଆପତ୍ତି ଅଭିଯୋଗଗୁଡ଼ିକ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମାସ 4 ତାରିଖରୁ ସେପ୍ଟେମ୍ବର 2 ତାରିଖ ମଧ୍ୟରେ ଆପତ୍ତି ଅଭିଯୋଗଗୁଡ଼ିକ ଶୁଣାଣି ସହ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ଏ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର ମାସ 6 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ସ୍ୱଚ୍ଛ ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ 10 ଜଣ ବରିଷ୍ଠ IAS ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ପାଇଁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ଏବଂ ସ୍ୱଚ୍ଛ ରଖିବା ପାଇଁ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଅଭିଯାନ ଏକ ଯୁଗାନ୍ତକାରୀ ପଦକ୍ଷେପ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗରେ ଶୁଣିଲେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
2: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେଖଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ଆଉ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ବେଲ୍କେ 300 ଅଧିକା ଖାସ୍ ଟ୍ରେନ୍ ଚଳାଚଳ ବାବଦେ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଉତ୍ତର ଓଡ଼ିଶା ଲାଗି ଆଉ ଗୋଟିଏ ନୂଆ ଟ୍ରେନ୍ର ଘୋଷଣା କଲେ ରେଳମନ୍ତ୍ରୀ। ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 494 ବିକାଶମୂଳକ ପ୍ରକଳ୍ପର ହେଲା ଶୁଭାରମ୍ଭ। ଆଉ ହୀରାକୁଦ ଜଳଭଣ୍ଡାର ନୁ ଆଇବା 9 ଛଡ଼ାଯିବା ଏ ବଛର ପହିଲା ବହେଡ୍ ପାଇଁ। ଏଥର ପୂରା ଖବର। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସୁପରିଚାଳନା ଲାଗି ହୋଇଥିବା ବୈଠକଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅଧିକାରୀ ଆଉ କର୍ମଚାରୀମାନଙ୍କ ଭିତରେ ସଠିକ୍ ତାଲମେଲ ରଖିବାର ବାବଦେ ଜୋର ଦେଇଛନ୍ତି। ପୁରୀ ଟାଉନ୍ହଲ୍ଠାରେ ହୋଇଥିବା ବୈଠକଟି ମୁଖ୍ୟମନ୍ତ୍ରୀ ନିର୍ଭୁଲ ଭାବେ ରଥଯାତ୍ରାକେ ଶେଷ କରିବା ଲାଗି ପରାମର୍ଶ ଦେଇଛନ୍। ଏ ଅବସରରେ ଶ୍ରୀ ମାଝି କହିଛନ୍, ରଥଯାତ୍ରା ସାରା ଓଡ଼ିଶା ଦେଶ ଆଉ ପୃଥିବୀର ଶ୍ରୀଜଗନ୍ନାଥଙ୍କର ଭକ୍ତମାନଙ୍କର ଲାଗି ସବୁନୁ ପବିତ୍ର ଦିନାଏ। ସୁରକ୍ଷିତ ରଥଯାତ୍ରା ଖାଲି ସରକାରୀ କର୍ତ୍ତବ୍ୟ ନୁହେଁ, ଏଇଟା ସମକର ନୈତିକ ଦାୟିତ୍ୱ ଏ। ଏ ଅବସରରେ ମୁଖ୍ୟମନ୍ତ୍ରୀ ସବୁ କାମର ଜରୁରୀ ତଦାରଖ ଉପରେ ଜୋର ଦେଇଛନ୍।
1: ସୁରକ୍ଷା ପାଇଁ 220 ପ୍ଲାଟୁନ୍ ପୁଲିସ ଫୋର୍ସ, 2 ୟୁନିଟ୍ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ସହିତ 475 ସିସିଟିଭି କ୍ୟାମେରା, 28 ଜରୁରୀକାଳୀନ ପ୍ରସ୍ଥାନ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଆବଶ୍ୟକତାକୁ ମନେ କରି କରାଯାଇଛି। ଭିଡ଼ ପରିଚାଳନା ପାଇଁ ରାପିଡ୍ ଆକ୍ସନ୍ ଫୋର୍ସ ଟାକ୍ଟିକାଲ୍ ୟୁନିଟ୍ର ନିୟୋଜନ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ କାମ କରାଯାଇଛି। ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଟ୍ରାଫିକ୍ ନିୟନ୍ତ୍ରଣ, ଗମନାଗମନ ବ୍ୟବସ୍ଥା ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି।
0: ବୈଠକଟି ରଥଯାତ୍ରା ନୀତିକାନ୍ତି ଧାଡ଼ି ସମୟ ଭିତରେ କରବାର୍, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ,

0: ଆଇନ ଶୃଙ୍ଖଳା, ରେଲ ଚଳାଚଳକୁ ନେଇକରି ଆଲୋଚନା କରାଯାଇଛି। ସୁରକ୍ଷାକୁ ନଜରଥି ରଖିକରି ସିସିଟିଭି କ୍ୟାମେରା ଲଗାଯାଇକରି କଣ୍ଟ୍ରୋଲ ରୁମ୍ ଜରିଏ ଟ୍ରାଫିକ୍ ଆଉ ଭିଡ଼ ନିୟନ୍ତ୍ରଣ କରିବାରକୁ ବ୍ୟବସ୍ଥା କରାଯାଇଛି। ଆଇବା 12 ତାରିଖ ଭିତରେ ରେଳବାଇ ଆଉ ପରିବହନ ବିଭାଗର ସବୁ କାମ ଶେଷ କରିବାରକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ତିଆରି ହୋଇଥିବା ରୂପରେଖ ରଥଯାତ୍ରା 2026 ବହିକେ ଉନ୍ମୋଚନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବେଲ୍କେ ପୁରୀକେ 300 ଅୟତ୍କା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରବା ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ସବୁଦିନ ଚାଲୁଥିବା 800 ଟ୍ରେନ୍ ସହିତ ଏହି ଅୟତ୍କା ଟ୍ରେନ୍ ଚଳାଚଳ କରବା। ପୁରୀନ 30,000 ଅୟତ୍କା ଲୋକର ଲାଗି ଅସ୍ଥାୟୀ ରହିବାର ବ୍ୟବସ୍ଥା କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍।
1: ଏଥିରେ 300 ଉର୍ଦ୍ଧ୍ୱ ସ୍ପେଶାଲ ଟ୍ରେନ୍ ଚାଲିଯିବ। ସାରେ ପାଖାପାଖି 50 ଉର୍ଦ୍ଧ୍ୱ ଷ୍ଟେସନ ସବୁ ତିଆରି ହେଉଛି। ଏବେ 97,000 crore rupees ଟୋଟାଲ ଇନ୍ଭେଷ୍ଟମେଣ୍ଟ ରେଲୱେର ହେଉଛି। କମ୍ପ୍ଲିଟ ଯାହା ରେଲୱେର ମ୍ୟାପ୍ ଅଛି ସେଟା ଚେଞ୍ଜ ହୋଇଯିବ।
0: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ରେଳ ଷ୍ଟେସନର ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ର ଚଳାଚଳର ଶୁଭାରମ୍ଭ କରିଛନ୍। ଏହି ଟ୍ରେନ୍ ପୁରୀନୁ ସୋମବାର, ଗୁରୁବାର ଆଉ ଶନିବାର ଦିନ ଚାଲ୍ବା। ସେନ୍ତା ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ କୋରାପୁଟନୁ ଚାଲ୍ବା। ଏହି ଟ୍ରେନ୍ ପୂର୍ବ, ପଶ୍ଚିମ, ଦକ୍ଷିଣ ଓଡ଼ିଶାକେ ଯୋଡ଼ବା ଆଉ ଦକ୍ଷିଣ ଆଉ ପଶ୍ଚିମ ଓଡ଼ିଶାର ଭକ୍ତ ଆଉ ଯାତ୍ରୀମାନଙ୍କର ଲାଗି ପୁରୀ ଆଉ ଭୁବନେଶ୍ୱର ଯାଆସ କରବାର ସୁବିଧା ଯୋଗାବା। ରଥଯାତ୍ରା ଆଘନୁ ଏହି ଟ୍ରେନ୍ର ଲୋକାର୍ପଣକେ ମୁଖ୍ୟମନ୍ତ୍ରୀ ଭକ୍ତମାନଙ୍କର ଲାଗି ରେଳମନ୍ତ୍ରୀଙ୍କର ଗୋଟିଏ ସୁନ୍ଦର ଉପହାର ବୋଲି କହିଥିଲେ। ଏହି ଅବସରରେ ରେଳମନ୍ତ୍ରୀ ଓଡ଼ିଶାରେ ଚାଲିଥିବା 97,000 crore ରେଲ୍ ପ୍ରକଳ୍ପ ଆଉ 68 ଷ୍ଟେସନର ଅମୃତ ଭାରତ ଯୋଜନାଟି ଆଧୁନିକୀକରଣ ବାବଦେ ସୂଚନା ଦେଇଥିଲେ। ଏହି ଅବସରରେ ଉତ୍ତର ଓଡ଼ିଶା ଲାଗି ଭିଲ୍ ଗୋଟିଏ ଖାସ୍ ଟ୍ରେନ୍ ମୁଲ୍ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ଘୋଷଣା କରିଥିଲେ। ଆଜି ଉପରବେଲା ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ସବୁଦିନିଆ ଚଳାଚଳର ବି ଶୁଭାରମ୍ଭ କରାଯାଇଛି। ଆଘନୁ ବ୍ରହ୍ମପୁର ଉଧନା ଏକ୍ସପ୍ରେସ୍ ଟ୍ରେନ୍ ହପ୍ତାକ ଥରେ ଆର୍ ତା ଋତୁରୁ 3 ଦିନ ଚାଲୁଥିଲା। ହେଲେ ଯାତ୍ରୀମାନଙ୍କର ଆବଶ୍ୟକତାକେ ନଜରଥି ରଖିକରି ରେଳବାଇ ତରଫରୁ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କେ ସବୁଦିନ ଚଲାବାର ଲାଗି ନିଷ୍ପତ୍ତି ନିଆଯାଇଛି। ବିଶିଷ୍ଟ ଜନନାୟକ ଆଉ ସ୍ୱାଧୀନତା ସଂଗ୍ରାମୀ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଆଜି 125ତମ ଜନ୍ମବାର୍ଷିକୀ ଅବସରରେ ସାରା ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ଆଜି ସକାଳ ବେଳା ଭୁବନେଶ୍ୱର ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କ ନଥିବା ତାଙ୍କର ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲ୍ୟାର୍ପଣ କରି କହିଛନ୍, ରାଷ୍ଟ୍ରର ଏକତା, ଅଖଣ୍ଡତା ଆଉ ଜାତୀୟତାବାଦ ଲାଗି ଡକ୍ଟର ମୁଖାର୍ଜୀଙ୍କର ଆଦର୍ଶ ଆଉ ଅବଦାନ ସବୁବେଳେ ପ୍ରେରଣା ଉତ୍ସ ହୋଇକରି ରହିବା। ଏହି ଅବସରରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ବିଧାୟକ ବାବୁ ସିଂ ଆଉ ଅଲଗା ନେତୃବୃନ୍ଦମାନେ ଉପସ୍ଥିତ ଥିଲେ। ବେଲବୁଡ଼େ ଜୟଦେବ ଭବନଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହଟି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ସ୍ୱାସ୍ଥ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ୱର ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ ଏ ମିଡିଆ ଏମ୍ଡିଆର୍ଏ ମେଡିକାଲ କଲେଜ ସର୍ଭେ 2026 ସାରା ଦେଶରେ 10 ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ଠାନ୍ ପାଇଛି। ଏତାର ସହିତ ଏହି ପ୍ରତିଷ୍ଠାନ ଦେଶର ଶ୍ରେଷ୍ଠ ଉନ୍ନତ ମେଡିକାଲ କଲେଜ ବର୍ଗତି ଭିଲ୍ 2 ଠାନେ ରହିଛି। 2021 ସର୍ଭେଥି ଏମ୍ସ ଭୁବନେଶ୍ୱର 25 ଜାଗାଥି ଥିବାବେଳେ 5 10 ଜାଗାକେ ପହଞ୍ଚିପାରିଛି। ଶିକ୍ଷାଗତ ଉତ୍କର୍ଷ, ଗବେଷଣା, ଭିତ୍ତିଭୂମି, ନେତୃତ୍ୱ ବିକାଶ ଆଉ ନିଯୁକ୍ତି ବାଗରେ 5 ମାପଦଣ୍ଡ ଥି ଇ ରେଙ୍କିଙ୍ଗ ଦିଆଯାଇଛି। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ ଇ ଉତ୍କର୍ଷ ନିରନ୍ତର ଚେରେଷ୍ଟାର ଫଲ ଆଏ ବୋଲି କହିଛନ୍। ଏହି ଅବସରରେ ସେ ଅଧ୍ୟାପକ, କର୍ମଚାରୀ ଆଉ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଧୁନିକ, ସହନଶୀଳ ଆଉ ନାଗରିକ ଅନୁକୂଳ ସହରାଞ୍ଚଳ ଗଠନ ଲାଗି ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ଆଜି ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ 494 ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମଟି ଆଭାସୀ ଜରିଏ ପୂରା ହୋଇଥିବା ପ୍ରକଳ୍ପମାନଙ୍କର ଉଦ୍ଘାଟନ ସହିତ ଶିଳାନ୍ୟାସ କରିଛନ୍। 37 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାନ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଅଧୀନରେ 74,87,00,000 494 ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥି 31 ପୌରାଞ୍ଚଳର 36,80,00,000 ଖର୍ଚ୍ଚଥି ତିଆରି ହୋଇଥିବା 344 ପ୍ରକଳ୍ପର ଲୋକାର୍ପଣ ହୋଇଛି। ସେନ୍ତା 19 ପୌରାଞ୍ଚଳର 37,09,00,000 ଖର୍ଚ୍ଚଥି ତିଆରି ହେବାକୁ ଥିବା 150 ନୂଆ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ପ୍ରକଳ୍ପମାନଙ୍କର ଭିତରେ ରାସ୍ତା, ପାନ୍ କାର୍ଡ଼ଭାର ବ୍ୟବସ୍ଥା, ଗୋଷ୍ଠୀଗତ ଭିତ୍ତିଭୂମି ଆଉ ଅଲଗା ଜନସେବା ସାମିଲ ରହିଛି। ରାଜ୍ୟର ସରକାରୀ ଆଉ ଅନୁଦାନପ୍ରାପ୍ତ ବିଦ୍ୟାଳୟର 3-8 ଶ୍ରେଣୀ ତକ ଛାତ୍ରଛାତ୍ରୀମାନଙ୍କୁ ବଛରକ 4 ପରୀକ୍ଷା ଦେବାକେ ପଡ଼ବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏପ୍ରିଲ୍ରୁ ସେପ୍ଟେମ୍ବର ମାସ ଭିତରେ 2 ଆଉ ଅକ୍ଟୋବର

ଅକ୍ଟୋବରନୁ ମାର୍ଚ୍ଚ ମାସ ଭିତରେ ଆଉ ଦୁଇଟା ପରୀକ୍ଷା ଦେବାରକେ ପଡ଼୍ବା। ଗୋଟିଏ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ଦୁଇଟା ଲେଖା ମୂଲ୍ୟାୟନ ଆଉ ଆସେସମେଣ୍ଟ ସମାପ୍ତି ସୂଚକ ମୂଲ୍ୟାୟନ ଦେବାରକେ ପଡ଼୍ବା ବୋଲି ବିଭାଗ ତରଫରୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଚିଠା ତାଲିକା ବାହାରିଛି। ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀଠି 2,06,025 ଜଣ ମତଦାତା ରହିଥିବା ବେଳେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀଠି 2,47,536 ଜଣ ମତଦାତା ରହିଛନ୍ ବୋଲି ଜଣାପଡ଼ିଛି। ଉପରମୁଡ଼େ ଜବର ବର୍ଷା ହେବାନୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ବାରକେ ଲାଗିଛି। ଏତାକେ ନଜରଥି ରଖିକରି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ଆଇବା 9 ତାରିଖ ଇ ବଛର ପହିଲା ବଏଡ୍ ପାଣି ଛଡ଼ାଯିବାରକେ ନିଷ୍ପତ୍ତି ନିଆଯାଇଛି। ସେଦିନ ସକାଳର 11 ବଜେ ପୂଜାଉତରୁ ଜଳଭଣ୍ଡାରନୁ ବଏଡ୍ ପାଣି ଛଡ଼ାଯିବା। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୋଲିବାର ବେଲ୍କେ ମହାନଦୀ ଭିତରକେ ଯେନ୍ତା କେହି ନାଇଁ ଯିବେ ସେଥିର୍ଲାଗି ସତର୍କ କରାଯାଇଛି। ଜଳଭଣ୍ଡାରର ଜଳସ୍ତର ବଢ଼ିକରି 603.89 ଫୁଟ୍ତି ପହଞ୍ଚିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବା ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣ୍ଡିନ ହୋଇଥିବା ଲଘୁଚାପ ଅବପତ୍ତି ବଦଳିବା ସହିତ ପଶ୍ଚିମ ଉତ୍ତର ପଶ୍ଚିମ ଦିଗ୍କେ ଯାଇକରି ସ୍ଥଳଭାଗ ପାର କରିଛି। ବାଲେଶ୍ୱର ପାଶେ ଉତ୍ତର ଉପକୂଳ ଓଡ଼ିଶା ପାର କରିଥିବାର ଜଣାପଡ଼ିଛି। ଆଇବା 24 ଘଣ୍ଟା ଭିତରେ ଏହି ଅବପାତ ଉତ୍ତର ଓଡ଼ିଶା ଆଉ ତାକେ ଲାଗି କରିଥିବା ଦକ୍ଷିଣ ଝାଡ଼ଖଣ୍ଡ ଆଉ ଉତ୍ତର ଛତିଶଗଡ଼ ଦେଇକରି ଯିବା ବୋଲି ଅନୁମାନ କରାଯାଇଛି। ଏତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଜି ସମ୍ବଲପୁର ବରଗଡ଼ ସୁବର୍ଣ୍ଣପୁର ନୂଆପଡ଼ା ବଲାଙ୍ଗୀର ବୌଦ୍ଧ ଅନୁଗୁଳ ଆଉ କନ୍ଧମାଳ ଜିଲ୍ଲାନ ଅତି ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଗଲା 24 ଘଣ୍ଟା ଭିତରେ ସୋନପୁରଠାରେ ସବୁ ନଏତକା 328.4 ମିଲିମିଟର ବର୍ଷା ରେକର୍ଡ କରାଇଥିବା ବେଳେ ସମ୍ବଲପୁର ମହାନଗର ନିଗମ ଇଲାକାନ 220 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବୌଦ୍ଧ ଜିଲ୍ଲାନ ଲଗାତାର ବର୍ଷା ଲାଗି ହରଭଙ୍ଗା ବ୍ଲକ ଗୁଣ୍ଡ୍ରିବିଡ଼ା ଗାଁନ ବଏଡ୍ ସ୍ଥିତି ଦେଖିବାରକେ ମିଳିଛି। ମହାନଦୀ ତେଲ ସାଲୁଙ୍କି ଆଉ ବାଗ ନଦୀର ଜଳସ୍ତର ବଢ଼ବାରକେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲାର ଜବର ବର୍ଷା ହୋଇଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ମହାନଦୀ ଅଙ୍ଗ ତେଲ ସୁକ୍ତେଲ ନଦୀର ଜଳସ୍ତର ବଢ଼ିଛି। ଖାସକରି ବୀରମହାରାଜପୁର ଉପଖଣ୍ଡର ଭୂତିଆପାଲିଠାରେ ରାସ୍ତା ଉପରେ ପାଣି ଯାଉଛି। ଏଥିଲାଗି ଭିନ୍ ଭିନ୍ ଜାଗାନ ଯିବାର ଆସବାର ପ୍ରଭାବିତ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପରିଚାଳନା ଆଉ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ରଥଯାତ୍ରା ବେଲ୍କେ 300 ଅୟତ୍କା ଖାସ୍ ଟ୍ରେନ୍ ଚଳାଚଳ ବାବଦେ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ହେଲା ଶୁଭାରମ୍ଭ। ଉତ୍ତର ଓଡ଼ିଶା ଲାଗି ଆଉ ଗୋଟିଏ ନୂଆ ଟ୍ରେନ୍ର ଘୋଷଣା କଲେ ରେଳମନ୍ତ୍ରୀ। ସାରା ରାଜ୍ୟ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନତି 494 ବିକାଶମୂଳକ ପ୍ରକଳ୍ପର ହେଲା ଶୁଭାରମ୍ଭ। ଆଉ ହୀରାକୁଦ ଜଳଭଣ୍ଡାରନୁ ଆଇବା 9 ତାରିଖ ଛଡ଼ାଯିବା ଏ ବଛର ପହିଲା ବଏଡ୍ ପାଣି। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

ପ୍ରକାର ଶିକ୍ଷାର୍ଥୀ ଏଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥାର ଲାଭ ନେଇପାରିବେ। ଭାରତରେ ବର୍ତ୍ତମାନ ପ୍ରାୟ 100 କୋଟି ଇଣ୍ଟରନେଟ୍ ବ୍ୟବହାରକାରୀ ରହିଛନ୍ତି। ନୂତନ ଶିକ୍ଷାନୀତି ଅନୁଯାୟୀ ଉନ୍ନତମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀ ଗୋଏଲ ଡିଜିଟାଲ ମାଧ୍ୟମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାର ରୂପାନ୍ତରୀକରଣ ଦିଗରେ ବୈଷୟିକ ଜ୍ଞାନକୌଶଳ ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, COVID-19 ମହାମାରୀ ଶିକ୍ଷା ଓ ବୈଷୟିକ ଜ୍ଞାନକୌଶଳ ମଧ୍ୟରେ ସଂଯୋଗ ସ୍ଥାପନ କରିଛି। ବର୍ତ୍ତମାନର ଡିଜିଟାଲ ବିଶ୍ୱରେ ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଦିଗରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳର ଉପଯୋଗ ଅପରିହାର୍ଯ୍ୟ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ପୁରୀ ରେଳ ଷ୍ଟେସନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଆଜି ଶୁଭାରମ୍ଭ ହୋଇଥିବା ଏହି ଟ୍ରେନ୍ ଓଡ଼ିଶାର ଅନେକ ଜିଲ୍ଲାକୁ ପୁରୀ ସହ ସଂଯୋଗ କରିପାରିବ। 2028 ମଧ୍ୟରେ ଓଡ଼ିଶାରେ 1,00,000 କୋଟି ଟଙ୍କା ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି 2024 ସରକାର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନୁଯାୟୀ ଗତ 2 ବର୍ଷରେ 97,000 କୋଟି ଟଙ୍କା ବିନିଯୋଗ କରାଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଏହାଛଡ଼ା ଆଜି ବ୍ରହ୍ମପୁର ରେଳ ଷ୍ଟେସନଠାରେ ମଧ୍ୟ ଶ୍ରୀ ବୈଷ୍ଣବ ଓ ଶ୍ରୀ ମାଝୀ ମିଳିତ ଭାବେ ବ୍ରହ୍ମପୁର ଉଧନା ଅମୃତ ଭାରତ ଏକ୍ସପ୍ରେସ୍ର ନିୟମିତ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଜାତୀୟ ରାଜପଥ ଗମନାଗମନ ପରିଚାଳନା ଲିମିଟେଡ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ଦେଶବ୍ୟାପୀ ଥିବା ବହୁବିଧ ଲଜିଷ୍ଟିକ୍ସ ପାର୍କ, ରୋପୱେ ଏବଂ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀ ସମୀକ୍ଷା କରିଛନ୍ତି। ଏକ ଭବିଷ୍ୟତ ଉପଯୋଗୀ ତଥା ସମନ୍ୱିତ ପରିବହନ ଇକୋସିଷ୍ଟମ ଗଠନ କରିବା ଦିଗରେ ଏହି ରୂପାନ୍ତରୀକରଣ ପଦକ୍ଷେପଗୁଡ଼ିକର ରଣନୈତିକ ଗୁରୁତ୍ୱ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଦେଶବ୍ୟାପୀ ବହୁବିଧ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବା ସହିତ ନୂତନ ଅର୍ଥନୈତିକ ସୁଯୋଗ ସୃଷ୍ଟି କରିବ। ଏତଦ୍ବ୍ୟତୀତ ଏକ ସନ୍ତୁଳିତ ଆଞ୍ଚଳିକ ବିକାଶ ଏବଂ ଭାରତର ସାମଗ୍ରିକ ଲଜିଷ୍ଟିକ୍ସ କ୍ଷେତ୍ରକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ। ତେବେ ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ଲାଗି ଶ୍ରୀ ଗଡ଼କରୀ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିକାର ବିଷୟବସ୍ତୁ ରହିଛି, ଡିଜିଟାଲ ଭାରତ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ନାଗରିକଙ୍କର ସଶକ୍ତିକରଣ। ଏଥିରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ ଏବଂ ପୂର୍ବତନ ଜାତୀୟ ସାଇବର ସୁରକ୍ଷା ସଂଯୋଜକ ଡକ୍ଟର ଗୁଲସନ ରାୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବେ। ଏଥିପାଇଁ ଶ୍ରୋତାମାନଙ୍କୁ 0111-7117-211-7, 233-1444, 233-10481 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଲାଗି ଅନୁଷ୍ଠିତ 17 ଜାତୀୟ ଯୁବ ସଂସଦ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ କାଶ୍ମୀର ବିଶ୍ୱବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ସମାରୋହରେ ଯୋଗଦେଇ କୃତି ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ତଥା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ। ନିରନ୍ତର ସଚେତନତା କାର୍ଯ୍ୟକ୍ରମ ଓ ସଠିକ୍ ସମୟରେ ଅଭିଯୋଗଗୁଡ଼ିକର ସମାଧାନ କରିବାର ପ୍ରକ୍ରିୟା ମାଧ୍ୟମରେ ଦେଶବ୍ୟାପୀ ଶ୍ରମିକ କଲ୍ୟାଣ ବ୍ୟବସ୍ଥାକୁ ମୁଖ୍ୟ ଶ୍ରମ ଆୟୁକ୍ତ କେନ୍ଦ୍ରୀୟ ସଂଗଠନ ସଶକ୍ତ କରିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜବଲପୁର, ଭୁବନେଶ୍ୱର, ରାୟପୁର ଓ କାନପୁର ସମେତ ଦେଶର ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କର ଅଧିକାରକୁ ଶ୍ରମ ନିୟମ ଅନୁଯାୟୀ ସୁରକ୍ଷିତ ରଖିବା ଦିଗରେ ସଂଗଠନ ନିଜର ପ୍ରତିବଦ୍ଧତା ଜାହିର କରିଛି। ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ ଅଫ୍ 16ରେ ଆଜିକାର ମ୍ୟାଚ୍ରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବ। ଆଜି ରାତିରେ ଏହି ମ୍ୟାଚ୍ ଆମେରିକାର ଆର୍ଲିଂଟନ୍ଠାରେ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଆସନ୍ତାକାଲି ସକାଳେ ଅନୁଷ୍ଠିତ ହେବାକୁ ଥିବା ଅନ୍ୟ ଏକ ମ୍ୟାଚ୍ରେ ଯୁକ୍ତରାଷ୍ଟ୍ର ଆମେରିକା ଓ

0: ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଇତିମଧ୍ୟରେ ଇଂଲଣ୍ଡ, ନରୱେ, ମୋରକୋ ଓ ଫ୍ରାନ୍ସ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତ୍ରିରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆଜି ଇଣ୍ଡୋନେସିଆରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଛଅଟି ଦେଶର ରାଷ୍ଟ୍ରଦୂତ ଆଜି ନିଜ ନିଜ ପରିଚୟପତ୍ର ପ୍ରଦାନ କଲେ ରାଷ୍ଟ୍ରପତିଙ୍କୁ। ରେଳବାଇ କ୍ଷେତ୍ରରେ ସମଗ୍ର ଦେଶକୁ ଯୋଡ଼ିବା ଲାଗି ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ, କହିଲେ ରେଳମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ରାଉଣ୍ଡ 16ରେ ଆଜି ରାତିରେ ପର୍ତ୍ତୁଗାଲ ସ୍ପେନ୍କୁ ଭେଟିବାକୁ ଥିବାବେଳେ ଆସନ୍ତାକାଲି ଆମେରିକା ଓ ବେଲଜିୟମ୍ ଭିତରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ଆସନ୍ତା ଖରିଫ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ଚାଷୀମାନଙ୍କ ସହ ଆଲୋଚନା କରି ଧାନ ନର୍ସରୀ ଓ ରୁଆ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଏଲ୍ ନିନୋ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ଆପଦକାଳୀନ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପ୍ରସ୍ତାବିତ ଆଦର୍ଶ ଫାର୍ମ ପାଇଁ ଚିହ୍ନଟ ଜମି ପରିଦର୍ଶନ କରି ସେ କହିଛନ୍ତି
3: କେନ୍ଦୁଝରରେ ଯୋଉ କୃଷି ବିଭାଗର ଜାଗାଟା ଅଛି ସେଟାକୁ ଜିଲ୍ଲା ପ୍ରଶାସନ ଅନ୍ୟ କାର୍ଯ୍ୟ ପାଇଁ ସେମାନେ ଚାହୁଁଛନ୍ତି ସେଟାକୁ ନେବା ପାଇଁ ତାର ଅଲ୍ଟରନେଟିଭ ଜାଗା ଆମକୁ ଯୋଗାଇ ଦେବା ପାଇଁ ଆମେ ଆଲୋଚନା କରିଥିଲୁ। ଯୋଉ ପର୍ପସ୍ ପାଇଁ ସେ ଚାହୁଁଛନ୍ତି ହାଇୱେଟା ସେ ମଝିରୁ ଆସିବ କିମ୍ବା ହାଉସିଂ କଲୋନି ହେବ କଲେକ୍ଟ୍ରେଟ ଅଫିସ ପାଇଁ ଏସ୍ପି ଅଫିସ ପାଇଁ ଆମେ ଦେବା ପାଇଁ ପ୍ରସ୍ତୁତ ହେଇଛୁ। ଜମି ବଦଳରେ ଜମି କୃଷି ବିଭାଗକୁ ମିଳିବା ଦରକାର ଏବଂ ସେ ନେଇକରି ଆମକୁ ଯେଉଁ ଜାଗା ଦେଖେଇଛନ୍ତି ସେ ଜାଗାର ସଏଲ୍ ଟେଷ୍ଟିଂ କରିଲା ପରେ ଆମକୁ ସେ ହସ୍ତାନ୍ତର କରିବେ ଏବଂ ସେଠି ଆମର ଇନଫ୍ରାଷ୍ଟ୍ରକ୍ଚର ଯାହା ବଢ଼େଇବା ଦରକାର ତାକୁ ଆଗାମୀ ଦିନରେ ଆମେ କରିବୁ।
2: ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ରାଇକଳା ସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ପରିଗଣନା ଫର୍ମ ପୂରଣ କରିଥିଲେ। ବୁଥସ୍ତରୀୟ ଅଧିକାରୀଙ୍କଠାରୁ ସେ ଫର୍ମ ଗ୍ରହଣ କରିବା ବେଳେ ଜିଲ୍ଲାପାଳ ବିଶାଲ ସିଂ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲାର 182,000 ଅଧିକ ଚାଷୀଙ୍କ ଖାତାକୁ ପ୍ରାୟ 36,47,00,000 ଟଙ୍କା ଜମା ହୋଇଥିବାର ସୂଚନା ମିଳିଛି। ବନ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲାର ହାଟଡିହି ଓ ଘସିପୁରା ବ୍ଲକର ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଉଦ୍ଧାରକାରୀ ଦଳ ବନ୍ୟା ପୂର୍ବ ଓ ପରବର୍ତ୍ତୀ ସମୟରେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରିଥିଲେ। ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ଫୁଲ କଅଁଳେଇ ନୋଡାଲ ବିଦ୍ୟାଳୟ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ପୁରସ୍କାର ପାଇଁ ଦେଶବ୍ୟାପୀ ମନୋନୀତ ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି। ବିଦ୍ୟାଳୟଟି 95.2% ନମ୍ବର ହାସଲ କରି ଓଡ଼ିଶାରେ ପଞ୍ଚମ ଓ ସର୍ବଭାରତୀୟ ସ୍ତରରେ ଦଶମ ସ୍ଥାନ ଅଧିକାର କରିଛି। ଏହି ସଫଳତାକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବାରର ସାମୂହିକ ପ୍ରୟାସର ଫଳ ବୋଲି କହିଛନ୍ତି। କେନ୍ଦୁଝରରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ରକ୍ତକେନ୍ଦ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ରକ୍ତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହ ରକ୍ତଦାତା ଶିବିର ଆୟୋଜକ ଓ ପୃଷ୍ଠପୋଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ସଚେତନତା ରଥର ଶୁଭାରମ୍ଭ ମଧ୍ୟ ହୋଇଯାଇଛି। କେନ୍ଦୁଝରରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତା ଉପରେ

0: ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନୁଯାୟୀ ପୂର୍ବରୁ କେନ୍ଦ୍ର ସରକାରଙ୍କ 5 କିଲୋଗ୍ରାମ ଚାଉଳ ସହ ଏବେ ରାଜ୍ୟ ସରକାର ଅତିରିକ୍ତ 5 କିଲୋଗ୍ରାମ ଚାଉଳ ପ୍ରଦାନ କରିବେ, ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ମାସକୁ ମୋଟ 10 କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। କେନ୍ଦୁଝର ଜିଲ୍ଲାର ପ୍ରାୟ 15 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ଭବାନୀପାଟଣା, ସମୟ 7:30। ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସତ୍ କଥା ତଥା ଯେନ୍ତା ତୁଇ ସମୁଦ୍ର ଭିତରେ ଥିବୁ ଆର୍ ପିଇବାର ପାଣି ଟିକେ ତୋତେ ନେଇ ମିଲେ, ହେନ୍ତା ଚାରିକୁତି ପାନ୍ ଥିବା ଆରୁ ବ୍ୟବହାର ଯୋଗ୍ୟ ପାନ୍ ପୁଣି ଟିକେ ନେଇ ମିଲେ।
1: ସେଥିଲାଗି ରେ ବାବୁ ମୁଇଁ କହିବା କଥା, ଇ ଦିନିଆ କାଁ କରବୁ, ପାନ୍ ଯେନ୍ ଠାନୁ ପୁଣି ଆନ୍, ନଲଚୁଆର ପାନ୍ ହଉ କି ବନ୍ଦର ପାନ୍ ପୁଣି ହଉ କି ଆମର ନଏଦର ପାନ୍ ପୁଣି ହଉ କି ଯେନ୍ ଠାନର ପାନ୍ ହଉ, ହେଲା ସେ ପାନ୍ କେ ଆମେ ଆନିକରି ଗରମ କରିକରି ଶୀତଳା କରିକରି ପିଇବା କଥା।
0: ଦାଦା ଇନେ ତ ଛାନବାର କଥା ତୁଇ ନିକ କହିଲୁ,
1: ହଏ ହଁ ତୁଇ ଖଣେ ସୁର ପକେଇ ଦେଲୁ ଛାନବାର କଥା, ହେଲା ତାର ସାଙ୍ଗେ ସାଙ୍ଗେ ଏବେ ଆମ ସ୍ୱାସ୍ଥ୍ୟ ବିଭାଗ ତରଫରୁ ହେଲୋଜିନ ବଟିକା ମାନେ ମିଳୁଛି।
0: ସତେ କି ଯୋଉଟା
1: ହଏ
0: ହଏ ଜଣକି କେତେ ଲେଖା ଦଉଛ
1: ହେଟା ଖଣେ ପଚାରିବାକୁ ପଡ଼ବା। ସେଟା ଯଦି ଗୋଟେ ଗରିଆ ପାଏନ୍ତି କି ଗୋଟେ ବାଲ୍ଟି ପାଏନ୍ତି କି ଗୋଟେ ଭଣା ପାଏନ୍ତି ଗୋଟେ ବଟିକା ପକେଇ ଦେଲେ ସେଟା ସାଫ ହେଇଯାଏ।
0: ଆଚ୍ଛା ଦାଦା ମୁଇଁ କେଁ ବୋଲୁଥିଲି କି, ଗରିଆ ଚିକି ବାଲ୍ଟି ଟି ପକେଇବାର ଅପେକ୍ଷା ଏକା ମାରେ ଯଦି ମୁଇଁ ମୋର ଚୁଆଁତି ପକେଇ ଦେବି ବୋଲେ,
1: ଯଦି ଚୁଆଁତି ଟି ପକେଇବା ଲାଗି ଚାହୁଁଛୁ ବେଲେ ସେଟା ଇ ବଟିକା ପକେଇଲେ ନେଇ କାମ ଦିଏ, ତୁଇ ସେଟା ବ୍ଲିଚିଂ ପାଉଡର ପକେଇବାକୁ
0: ପଡ଼ବ।
1: ବ୍ଲିଚିଂ ପାଉଡର ପକେଇ ଦେଲେ ପାଣିଟା ସଫା ହେଇଯାଏସି, ମାତ୍ର ଆମର ଘରର ମା ଭନ ମାନେ ଖଣେ ଗନ୍ଧୁଛେ ବୋଲି ବ୍ୟବହାର ନେଇ କରନ, ମାତ୍ର ସେ ପାନ୍ ପିଇଲେ ଆମର ଗାଗର ମୁଣ୍ଡ ନେଇ ନସେ ନା।
0: ଦାଦା ମୁଇଁ ପୁଣି ଶୁଣିଛେ ବୋଲୁ ଏନ୍ତା ବ୍ଲିଚିଂ ପାଉଡର ବୋଲୁ ପକାବୁ ବୋଇଲେ ସେ ପାନ୍ ଥି ଯେ ଜୀବାଣୁ ମାନେ ଥିସନ୍ ପରେ ହେ ଜୀବାଣୁ ମାନେ ମରି ମୁରା ଯାଏସନ।
1: ହଏ ରେ ବାବୁ, ହେଟା ତ ସେ ଜୀବାଣୁ ମାରବା ଲାଗି ବ୍ଲିଚିଂ ପାଉଡର।
0: ହଁ
1: ତ ଆମେ ସବକେ ଅନୁରୋଧ କରମା, ଯେନ୍ ମାନେ ବର୍ଷା ଦିନେ ପାନ୍ ବ୍ୟବହାର କରୁଛନ୍ ସେମାନେ ଫୁଟେଇ କରି ପାନ୍ କେ ଗରମ କରିକରି ଶୀତଳା କରିକରି ଛାନିକରି ପିଇବା କଥା, ଆର୍ ଆମର ଯେନ୍ ଚୁଆଁ ବ୍ୟବହାର କରୁଛୁ କି ଯେନ୍ ବ୍ୟବହାର କରୁଛୁ ବ୍ଲିଚିଂ ପାଉଡର ପକେଇକରି ବ୍ୟବହାର କରବା କଥା।
0: ଦାଦା ଏଟା ତ ବଢିଆ କଥା ଗୋଟେ କହିଲୁ, ଆମର କାର୍ଯ୍ୟକ୍ରମ କେ ଯେନ୍ ଚାଷୀ ଦାଦା ମା ଭଇନା ଶ୍ରୋତା ବନ୍ଧୁ ଶୁଣୁଛନ୍ ସେମାନେ ପୁଣି ଜଗି ରଖିକରି ଚଲବେ, ଆରୁ ଭଲ କରି ଯଦି ସଫା ପାନ୍ ଟିକେ ବ୍ୟବହାର କରବେ ବୋଲେ ତାଙ୍କର ସ୍ୱାସ୍ଥ୍ୟ ପୁଣି ମନେ ରହିବା ବୋଲିକରି ଆମେ ଆଶା କରମା।
1: ବନେ କଥା କହିଲୁ ବାବୁ, ସବୁ କଥା ବୁଝିପାରିଲୁ, ମାତ୍ର କାଁ କରିବୁ ରେ ବାବୁ, ଇ ବୁଝିଲା ଭିତରେ ଆମର ଶିଳ୍ପୀ ମାନେ ଆର୍ ତାଙ୍କର ଦଲବଲ ଖେଟିଲେ।
0: ଆଚ୍ଛା
1: ଶିଳ୍ପୀ କିଏ ଜାଣିଛୁ କି
0: ନାଇଁ? ତୁ
1: ଶିଳ୍ପୀ ହଉଛନ୍ ପ୍ରେମାନନ୍ଦ ବଞ୍ଚର ଆର୍ ତାଙ୍କର ଦଲବଲ।
0: ଆଚ୍ଛା
1: ହେଲା, ତ ଅନୁରୋଧ କରୁ
0: ଶୁନମା ବୋଲୁଛୁ ତ ଗାନା।
1: ହଁ।

0: ପିଆଜ ଟାଇମ୍ରେ ପିଆଜର ମଣ୍ଡି ଯଦି ସରକାର ଖୋଲିକ ତାଙ୍କର ସ୍ପେଶାଲ ଷ୍ଟୋରେଜ ବା ଗୋଦାମ ମାଧ୍ୟମରେ ରଖୁ ତ ଆମେ 3 ଟଙ୍କାରେ ବିକିବା ଜାଗାରେ ଅତି କମ୍ ନେବି ତାର ମାନେ ଆମେ 10 ଟଙ୍କା ପାଇପାରୁଛୁ ଆଜ୍ଞା, ଯଦ୍ୱାରା କି ଆମର ଏକା ଲସ୍ ହେଉଛି, 3 ଟଙ୍କାରେ ଆମେ ବିକି ଦେଉଛୁ, ଆମେ ରଖବାର ବ୍ୟବସ୍ଥା ଘରେ ନାହିଁ, ତ ସେ ମାଧ୍ୟମରେ କୁଇ ପଚିଯିବା ବୋଲିକରି ଆମେ ଆଜ୍ଞା 3 ଟଙ୍କାରେ ବି ବିକି ଦେବାକୁ ପଡ଼ୁଛି।
1: ତ ଆଜ୍ଞା ସରକାର ତ ଆମର ଚାଷୀ ଭାଇଙ୍କ ଲାଗି ଗୋଟେ କୃଷି ବିଭାଗ କରିଛନ୍, ତ କୃଷି ବିଭାଗର କର୍ମଚାରୀ ମାନେ ଯାଇକରି କିଛି ଆପଣଙ୍କୁ ଶିଖଉଛନ୍ କେ?
0: ହଁ ଆଜ୍ଞା ଶିଖଉଛନ୍, ଏମାନେ ଯାଇକରି ଲାଇନ୍ ସୋଇଂ ତାପରେ ମାନେ ମଞ୍ଜି ରୋଇବା ଯନ୍ତ୍ର ଇତ୍ୟାଦି ସବୁ ଧରିକରି ଯାଇକରି ମାନେ ପ୍ରଦର୍ଶନ କରୁଛନ୍, ଦେଖୁଛନ୍, ଲୋକେ ବୁଝଉଛନ୍, ତାଙ୍କର ମାଧ୍ୟମରେ ଚାଷ ଯେନ୍ ମାନେ କରୁଛନ୍ ଉପକୃତ ହେଉଛନ୍, ଆଉ ଯେନ୍ ମାନେ ଗତାନୁଗତିକ ମାନେ ପରିସ୍ଥିତିରେ ଚାଷ କରୁଛନ୍, ପୂର୍ବ ଭଳିଆ ଚାଷ କରୁଛନ୍, ସେମାନେ ଟିକେ ଖର୍ଚ୍ଚାନ୍ତ ବି ହେଉଛନ୍ ଆର ଆଦାୟ ବି ସେମାନଙ୍କର କମୁଛି।
1: ଆଚ୍ଛା ଆଜ୍ଞା, ଆପଣ ଯେନ୍ କଥା କହିଲେ ଯନ୍ତ୍ରପାତି କଥା, ସରକାର ତ ଆମର ଚାଷୀ ଭାଇମାନଙ୍କ ଲାଗି ସବସିଡି ଦରରେ ମାନେ ରିହାତି ଦରରେ ଯନ୍ତ୍ରପାତି ଯୋଗାଇ ଦେଉଛନ୍, ତ ଆପଣ ସେନ୍ତା କିଛି ସେନ୍ତା ସୁବିଧା ପାଇଛନ୍ କେ?
0: ହଁ ଆଜ୍ଞା, ସବୁ ଜିନିଷ ମିଳିପାରୁଛେ, ୱିଡର୍ ପାଉଛୁ, ସ୍ପ୍ରେୟର ପାଉଛୁ, ମେଡିସିନ ବି ମିଳୁଛେ କି ଆମର ମେଡିସିନ ବିକ୍ରୟ କେନ୍ଦ୍ରରେ, ଯେତିକି ମାନେ ଫାସିଲିଟି ଆସୁଛି ଗଭର୍ଣ୍ଣମେଣ୍ଟର ପାଇପାରୁଛୁ ଆଜ୍ଞା।
1: ତ ଯା ହଉ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆପଣ ଅନୁଭୂତି ବିଷୟରେ କହିଲେ, ସୁନ୍ଦର ସୁନ୍ଦର କଥା କହିଲେ, ଆପଣ କେନ୍ତା ଚାଷ କରୁଛନ୍, ଚାଷରେ କାଣା ସୁବିଧା ପାଉଛନ୍, କାଣା ଅସୁବିଧା ପାଉଛନ୍।

0: ଦେଖୁଛନ୍ ଇମାନେ ଯାଇକରି ଲାଇନ୍ ସୋଇଂ ତାପରେ ମାନେ ମଞ୍ଜି ରୋଇବା ଯନ୍ତ୍ର ଇତ୍ୟାଦି ସବୁ ଧରିକରି ଯାଇକରି ମାନେ ପ୍ରଦର୍ଶନ କରୁଛନ୍, ଦେଖୁଛନ୍, ଲୋକେ ବୁଝୁଛନ୍, ତାଙ୍କର ମାଧ୍ୟମରେ ଚାଷ ଯେନ୍ ମାନେ କରୁଛନ୍ ଉପକୃତ ହେଉଛନ୍, ଆଉ ଯେନ୍ ମାନେ ଗତାନୁଗତିକ ମାନେ ପରିସ୍ଥିତିରେ ଚାଷ କରୁଛନ୍, ପୂର୍ବ ଭଳିଆ ଚାଷ କରୁଛନ୍, ସେମାନେ ଟିକେ ଖର୍ଚ୍ଚାନ୍ତ ବି ହେଉଛନ୍ ଆର୍ ଆଦାୟ ବି ସେମାନଙ୍କର କମୁଛି।
1: ଆଚ୍ଛା ଆଜ୍ଞା, ଆପଣ ଯେନ୍ କଥା କହିଲେ ଯନ୍ତ୍ରପାତି କଥା, ସରକାର ତ ଆମର ଚାଷୀ ଭାଇମାନଙ୍କ ଲାଗି ସବସିଡି ଦରରେ ମାନେ ରିହାତି ଦରରେ ଯନ୍ତ୍ରପାତି ଯୋଗାଇ ଦେଉଛନ୍, ତ ଆପଣ ସେନ୍ତା କିଛି ସେନ୍ତା ସୁବିଧା ପାଇଛନ୍ କେ?
0: ହଁ ଆଜ୍ଞା, ସବୁ ଜିନିଷ ମିଳିପାରୁଛେ, ୱିଡର୍ ପାଉଛୁଁ, ସ୍ପ୍ରେୟର୍ ପାଉଛୁଁ, ମେଡିସିନ୍ ବି ମିଳୁଛେ କି ଆମର ମେଡିସିନ୍ ବିକ୍ରୟ କେନ୍ଦ୍ରରେ, ଯେତିକି ମାନେ ଫେସିଲିଟି ଆସୁଛି ଗଭର୍ଣ୍ଣମେଣ୍ଟର ପାଇପାରୁଛୁ ଆଜ୍ଞା।
1: ତ ଯା ହଉ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ, ଆପଣ ଅନୁଭୂତି ବିଷୟରେ କହିଲେ, ସୁନ୍ଦର ସୁନ୍ଦର କଥା କହିଲେ, ଆପଣ କେନ୍ତା ଚାଷ କରୁଛନ୍, ଚାଷରେ କାଣା ସୁବିଧା ପାଉଛନ୍, କାଣା ଅସୁବିଧା ପାଉଛନ୍ ସେ ବିଷୟରେ କହିଲେ, ସେଥିଲାଗି ଆପଣଙ୍କ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ ଆର୍ ଜୁହାର ଆଜ୍ଞା।
0: ଆଜ୍ଞା ଜୁହାର
2: ଦାଦା, ଶୁଣିଲି ବଢିଆ ଲାଗ୍ଲା। ଦାଦା ଆମର ଅଣ୍ଟା ଭିଡ଼ି କରି ଚାଷ କାମ କରୁଛନ୍, ତ କାର୍ଯ୍ୟକ୍ରମ କେ ଯେନ୍ ଶ୍ରୋତା ବନ୍ଧୁ ମାନେ ଶୁଣୁଛନ୍, ଆମର ଦାଦା ଭଳିଆ ଚାଷବାସ କରବେ
3: ଯେ ବାବୁ।
2: ହଁ
3: ବଡ଼ା ବେଲ ହେଲା ନା।
2: ହଁ
3: ଆମର ବୈଠକ କେ ବିଶେଷଜ୍ଞ ଆଜ୍ଞା ଗୋଟେ କେଟଲେ
2: ନା। ହଁ
3: ମୁଇଁ କଥାବାର୍ତ୍ତା କରୁଛେ, ତୁଇ ଶୁନ।
2: ହଁ
3: ଆମର କଲାହାଣ୍ଡିଆ ନୂଆପଡ଼ା ଅଞ୍ଚଳର ଚାଷୀ ଭାଇମାନେ ବଡ଼ ଭାଗ ଧାନ ଚାଷ କରସନ୍। ହେଲେ ଆମର ଚାଷୀ ଭାଇମାନେ ଆମର ଏ ଧାନ ଫସଲରେ କେନ୍ କିସମର ଚାଷ କଲେ ଭଲ ହେବା, କେନ୍ତା ମେଟ୍ନେ କେନ୍ତା ଖାଦ୍ୟ ସାର ପରିଚାଳନା କଲେ ଭଲ ହେବା, ସେ ବିଷୟରେ ଅଧିକା ଜାଣବାର ଦରକାର। ତ ଆଜି ଆମର ବୈଠକକେ ସେ ବିଷୟରେ କହିବାର ଲାଗି ଡକ୍ଟର ଅଂଶୁମାନ ନାୟକ ଆଜ୍ଞା ଆସିଛନ୍। ଆଜ୍ଞା ଅଛନ୍ କନିଷ୍ଠ ବୈଜ୍ଞାନିକ, ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ରରୁ ଆସିଛନ୍, ଆଜ୍ଞା ସେନେ କାମ କରୁଛନ୍। ତ ଆଜ୍ଞାକେ ପଚାରମା ଯେ ଧାନ ଫସଲରେ କିସମ ଓ ମୃତ୍ତିକା ପରୀକ୍ଷା ଅନୁଯାୟୀ ଖାଦ୍ୟ ସାର ପରିଚାଳନା। ନାୟକ ଆଜ୍ଞା ଜୁହାର।
4: ଜୁହାର ଆଜ୍ଞା, ଜୁହାର
3: ଆଜ୍ଞା। ପ୍ରଥମ କରି କହନ୍, ଅଧିକ ଅମଳ ହେବା ଲାଗି ଆମର ଯେନ୍ ଧାନ ଚାଷ କରବା ଲାଗି ଆଜ୍ଞା, ଅଧିକ ଅମଳ ପାଇବା ଲାଗି ଆମେ କାଁ କାଁ ପଦକ୍ଷେପ ନେବା ଆଜ୍ଞା?
4: ଦେଖନ୍ତୁ, ଆମ ରାଜ୍ୟର ମୁଖ୍ୟ ଫସଲ ହେଉଛି ଧାନ।
3: ଆଜ୍ଞା,
4: ଆମ ରାଜ୍ୟରେ ପାଖାପାଖି 43,000 ହେକ୍ଟର ଜମିରେ ଧାନ ଚାଷ ହେଉଛି।
3: ଆଜ୍ଞା,
4: ସେଥିମଧ୍ୟରୁ ଆମ କଳାହାଣ୍ଡି ଜିଲ୍ଲାରେ କେବଳ 195 ହେକ୍ଟର ଜମିରେ ଧାନ ଚାଷ ହେଉଛି।
3: ଆଜ୍ଞା,
4: ଆମର ସର୍ବଭାରତୀୟ ସ୍ତରରେ ଆମେ ହେକ୍ଟର ପ୍ରତି 25 କ୍ୱିଣ୍ଟାଲ ପାଖାପାଖି ଅମଳ ପାଉଥିଲା ବେଳେ,
3: ଆଜ୍ଞା,
4: ଆମ ଓଡ଼ିଶାର ଅମଳ ପାଖାପାଖି 20 କ୍ୱିଣ୍ଟାଲ ପାଖାପାଖି ରହୁଛି।
3: ଆଜ୍ଞା,
4: ତେଣୁ ଆମର ଯେଉଁ ଏଇ ଯେଉଁ ଅମଳ ହ୍ରାସର ବିଭିନ୍ନ କାରଣ ମଧ୍ୟରୁ କିସମ ଆଉ ମୃତ୍ତିକା ଅନୁଯାୟୀ ଆମେ ଖାଦ୍ୟ ସାର ପ୍ରୟୋଗ ନ କରିବା ଏକ ମୁଖ୍ୟ କାରଣ।
3: ଆଜ୍ଞା,
4: ତେଣୁ ଏଇ ଅଧିକ ଅମଳ ପାଇବା ପାଇଁ ଆମେ କ'ଣ କରିବା ଆବଶ୍ୟକ ସେ ବିଷୟରେ ମୁଁ ସମ୍ୟକ ସୂଚନା ଦେଉଛି।
3: ଆଜ୍ଞା,
4: ଧାନ ଫସଲରେ ଆମେ ଯଦି ସଠିକ୍ ଅମଳ ପାଇବା ପାଇଁ ଚାହୁଁଛୁ, ତାହେଲେ ପ୍ରଥମେ ଆମେ ପ୍ରାକ୍ ମୌସୁମୀ ବର୍ଷା ସମୟରେ ହେକ୍ଟର ପ୍ରତି 25 କିଲୋଗ୍ରାମ ଧଣିଚା ମଞ୍ଜି ବୁଣିବା ଉଚିତ।
3: ଆଜ୍ଞା,
4: ଏହି ଧଣିଚା ମଞ୍ଜିକୁ ଆମେ 6 ସପ୍ତାହ ହେଇଗଲେ, ଧଣିଚାର ଗଛ 6 ସପ୍ତାହ ହେଇଗଲେ,
3: ଆଜ୍ଞା, ପାଖାପାଖି ଦେଢ଼ ମାସ,
4: ପାଖାପାଖି ଦେଢ଼ ମାସ,
3: ଆଜ୍ଞା,
4: କଢ଼ ବାହାରିବା, ଫୁଲ ବାହାରିବା ସମୟ ହେଲେ ଆମେ ତାକୁ ମାଟିରେ ମିଶାଇ ଦେବା ଉଚିତ।
3: ଆଜ୍ଞା,
4: ଏବଂ ସେହି ସମୟରେ ହଳ କଲା ପରେ ଜମିରେ ଆମେ 2-5 ସେଣ୍ଟିମିଟର 6-7 ଦିନ ପର୍ଯ୍ୟନ୍ତ ଠିଆ ପାଣି ରଖିଦେବା।
3: ଆଜ୍ଞା,
4: ଯାହାଫଳରେ କ'ଣ ହେବ, ସେ ଧଣିଚା ଗଛ 25 ଅଢ଼ି ଯାଇ ମାଟିରେ ମିଶିଯିବ।
3: ଆଜ୍ଞା,
4: ଧଣିଚା ଗଛ ମିଶିବାର ଆମର ଲାଭ କ'ଣ ହେବ ଆଜ୍ଞା? ନା, ଏଥିରେ ଆମର ଯେଉଁ ଜୈବିକ ପଦାର୍ଥ ମାଟିରେ ମିଶିବ, ମାଟିର ଅମ୍ଳତା ବଜାୟ ରହିବ, ଏବଂ ଯବକ୍ଷାରଜାନ ପରିମାଣ ମଧ୍ୟ ବଢ଼ିବ। ତାପରେ ଦ୍ୱିତୀୟ କଥା ହେଉଛି, ଆମକୁ କିସମ ଏବଂ ମୃତ୍ତିକା ପରୀକ୍ଷା ଅନୁଯାୟୀ ସାର ଏବଂ ଅଣୁସାର ପ୍ରୟୋଗ କରିବା ଆବଶ୍ୟକ।
3: ଆଜ୍ଞା,
4: ତୃତୀୟ କଥା ହେଉଛି ସଠିକ୍ ସମୟ ଏବଂ ସଠିକ୍ ପରିମାଣରେ ସାର ପ୍ରୟୋଗ କରିବା।
3: ତ ଆପଣ ବହୁତ ସୁନ୍ଦର ଭାବରେ ବୁଝେଇଦେଲେ ଯେ ଆମର ଅଧିକ ଅମଳ ହେବା ଲାଗି କାଁ କାଁ କରବାକେ ପଡ଼ବା। ତ ଆଜ୍ଞା, ଇନେ ଗୋଟେ ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହୁଁଛନ୍ ଯେ କେନ୍ କେନ୍ ଧାନର କିସମଟା ଆମର ଅଧିକ ଅମଳ ହେଇଛି। ଆଜ୍ଞା,
4: ଆମର ତ ଯେଉଁ ରହୁଛି ଅଧିକ ଅମଳକ୍ଷମ ବିହନ, ଆମେ ଧାନର କିସମ ମୁଖ୍ୟତଃ ଭାବେ 3 ପ୍ରକାରର ଅଛି।
3: ଆଜ୍ଞା,
4: ଗୋଟିଏ ହେଉଛି ସହଳ କିସମ, ଯେଉଁଟାକି 120 ଦିନ ମଧ୍ୟରେ ଅମଳ ହେଇଯାଇପାରିବ।
3: ଆଜ୍ଞା,
4: ତାପରେ ଗୋଟେ ମଧ୍ୟମ କିସମ, ଯେଉଁଟାକି 120-140 ଦିନ ମଧ୍ୟରେ ଅମଳ ହେଇଯାଇପାରିବ।
3: ଆଜ୍ଞା,
4: ଆଉ ବିଳମ୍ବ କିସମ, ଯେଉଁଟା 140-160 ଦିନ 165 ଦିନ ପର୍ଯ୍ୟନ୍ତ ମଧ୍ୟରେ ଅମଳ ହେବ।
3: ଆପଣ ତ ଚାଷୀ ଭାଇମାନଙ୍କୁ ବୁଝେଇଦେଲେ ଯେ କେନ୍ କେନ୍ କିସମ କଲେ ଅଧିକ ଅମଳ ହେଇପାରବା। ତ ଆଜ୍ଞା, ଆମର ଚାଷରେ ଗୋଟେ ସାର ଗୋଟେ ମୁଖ୍ୟ ଜିନିଷ। ଆଜ୍ଞା
4: ଆଜ୍ଞା ଆଜ୍ଞା,
3: ଆମେ ଯଦି ସାର ଆମେ ଯଦି ଠିକ୍ ହିସାବରେ ଦେଇ ନେଇ ପାର୍ମା,
4: ଆଜ୍ଞା,
3: ଯଦି ତାର ପରିମାଣଟା ଅଧିକ କର୍ମା କି କମ୍ କର୍ମା ବୋଲେ ଚାଷ ନେଇ ହୁଏ। ଆଜ୍ଞା
4: ଆଜ୍ଞା,
3: ତ ଏଇ ଯେନ୍ କିସମ ଅନୁଯାୟୀ ଏଇ ଯେନ୍ ସାର କେତେ ଆମେ ପ୍ରୟୋଗ କର୍ମା ସେ ବିଷୟରେ କହନ ଆଜ୍ଞା।
4: ଆମର ପ୍ରମୁଖତଃ ଯେଉଁଟା ପଚାରିଲେ ସେଇଟା ଗୋଟେ ଭଲ ପ୍ରଶ୍ନ, ଆମ ଚାଷୀ ଭାଇମାନେ ସାଧାରଣତଃ କିସମକୁ ଆଧାର କରି ସାର ପ୍ରୟୋଗ କରୁନାହାନ୍ତି।
3: ଆଜ୍ଞା,
4: ତେଣୁ ସେଇଟା ଗୋଟେ ଆମର ଅମଳ ହ୍ରାସର ମୁଖ୍ୟ କାରଣ। ଆମର ଯେଉଁ 3 ପ୍ରକାର କିସମ ଅଛି, ସହଳ କିସମ, ମଧ୍ୟମ କିସମ ଏବଂ ବିଳମ୍ବ କିସମ।
3: ଆଜ୍ଞା,
4: ଆମେ ସହଳ କିସମ ପାଇଁ ହେକ୍ଟର ପ୍ରତି 60 କିଲୋଗ୍ରାମ ଯବକ୍ଷାରଜାନ, 30 କିଲୋଗ୍ରାମ ପଟାସ ସାର ଏବଂ 30 କିଲୋଗ୍ରାମ ଫସ୍ଫରସ୍ ସାର ପ୍ରୟୋଗ କରିବା ଉଚିତ। ସେହିପରି ମଧ୍ୟମ ଆଉ ବିଳମ୍ବ କିସମରେ ଆମେ ହେକ୍ଟର ପ୍ରତି 80 କିଲୋଗ୍ରାମ ଯବକ୍ଷାରଜାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ପ୍ରୟୋଗ

0: ଲାଗୁଛି।
1: ତ ଏଇ ଯେନ୍ ବଜାରରେ ଯେନ୍ ମିଳୁଛି ଆଜ୍ଞା ସାର ମାନେ,
0: ଆଜ୍ଞା
1: ସେଟା ଆମର ଚାଷୀ ଭାଇ ମାନେ କେନ୍ତା ବ୍ୟବହାର କରିବେ ଆଉ କାଁ କାଁ ସାର ଆମର ଏଇ ଧାନ ଚାଷ ଲାଗି ଆବଶ୍ୟକ ପଡ଼ୁଛି ଆଜ୍ଞା?
0: ଏଇଟା ଗୋଟେ ଭଲ କଥା ପଚାରିଲେ, କାହିଁକିନା ଆମେ ଏଇ ଯେଉଁ 60-30-30 କିମ୍ବା 80-40-40 କହୁଛୁ, ଏଇଟା ଆମେ ଯବକ୍ଷାର ଯାନ, ଫସ୍ଫରସ୍ ଆଉ ପଟାସ୍ ଏଗୁଡ଼ା ଏଲିମେଣ୍ଟାଲ ହିସାବରେ ଆମେ କହୁଛୁ
1: ଆଜ୍ଞା।
0: କିନ୍ତୁ ଆମର ବଜାରରେ ଯେଉଁ ମିଳୁଛି ସାର, ମୁଖ୍ୟତଃ ଆମେ ଯବକ୍ଷାର ଯାନ ସାରକୁ ୟୁରିଆ ମାଧ୍ୟମରେ ଦେଇଥାଉ ଏବଂ ଫସ୍ଫରକୁ ମିଶ୍ରିତ ସାର DAP ମାଧ୍ୟମରେ ଦେଇଥାଉ ଏବଂ ପଟାସ୍କୁ MOP ସାର ମାଧ୍ୟମରେ ଦେଇଥାଉ
1: ଆଜ୍ଞା।
0: ତେଣୁ ବଜାରରେ ଯେଉଁ ଏଇ ଉପଲବ୍ଧ ହେଉଛି 3 ପ୍ରକାର ସାର, ତାକୁ ହିସାବକୁ ନେଲେ ସହଳ କିସମରେ ଆମକୁ ସର୍ବମୋଟ 106 କିଲୋଗ୍ରାମ ୟୁରିଆ, 65 କିଲୋଗ୍ରାମ DAP ଏବଂ 50 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ପାଇଁ ପଡ଼ିବ
1: ଆଜ୍ଞା।
0: ସେହିପରି ମଧ୍ୟମ ଏବଂ ବିଳମ କିସମରେ ଆମେ ହେକ୍ଟରକୁ 140 କିଲୋଗ୍ରାମ ୟୁରିଆ, 87 କିଲୋଗ୍ରାମ DAP ଏବଂ 66 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ଆବଶ୍ୟକ।
1: ତ ଆଜ୍ଞା ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଦେଲେ ଯେ ବଜାରରେ ଯେ ସାର ମାନେ ମିଳୁଛେ ସେଟା କେନ୍ତା କରି ଆମେ ପ୍ରୟୋଗ କରିପାରମା। ତ ଇନେ ଗୋଟେ ଆମର ଚାଷୀ ଭାଇମାନେ ଜାଣିବା ଲାଗି ଚାହୁଁଛନ୍ ଯେ କେନ୍ କିସମର ଚାଷରେ କେତେ ସାର ପ୍ରୟୋଗ କରିବାକୁ ପଡ଼ବା ଆର୍ ତାର ପରିମାଣ କେତେ? ତ ଆମର ବହୁତ ଚାଷୀ ଭାଇମାନେ ଅଛନ୍ ଯେନ୍ମାନେ ସାର ଅଧିକ ଦେଇ ଦେସନ୍, ସାର କମ୍ ଦେସନ୍ ଆର୍ ତାର ଠିକ୍ ସମୟଟା ଜାଣି ନାଇଁପାରନ୍। ତ ଇନେ ଆପଣ ନିଶ୍ଚିତ ଭାବରେ ଆମର ଚାଷୀ ଭାଇମାନଙ୍କେ କୁହନ୍ ଯେ କେନ୍ ସମୟରେ ଆର୍ କେତେ ପରିମାଣରେ ସାର ଦେଲେ ଆମର ଏଇ ଧାନ ଫସଲଟା ଠିକ୍ ହିସାବରେ ହେଇପାରବା ଆଜ୍ଞା।
0: ଠିକ୍ କଥା କହିଲେ, ଆମର ଯେଉଁ ସର୍ବମୋଟ ସାର ମୁଁ କହିଲି, ସହଳ କିସମରେ 106 କିଲୋଗ୍ରାମ ୟୁରିଆ, 65 କିଲୋଗ୍ରାମ DAP ଓ 50 କିଲୋଗ୍ରାମ MOP, କିମ୍ବା ମଧ୍ୟମ ଏବଂ ବିଳମ କିସମରେ ସର୍ବମୋଟ ସାର ଆମର 140 କିଲୋଗ୍ରାମ ୟୁରିଆ, 87 କିଲୋଗ୍ରାମ DAP ଓ 66 କିଲୋଗ୍ରାମ MOP ସାର ଆବଶ୍ୟକ ହୋଇଥାଏ। ଏଇ ଯେଉଁ ସାରକୁ ଆମେ 3 ପର୍ଯ୍ୟାୟରେ ଧାନ ଫସଲରେ ପ୍ରୟୋଗ କରିବା ଆବଶ୍ୟକ
1: ଆଜ୍ଞା।
0: ପ୍ରଥମ କଥା ହେଉଛି ଧାନ ରୁଆ ସମୟରେ ରୋଇବା ପୂର୍ବରୁ ଆମେ ସାର ପ୍ରୟୋଗ କରିବା ଉଚିତ
1: ଆଜ୍ଞା।
0: ତେଣୁ ଆମର ସହଳ କିସମରେ ଧାନ ରୋଇବା ସମୟରେ 25% ଆମେ ୟୁରିଆ ସାର ଦେବା, ଯବକ୍ଷାରଜାନ ସାର ଦେବା ଏବଂ ସମ୍ପୂର୍ଣ୍ଣ DAP ସାର ଦେବା ବା ଫସ୍ଫରସ୍ ଆମେ ପ୍ରୟୋଗ କରିବା ଏବଂ 50% MOP ସାର ପ୍ରୟୋଗ କରିବା
1: ଆଜ୍ଞା।
0: ଅର୍ଥାତ୍ ଆମେ ଯଦି 1 ହେକ୍ଟର ଜମିରେ ସହଳ କିସମର ଧାନ ଆମେ ଚାଷ କରୁଛୁ, ତ ରୋଇବା ପୂର୍ବରୁ ଆମେ 9 କିଲୋଗ୍ରାମ ୟୁରିଆ, 65 କିଲୋଗ୍ରାମ DAP ଏବଂ 25 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ଉଚିତ
1: ଆଜ୍ଞା।
0: ସେହିପରି ଯଦି ଆମେ ମଧ୍ୟମ ଏବଂ ବିଳମ୍ବ କିସମର ଧାନ ଆମେ ଚାଷ କରୁଥାଉ, ତାହେଲେ ଆମେ ରୋଇବା ପୂର୍ବରୁ 1 ହେକ୍ଟର ପ୍ରତି 10 କିଲୋଗ୍ରାମ ୟୁରିଆ, 87 କିଲୋଗ୍ରାମ DAP ଓ 33 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ଆବଶ୍ୟକ
1: ଆଜ୍ଞା।
0: ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ହେଉଛି ଆମର ପିଲ ହେବା ସମୟରେ, ଯେଉଁଟାକି 3ୟ ସପ୍ତାହ ବେଳକୁ, ଧାନ ଯେତେବେଳେ 3ୟ ସପ୍ତାହରେ ରୋଇବା ପରେ 3 ସପ୍ତାହ ବେଳକୁ ଆସିଯାଇଥାଏ
1: ଆଜ୍ଞା।
0: ତେଣୁ ସେହି ସମୟରେ ଆମର 50% ଯବକ୍ଷାର ଯାନ ପ୍ରୟୋଗ କରିବା ଉଚିତ
1: ଆଜ୍ଞା।
0: ଅର୍ଥାତ୍ ସେଥିପାଇଁ ସହଳ କିସମରେ ଆମକୁ 65 କିଲୋଗ୍ରାମ ୟୁରିଆ ସାର ଏବଂ ମଧ୍ୟମ ଏବଂ ବିଳମ୍ବ କିସମରେ 87 କିଲୋଗ୍ରାମ ୟୁରିଆ ସାର ଦେବାକୁ ପଡ଼ିଥାଏ
1: ଆଜ୍ଞା।
0: ତାପରେ ତୃତୀୟ ଅବସ୍ଥା, ଯେଉଁଟାକି ଆମର ଗର୍ଭ ଅବସ୍ଥା, ସେହି ସମୟରେ ଯେଉଁଟାକି ଆମର ସହଳ କିସମରେ 6-7 ସପ୍ତାହ ମଧ୍ୟରେ ଆସିଯାଇଥାଏ ଏବଂ ମଧ୍ୟମ ଓ ବିଳମ୍ବ କିସମରେ 8-10 ସପ୍ତାହ ମଧ୍ୟରେ ଆସିଯାଇଥାଏ
1: ଆଜ୍ଞା।
0: ସେଇ ଗଣ୍ଠି ଫୁଲିବା ବୋଝା କହନ୍ତି ଆମର ଧାନରେ
1: ଆଜ୍ଞା,
0: ଗଣ୍ଠି ଫୁଲିବା ସମୟରେ 25% ଯବକ୍ଷାର ଯାନ ଓ 50% ପଟାସ ସାର ପ୍ରୟୋଗ କରିବା ଉଚିତ। ତେଣୁ ସେହି ହିସାବରେ ସହଳ କିସମରେ ଆମେ ଯେତେବେଳେ ଗର୍ଭ ଅବସ୍ଥାରେ 32 କିଲୋଗ୍ରାମ ୟୁରିଆ ସହିତ 25 କିଲୋଗ୍ରାମ MOP ସାର ଏବଂ ମଧ୍ୟମ ଏବଂ ବିଳମ୍ବ କିସମରେ 43 କିଲୋଗ୍ରାମ ୟୁରିଆ ସହିତ 33 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ଆବଶ୍ୟକ
1: ଆଜ୍ଞା।
0: ଏଇ ତ ଗଲା, ଏଇଟା ହେଉଛି ଯବକ୍ଷାର ଯାନ, ଫସ୍ଫରସ୍ ଏବଂ ପଟାସ ହେଉଛି ମୁଖ୍ୟ ଖାଦ୍ୟ ସାର। ଏହା ଛଡ଼ା କେତେକ ଅଣୁସାର ଅଛି ଯେଉଁଟାକି ଧାନ ଫସଲରେ ନିତ୍ୟାନ୍ତ ଆବଶ୍ୟକ
1: ଆଜ୍ଞା।
0: ତା ମଧ୍ୟରୁ ଗୋଟିଏ ଆମର ହେଉଛି ଜିଙ୍କ ଏବଂ ସଲଫର
1: ଆଜ୍ଞା।
0: ତେଣୁ ଆମେ ମୃତ୍ତିକା ପରୀକ୍ଷାରେ ଯଦି ଆମର ଆସୁଛି ଜିଙ୍କ ଏବଂ ସଲଫର କମ୍ ଅଛି, ତାହେଲେ ଆମେ 1 ହେକ୍ଟର ଜମି ପାଇଁ 20-25 କିଲୋଗ୍ରାମ ଜିଙ୍କ ସଲଫେଟ୍ ପ୍ରୟୋଗ କରିପାରିବା। ସେହିପରି ସଲଫର କମ୍ ଥିଲେ ଆମ ଜମିରେ ଆମେ 10 କିଲୋଗ୍ରାମ ସଲଫର ପ୍ରୟୋଗ କରିବା ଉଚିତ। ଏହାଦ୍ୱାରା ଆମର ଅମଳ ହ୍ରାସ ହେବ ନାହିଁ ଏବଂ ଆମେ ସଠିକ ଅମଳ ପାଇପାରିବା।
1: ତ ଆଜ୍ଞା ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଦେଲେ। ତ ଏଇଟା ଗୋଟେ କଥା ଆଜ୍ଞା, ଯେ ଆମର ଯେନ୍ ଚାଷୀ ଭାଇମାନେ ମ୍ୟାଟ୍କେ କାଁ କରି ପରୀକ୍ଷା କରିବେ ଆଜ୍ଞା?
0: ହଁ, ଆପଣ ଦେଖନ୍ତୁ, ଆମେ ସାର ପ୍ରୟୋଗ ଯେଉଁ କରୁଛୁ ସେଇଟା ମୃତ୍ତିକା ପରୀକ୍ଷା ଆଧାରରେ କଲେ ଆମେ ସଠିକ୍ ପରିମାଣରେ ସାର ଦେଇପାରିବା ଏବଂ ସେଇଟା ଆମର ଅମଳ ବୃଦ୍ଧିରେ ମଧ୍ୟ ସହାୟକ ହେବ
1: ଆଜ୍ଞା।
0: ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅଧୀନରେ ଏକ ମୃତ୍ତିକା ପରୀକ୍ଷା କେନ୍ଦ୍ର ଅଛି, ଯେଉଁଠି ଖୁବ୍ କମ୍ ମୂଲ୍ୟରେ ଆମର ଯବକ୍ଷାରଜାନ, ଫସ୍ଫରସ୍ ଏବଂ ପଟାସ ସାରର ପରୀକ୍ଷା ହେଇପାରୁଛି
1: ଆଜ୍ଞା।
0: ତେଣୁ ଯଦି ଆମେ ଦେଖନ୍ତୁ, ଯେପରିକି ଆମେ ଯଦି ମୃତ୍ତିକା ପରୀକ୍ଷା କଲୁ, ଯଦି ଆମର ସେଥିରେ ଆସିଲା ଯେ ଆମର ମାଟିରେ ଧରନ୍ତୁ ଆମର ଯବକ୍ଷାରଜାନ କମ୍ ବୋଲି ଦର୍ଶାଯାଇଛି, ଫସ୍ଫରସ୍ ମଧ୍ୟମ ଧରଣର ଅଛି ଏବଂ ପଟାସ ସାର ଅଧିକ ଅଛି
1: ଆଜ୍ଞା,
0: ତ ଏ ଜିନିଷ ଯଦି ଆମେ ଜାଣିପାରିବା, ଯଦି ଆମର ଯବକ୍ଷାରଜାନ ସାର କମ୍

0: ହେଉଛି, ତା ଅର୍ଥ ଆମେ ଯବକ୍ଷାରଜାନ ସାରକୁ ଯେତେବେଳେ ପ୍ରୟୋଗ କରିବା ତ 25% ଅଧିକା ଦେବା, ଅର୍ଥାତ୍ ଯେଉଁଟା ଆମର ଯେଉଁ 16 କିସମର ଥିଲା 60-30-30 ସେଇଟା ଆମେ ଯବକ୍ଷାରଜାନ 60 ଥିଲା ତ 75 କିଲୋଗ୍ରାମ ଆମକୁ ଦେବା ପାଇଁ ପଡ଼ିବ। ସେହିପରି ଫସ୍ଫରସ୍ ଯଦି ମଧ୍ୟମ ଅଛି ତାହେଲେ ଆମକୁ ସେଇ ଅନୁମୋଦିତ 30 କିଲୋ ଦେବା ପାଇଁ ପଡ଼ିବ
1: ଆଜ୍ଞା।
0: ଏବଂ ଯଦି ପଟାସ୍ ଅଧିକ ଅଛି ତାହେଲେ ଆମକୁ 25% କମ୍ ଦେବା, ଅର୍ଥାତ୍ 16 କିସମରେ 30 କିଲୋ ଆମେ ପଟାସ୍ ପ୍ରୟୋଗ କରୁଥିଲୁ ତ ସେ ଜାଗାରେ 22.5 କିଲୋ ପଟାସ୍ ସାର ପ୍ରୟୋଗ କରିବା ଉଚିତ
1: ଆଜ୍ଞା।
0: ସେହିପରି ଆମେ ମଧ୍ୟମ ଏବଂ ବିଳମ୍ବ କିସମରେ ମଧ୍ୟ ଆମେ ମୃତ୍ତିକା ପରୀକ୍ଷା ଅନୁଯାୟୀ ସାର ପ୍ରୟୋଗ କରିପାରିବା। ଦେଖନ୍ତୁ ମୁଁ ଗୋଟେ ଉଦାହରଣ ଦେଉଛି, ଯେମିତି 16 କିସମ ଧାନରେ ଆମର ଧରନ୍ତୁ ଅନୁମୋଦିତ ଯବକ୍ଷାରଜାନ ଫସ୍ଫରସ୍ ଏବଂ ପଟାସ୍ର ପରିମାଣ ହେଉଛି 60-30-30 କିଲୋଗ୍ରାମ ପ୍ରତି ହେକ୍ଟର
1: ଆଜ୍ଞା।
0: ଆଉ ଗୋଟେ ଉଦାହରଣ ମୁଁ ଦେଉଛି, ଦେଖନ୍ତୁ ଯେମିତିକି ଜମିର ମୃତ୍ତିକା ପରୀକ୍ଷା ଆମେ କଲେ ଖିଲୁ ଆମେ, ଆମର ସେଥିରେ ଯବକ୍ଷାରଜାନ ପରିମାଣ କମ୍ ବୋଲି ଲେଖାହେଇଛି, ଫସ୍ଫରସ୍ର ପରିମାଣଟା ଧରନ୍ତୁ କମ୍ ମଧ୍ୟ ଲେଖାହେଇଛି ଏବଂ ପଟାସ୍ର ପରିମାଣଟା ମଧ୍ୟ ଧରନ୍ତୁ ମଧ୍ୟମ ଲେଖାହେଇଛି
1: ଆଜ୍ଞା।
0: ତ ଆମର 16 କିସମରେ ଯଦି ଆମର ଅନୁମୋଦିତ ସାର ଯେଉଁଟା କହୁଛନ୍ତି 60-30-30 ଏବଂ ମୃତ୍ତିକା ପରୀକ୍ଷା କହୁଛି ଆମର ଯବକ୍ଷାରଜାନ କମ୍ ଏବଂ ଫସ୍ଫରସ୍ ମଧ୍ୟ କମ୍ ଏବଂ ପଟାସ୍ ହେଉଛି ମଧ୍ୟମ
1: ଆଜ୍ଞା।
0: ତେଣୁ ସେଇ ଜାଗାରେ ଆମେ ଯବକ୍ଷାରଜାନକୁ 60 କିଲୋ ପରିବର୍ତ୍ତେ ଆମେ 75 କିଲୋ ପ୍ରୟୋଗ କରିବା
1: ଆଜ୍ଞା,
0: ଫସ୍ଫରସ୍କୁ 30 କିଲୋ ପରିବର୍ତ୍ତେ ଆମେ 37.5 କିଲୋ ପ୍ରୟୋଗ କରିବା
1: ଆଜ୍ଞା,
0: ଏବଂ ଯେହେତୁ ପଟାସ୍ ସାର ମଧ୍ୟମ ଅଛି ସେଟାକୁ ଆମେ 30 କିଲୋ ସମାନ ରଖିବା
1: ଆଜ୍ଞା।
0: ଅର୍ଥାତ୍ ଗୋଟିଏ ସରଳ ଭାଷାରେ ମୁଁ ବୁଝାଇ ଦେଉଛି, ଏ ଯେଉଁ ମୃତ୍ତିକା ପରୀକ୍ଷାରେ 3 ପ୍ରକାର ପାରାମିଟର ଯେଉଁଟାକି ବ୍ୟବହାର କରାଯାଏ, ଗୋଟେ ହେଉଛି କମ୍, ଗୋଟେ ହେଉଛି ମଧ୍ୟମ, ଗୋଟେ ହେଉଛି ବେଶୀ
1: ଆଜ୍ଞା।
0: ଯେଉଁ ଖାଦ୍ୟ ସାରର ପରିମାଣ କମ୍ ବୋଲି ଦର୍ଶାଯାଉଛି ସେଠି ଆପଣ 25% ଅଧିକା କରି ପକାଇବେ
1: ଆଜ୍ଞା।
0: ଯଦି ମଧ୍ୟମ ଅଛି ତାହେଲେ ସେଟାକୁ ଆପଣ ସମାନ ରଖିବେ, ଅନୁମୋଦିତ ସାର ଯାହା ଆମର ଅଛି ସେଟା ପ୍ରୟୋଗ କରିବେ। ଯଦି ଆମର ଅଧିକ ଅଛି ଯଦି ଆମେ ଖାଦ୍ୟ ସାରଟାକୁ 25% କମ୍ କରି ପ୍ରୟୋଗ କରିବା ଉଚିତ। ସେହିପରି ଆମର ଯେଉଁ ଅଛି ଆମର ମଧ୍ୟମ ଏବଂ ବିଳଙ୍କି ସମାଧାନ, ସେଥିରେ ଆମର ଅନୁମୋଦିତ ସାର ହେଉଛି 80-40-40 କିଲୋ ଯବକ୍ଷାରଜାନ ଫସ୍ଫରସ୍ ଏବଂ ପଟାସ୍
1: ଆଜ୍ଞା।
0: ତେଣୁ ଯଦି ଆମର ଯବକ୍ଷାରଜାନ କମ୍ ରହିଲା, ଫସ୍ଫରସ୍ ମଧ୍ୟ କମ୍ ରହିଲା, ପଟାସ୍ ମଧ୍ୟ କମ୍ ରହିଲା, ତା ଅର୍ଥ ଆମେ ଏଇ ସବୁ ସବୁ ଯେଉଁ 80-40-40 କିଲୋଗ୍ରାମ ପ୍ରତି ହେକ୍ଟର ସାରକୁ ସବୁ ଜାଗାରେ 25% ବଢ଼େଇଦେବା
1: ଆଜ୍ଞା।
0: ତେଣୁ 80-100 କିଲୋଗ୍ରାମ ଯବକ୍ଷାରଜାନ ଦେବା
1: ଆଜ୍ଞା,
0: 40 ଆମେ 50 କିଲୋ ଦେବା ଫସ୍ଫରସ୍
1: ଆଜ୍ଞା,
0: ଏବଂ ପଟାସ୍ ପାଇଁ 40 ଜାଗାରେ 50 ଦେବା
1: ଆଜ୍ଞା।
0: ତେଣୁ ଏଇ 3 କଥାକୁ ଚାଷୀ ଭାଇମାନେ ଧ୍ୟାନରେ ରଖନ୍ତୁ, ଯଦି ମୃତ୍ତିକା ପରୀକ୍ଷାରେ କମ୍ ଅଛି ଯେକୌଣସି ସାର ହେଉ, ସେ ଯବକ୍ଷାରଜାନ ହେଉ, ଫସ୍ଫରସ୍ ହେଉ କିମ୍ବା ପଟାସ୍ ହେଉ
1: ଆଜ୍ଞା,
0: ତ ତାକୁ ଆମେ 25% ବଢ଼େଇଦେବା। ଯଦି ମଧ୍ୟମ ଅଛି ଆମେ ଯେଉଁ ଅନୁମୋଦିତ ସାର ପ୍ରୟୋଗ କରୁଛୁ ସେତିକି ପ୍ରୟୋଗ କରିବା
1: ଆଜ୍ଞା,
0: ଏବଂ ଯଦି ଅଧିକ ଅଛି ତାହେଲେ 25% ଆମେ କମେଇ ଦେଇପାରିବା।
1: ତ ଯାହା ହଉ ନାୟକ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ ଆରୁ ଆମର ଚାଷୀ ଭାଇମାନଙ୍କେ ଧାନ ଫସଲର କିସମ ଓ ମୃତ୍ତିକା ପରୀକ୍ଷା ଅନୁଯାୟୀ ଖାଦ୍ୟ ସାର ପରିଚାଳନା ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆଉ ନିଶ୍ଚିତ ଭାବରେ ଆମେ ଆଶା କରୁଛୁ ଯେ ଆମର ଚାଷୀ ଭାଇମାନେ ଶୁଣିକରି ଆପଣ କଥାକେ ସେମାନଙ୍କର ଚାଷ କାମରେ ଲଗାବେ। ତ ଏତେ ସୁନ୍ଦର କଥା କହିଥିବାରୁ ଆମ ଅନୁଷ୍ଠାନ ତରଫରୁ ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା ଜୁହାର।
2: ଶୁଣିଲି ଦାଦା,
1: ଶୁଣିଲୁ ତ
2: ହଁ
1: ଯେ ବାବୁ
2: ହଁ
1: ଶୁଣିଲେ ନେଇ ହୁଏ,
2: ହଁ
1: ଅନୁଷ୍ଠାନ ତରଫରୁ ଧନ୍ୟବାଦ ଗୋଟେ ଦେବାକୁ ପଡ଼ବା, ଧନ୍ୟବାଦ ଦେବା ସାଙ୍ଗେ ସାଙ୍ଗେ ସମୟ ହେଇଗଲା ନା, ବୈଠକ କେ ଶେଷ କରିବାକୁ ପଡ଼ବା। ବୈଠକ ଶେଷ କରାର ଆଗନୁନ୍ ଯେନ୍ ମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଚାଷୀ ଭାଇ ଦାଦା କକା ମା ଭେନ୍ ମାନକେ ମୁଇଁ ଯୁଗେ ଦାଦା
2: ଆର ମୁଇଁ ଲେଖୁ ଦାଦା ଜୁହାର।

ପ୍ରଚାର କଲୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ଭବାନୀପାଟଣା, ଆକାଶବାଣୀ ଜୟପୁର ଏବଂ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ଏକ ବର୍ଷର ଆପ୍ରେଣ୍ଟିସ୍ ଟ୍ରେନି ପାଇଁ 11 ପ୍ରାର୍ଥୀଙ୍କ ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ପ୍ରାର୍ଥୀ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କରିଥିବେ, ଡିପ୍ଲୋମା ଇନ୍ ଇଲେକ୍ଟ୍ରିକାଲ ଏବଂ ଡିପ୍ଲୋମା ଇନ୍ ଇଲେକ୍ଟ୍ରୋନିକ୍ସ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ପ୍ରାର୍ଥୀଙ୍କୁ ତାଲିମ ସମୟରେ ମାସକୁ 10,900 ଟଙ୍କାର ବୃତ୍ତି ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ପ୍ରାର୍ଥୀମାନେ ଚଳିତ ଜୁଲାଇ ମାସର 19 ପର୍ଯ୍ୟନ୍ତ NATS ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।

ನಡುವೆ ಸೂಚನಾಟಿ ಎಟ್ಟಿಗ್ರೆ ಸೇಸಲ ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଗୀତ ଗଜଲ ଶିଳ୍ପୀ ଲକି ଅଲ୍ଲୀ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ଲକି ଅର୍ଲି।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ କେତୋଟି ଗୀତ ଗଜଲ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶିଳ୍ପୀ ଥିଲେ ଲକି ଅଲ୍ଲୀ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ। ଶିଳ୍ପୀ ଲିପ୍ସା ମହାରଣା।

0: ଓହୋ ବୁଝିଗଲି।
1: କଣ ବୁଝିଗଲ ବା?
0: ତମ ଭାଇ ଚକରା ଆଉ ମୋ ଶଳା ଚକ୍ରଧର, ତମ ଆଗରେ ଭାନୁମତୀର କୁକୁପେଡ଼ି ମେଲି ବସିଥିବ, ତମେ ହାଁଟା କିରି ଚାହିଁ ବସିଥାଉ, ଆଉ ମଝିରେ ମଝିରେ ସବୁ ବୁଝିଗଲା ବେଳେ ମୁଣ୍ଡ ଟଙ୍ଗା ଦଉଥିବ।
1: ହଁ ପରା,
0: ସେଇଆ ପରା ମୁଁ କହୁଛି, ଏଥର ସେ ନିଶ୍ଚୟ କିଛି ରହସ୍ୟ କଥା କହିଥିବ।
1: ନାଇଁ ମ, ରହସ୍ୟ କାହିଁକି ହବ, ଏଇଆ ମୁଁ ମହି ପାଇଁ ଭଲ ପାଥିଟିଏ ବୁଝି ଆସିଛି।
0: କଣ କହିଲ? ମହି ପାଇଁ?
1: ଆଉ କଣ ତମ ପାଇଁ?
0: ବିଚିତ୍ର କଣ
1: କଣ ହେଲା?
0: ଆହା, ତମେ ବୁଝୁନ ଚାରୁଲତା।
1: ଥାଉ ଥାଉ, ମତେ ଆଉ ବୁଝାଅନି ମ, ଲାଜ ସରମ ସବୁ କଣ ପୋଡି ଖାଇଲଣି, ଆଉ ବୁଢାଟି ଆସି ହେଲଣି, ତଥାପି ରସିକତା ଛାଡ଼ି ପାରିଲା?
0: ରସିକିଆ କଥା ଶୁଣିଲେ ରସିକତା କରିବାକୁ ମନ ହୁଏ।
1: କଣ କହିଲ? ମୁଁ ରସିକିଆ କଥା କହୁଛି, ଆଉ ପୁଅକୁ ଆସି 27 ବର୍ଷ ହେଲା, କେଇ ଦିନ ଆଉ ଅଭିଆଡ଼ ରହିବ?
0: ତମେ କଣ ଭାବୁଛ ଚାରୁ, ମୁଁ ମହି କଥା ଚିନ୍ତା କରୁନି ବୋଲି?
1: କରୁଛ ତ, ଗୋଟାକ ପରେ ଗୋଟାଏ ପ୍ରସ୍ତାବକୁ ମୁଣ୍ଡ ଖାଲି ଏମିତି ମନା କରିଦେଉଛ କାହିଁକି ଶୁଣେ?
0: ଦେଖ ଚାରୁ, ଇଏ ତ ଆଉ ପିଲା ଖେଳ ନୁହେଁ, କାଳ କାଳକୁ ବନ୍ଧୁ ବାନ୍ଧିବାକୁ ହେଲେ ସବୁ ଦିଗକୁ ଦେଖି ଚାହିଁ ସ୍ଥିର କରିବାଟା ଭଲ।
1: ନିଜେ ତ କିଛି କରିବ ନାହିଁ, କିଏ ଯଦି କଣ ଠିକ କରି ଆସିଲା ତା କଥା କିଛି ମୁହଁ ମୋଡ଼ି ଦବ।
0: ତମ ଭାଇଙ୍କ କଥା କହୁଛ? ମନେ ନାହିଁ 4 ମାସ ତଳେ ଯୋଉ ପ୍ରସ୍ତାବ ନେଇ ଆସିଥିଲେ, କିଏ ବୋହୁ କରିବ ବୋଲି କଣ କୁଳ ମାନ କିଛି ଦେଖିବନି, ପାଠ କଣ ସ୍ୱର୍ଗକୁ ନେଇଯିବ?
2: ଠିକ କଥାଟା ଏତେବେଳେ କହିଛ ଭିଣେ, ମୁଁ ପୁରା ଘଣ୍ଟାଏ ହବ ନାନୀକି ସେଇ କଥା ବୁଝାଉଥିଲି, କିଏ ପାଠ କଣ ସ୍ୱର୍ଗକୁ ନବ, ଝିଅ ଯେତେ ପାଠ ପଢିଲେ ତ ସେଇ ଚୁଲି ମୁଣ୍ଡକୁ।
0: ତମେ କୋଉ ଝିଅ କଥା କହୁଛ କିଏ ଚକ୍ରଧର?
2: ଏଇଟି ଭିଣେ, ଏଥର ଆଉ ତମେ ସେ ଚକ୍ରଧର କଥାକୁ ବାଇ ବାଇ ଉଡେଇ ଦେଇପାରିବନି, ବୁଝିଲ? ଜାତି ଗୋତ୍ର ଶିକ୍ଷା ଦୀକ୍ଷା ଚାଲି ଚଳନ ଆଚାର ବ୍ୟବହାର ଦବା ନବା ରୂପଗୁଣ ସବୁ ବିଷୟରେ ଏକବାର ପକ୍କା ଅନୁସନ୍ଧାନ କରି ଆସିଛି।
0: ଶୁଣିଛି।
2: ଓ ନାନୀ ତାହେଲେ କହିସାରିଛି ପରା?
1: ମଲା, ମୁଁ ଆଉ କେତେବେଳେ କହିଲି ବା?
2: ନ କହିବି ତ ଭିଣେଇ, ପୁଣି ଜାଣିଲ କେମିତି?
0: ସକାଳୁ ପହରୁ ରାତି ଅଧ ଯାଏ କେତେ କଥା ମୁଁ ନ ଶୁଣୁଛି, ଏ ଶୁଣାଶୁଣି କିଛି ଆଜିକାଲିର ନୁହେଁ। ଚକ୍ରଧର ଦୀର୍ଘ 30 ବର୍ଷ, ଇଏ କଣ କମ କଥା?
1: ଶୁଣୁଛୁ ଶୁଣୁଛୁ ଚକରା, ଏମିତି ମଣିଷକୁ ଆଉ କଣ କହିବି କହିଲୁ?
2: ଓହୋ ଭିଣେଇ, ମୁଁ ଏଇ ଆମ ମହିର ବାହାଘର କଥା କହୁଥିଲି ମ।
0: ଓ ଆଚ୍ଛା, ହଉ କନ୍ୟାର ନାଁ ଗାଁ ଟିକେ ଟିକେ ଟିକେ କହିଯିବ ଟି ଶୁଣିବା।
2: ବାଲିଚନ୍ଦ୍ରପୁର ନିବାସୀ ଶ୍ରୀ କରୁଣାକର ନାହକ, ନା ଡାକ ପଣ୍ଡିତ, ତାଙ୍କରି ଝିଅ ମଣି।
1: ମଣି? ହଇରେ ଚକରା, ତୁ ଆଉ ଗୋଟାଏ କି ନାଁ କହୁଥିଲୁ?
2: ହେଲା ନାନୀ ହେଲା, ସେଇ ଏକା କଥା।
1: କଣ ଏକା କଥା?
2: ଏକା କଥା ନୁହଁ, ଝିଅର ପୁରା ନାଁଟା ହେଲା ନେତ୍ରମଣି। ମୁଁ ଏବେ ଭିଣେଇଙ୍କ ଆଗରେ ନେତ୍ରଟାକୁ ବାଦ ଦେଇଦେଇ ଖାଲି ମଣି ବୋଲି କହିଦେଲି, କଣ ହେଇଗଲା ସେଇଠୁ? ଝିଅ ଖଣ୍ଡେ ତ, ଯେମିତି ରୂପ ସେମିତି ଗୁଣ, ଗୋଟିଏ ଚାଉଳରେ ଗଢା ହେଲା ପରି। ତମେ ଦେଖିବ ଭିଣେଇ, ନେତ୍ରମଣି ଏ ଘରକୁ ବୋହୁ ହେଇ ଆସିଲେ ନା,
0: ସମସ୍ତଙ୍କ ନେତ୍ର ଖାଲି ମଣି ପରି ଝଲସିବ ନା କଣ?
1: ମଲା, ତା ହୁଅନ୍ତା ନାଇଁ କି? ଚକରା ଆମର କଣ ନାକରା କଥା କହୁଛି?
0: ନା
1: କଣ? ନା
0: କହିଲି ତ ନା।
1: ଆରେ ନା କଣ କହୁନ,
0: ବିଭାଗରେ ହେଇପାରିବନି।
1: କାହିଁକି?
0: କହିଲି ତ ହେଇପାରିବନି।
1: ହେଲେ କାହିଁକି ହେଇପାରିବନି? ଭଲ ଘର, ଭଲ ପାତ୍ରୀ, ଭଲ ବନ୍ଧୁ।
0: ଆ ରଖ ଏ ତମର ସେ ଭଲ ପାତ୍ରୀ ପଣିଆ।
2: ଆଚ୍ଛା ଭିଣେଇ, ମହି ପାଇଁ ୟାଠୁ କଣ ଆଉ ଭଲ ଝିଅ ତମକୁ ମିଳିବେ?
0: ଦେଖ ବାବୁ ଚକ୍ରଧର, ଆକୁ ମିଶେଇ ଏ 2 ବର୍ଷ ଭିତରେ ତମେ ଏମିତି କେଇଟି ପ୍ରସ୍ତାବ ଆଣିଛ, ହିସାବ ରଖିଛ?
1: ମଲା, ଏଇଟା କଣ ଖେଳ ଘର କଥା ହେଇଛି କି? ବାହାଘରଟି
0: ଜାଣେ, ଆଉ ସେଇଥିପାଇଁ ପଚାରିଲି, ୟାକୁ ମିଶେଇ କେଇଟି ଏମିତି ପ୍ରସ୍ତାବ ତମ ଭାଇ ମତେ ଦେଇଛନ୍ତି, ପ୍ରତି 3 ମାସରେ ଗୋଟାଏ, ହେଲେ କୋଉ ଗୋଟାଏ ପ୍ରସ୍ତାବକୁ ସେ ବାରଣ କରିଛନ୍ତି? କଣ ଚକ୍ରଧର କିଛି କହୁନ।
2: ତମେ ତ ଭିଣେଇ ମୂଳରୁ କଥାଟାକୁ ଭୁରୁଡେଇ ଦଉଛ, ଆଉ ମୁଁ କହିବି କଣଟା? ହେଲେ ଆଉ ସବୁ ପ୍ରସ୍ତାବ ପଛ, ଏଇଟା କିନ୍ତୁ ସବୁ ଦିଗରୁ ଉତ୍ତମ ପ୍ରସ୍ତାବ ଆଣିଛି, ବୁଝିଲ?
0: ହେମନ୍ତ
2: କରୁଣାକର ମାଷ୍ଟରଙ୍କ ଝିଅ, ରୂପର ଗୁଣର, ପାଠ 2 ଅକ୍ଷରେ ବି ପଢିଛି, ଘର କାମକୁ ଧୁରନ୍ଧର, ମୁଁ କଣ ସହଜରେ ମଙ୍ଗୁଥିଲି ନା କଣ? ହେଲେ ଭିଣେଇ, ମାଷ୍ଟର ଯେମିତି ତା ଗୁଣ ଗାରିମା ଦବା ନବା କଥା ବର୍ଣ୍ଣନା କରିଛନ୍ତି, ମୁଁ ତ ଫଟକିନା ଜବାବ ଦେଇଦେଲି।
0: ଦେଲଟି ଏବେ ତମେ ବାହା ହେଇପଡ଼।
1: ମଲା, ଇଏ କିଏ ଅଭିକା କଥା କହୁଛ ମ?
0: କାହିଁକି ତମ ଭାଇଟି କୋଉ ଅଗୁଣର, ଦେଖା ନାହିଁ ଶୁଣା ନାହିଁ, କିଏ କଣ କହିଦେଲା ସବୁଥିରେ ହଁ ଭରି କଣ ନା ଜବାବ ଦେଇ ଆସିଛି? କିଏ ଚକ୍ରଧର, ବାହା ତମେ ହବ ନା ମହେଶ, ତା ମତେ ମତେ ପଚାରିଛ, ବୁଝିଛ?
2: ଏତେବେଳେ ପଦୁଟିଏ କଥା କହିଲ ଏକା, କିଏ ମୁଁ କଣ ମହିଳାକୁ ଚିହ୍ନେ ନାହିଁ, ସମ୍ପର୍କଟା ସିନା ମାମୁ ଭଣଜା, ହେଲେ ଏକାଠି ଗାଁ ମାଇନର ସ୍କୁଲରେ ପୁରା ପାଠ ପଢି ଆସୁଛୁ, ଗାଁ ଯାତ୍ରା ପାର୍ଟିରେ ସେ ରଜା ପାର୍ଟ ନଉଥିଲା, ମୁଁ ନଉଥିଲି ମନ୍ତ୍ରୀ ପଦ।

0: ତାହେଲେ ତା ଭଳି ମାନକ ପିଲା କୋଟିକାରେ ଗୋଟିଏ
1: ଏଇଠି ଭର୍ଷି କରି ତମ ମାନଙ୍କ ଆଗରେ ସେ କେବେ କିଛି କହିଛି? ଏତେ ଗୁଡ଼ିଏ ପାଠ ପଢିଲାଣି ହେଲେ ସବୁ ଅଳିଅର୍ଦଳିତ ମୋରି ପାଖରେ, ତମେ କଣ ଭାବୁଛ ତମେ ହଁ ଭରିଲେ ସେ ନା କରିଦବ?
2: ତଥାପି ତା ମନଟା ନ ନେଇକିରି ଗୋଟେ କିଛି କରିଦବା।
1: ହଉ ହେଲା, ତେବେ ଯଦି ସେ କଥା କହୁଛ ମୁଁ ଆଜି ତା ମତାମତ ପଚାରି ବୁଝି ନଉଛି। ହେଲେ ଭିଣେଇ ପୁଣି ଥରେ କହୁଛି, ମୋ ମୁହଁକୁ ଅନେଇ ତମେ କଥାଟାରେ ଟିକେ ବିଚାର କରିବ, ନହେଲେ କରୁଣାକର ମାଷ୍ଟର ଆଗରେ ମୁଁ ବିଲକୁଲ ମିଛୁଆ ହେଇଯିବି। ମୁଁ ଦେଖେ ମହିଆ କୁଆଡେ ଗଲା।
2: ଘଟସୂତ୍ର ପ୍ରଜାପତିଙ୍କ ବାର୍ତ୍ତା ଭ
3: କଣ ଏମିତି କହୁଛ ମା? ଚକରାକଣା କହିଗଲା ହେଜ ହେଲାଟି।
2: ହଁ ହେ, ଏମିତି ତ ହଜାର ପ୍ରସ୍ତାବ ଆଣିଛି ଭାଙ୍ଗିଛି, ଇଏ ଏବେ ଭାଙ୍ଗିଗଲେ ସେଉଠୁ ବେଦ ଅଶୁଦ୍ଧ ହେଇଯିବ।
3: କଣ ଆଉ କହନ୍ତି ତୁମକୁ, ଦେଖୁଛି ତମରି ସକାଶେ ପୁଅଟା ମୋର ବାହାବୟସ ଗଡେ ବୁଢା ହବ। ଛି ଛି ଛି, ଏ ପୁଣି ବାପ ହେଇଛନ୍ତି ବାପ।
2: ଆରେ ଚାରୁଲତା ଶୁଣ, ଓ ଚାରୁଲତା,
0: କଣ ସବୁ ବୁଝିଲୁ ତୁ ମହି?
2: ବୁଝିଲି।
0: କଣ ବୁଝିଲୁ ବାପ କହନି?
2: ଏଇ ତମେ ଯା କହିଲ।
0: କଣ କହିଲି?
2: ଗାଁ ବାଲିଚନ୍ଦ୍ରପୁର, ବାପ ପଣ୍ଡିତ କରୁଣାକର ନାହକ, ଝିଅ ରୂପବତୀ ଗୁଣବତୀ ଲଜ୍ଜାଶିଳା, ତନୁ ପାତଳି କନକ ଗୋରୀ ମାଳତୀ ଚମ୍ପା ଭିତର।
0: ଆରେ ଏଇଆ ବୁଝିଲୁ? ଏତେ ଗୁଡ଼େ ପାଠ ପଢିଛୁ, ସାମାନ୍ୟ ନାଁଟା ମନେ ରଖିପାରିଲୁ ନାହିଁ?
1: ଆରେ ଚମ୍ପା ନୁହ କି ଫମ୍ପା ନୁହ,
2: ଆଉ ତା ନାଁ ହେଲା ନେତ୍ରମଣି।
0: ବୁଝିଲି।
1: ଆରେ ହଁ, ନେତ୍ରମଣି ମାନେ ଆଖିର ଆଲୁଅ।
2: ହେଲେ ଚକ୍ର ମାମୁ, ମୋ କଳା।
0: ଆରେ କଣ କହିଲୁ, କଳା? ହଇରେ କି କଳା? ହାଣ୍ଡି କଳା ନା ବୌଦ୍ଧ କଳା ନା କୋଇଲି କଳା ନା କଜଳ କଳା, ହଇରେ କି କଳା?
2: ସେ ଯା ହେଲେ ବି ସେଇ ମୋର କଳା, ତମେ ସେସବୁ ବୁଝିପାରିବନି ଚକ୍ର ମାମୁ। ଭଞ୍ଜଙ୍କର କାବ୍ୟ ମନସୀ କଳାପତି ପରି, କବି ଗଙ୍ଗାଧରଙ୍କର ଋଷି ପ୍ରଣୟିନୀ ଶକୁନ୍ତଳା ପରି, ସେ ଯେ ମୋର ସ୍ୱପ୍ନର ପ୍ରେୟସୀ ମାମୁ, ସେଇ ମୋର କଳା।
0: ଆରେ ମୋ ମୁହଁକୁ ଏମିତି ବଲ ବଲ କରି ଚାହିଁଛ କଣ? ମ
1: କହିଲି ପରା ତମେ କିଛି ବୁଝିପାରିବନି।
0: ଓହୋ ବାପା, ବୁଝିବା ମୋର କିଛି ଦରକାର ନାହିଁ ରେ ମହି, ମୋର ତ ତୋ ପରି ଆଉ ପାଠୁଆ ମୁଣ୍ଡ ନୁହଁ, ତୋ କଥା ଗୁଡା ଖାଲି ପରା ଟାଙ୍ଗ ଟାଙ୍ଗ ହେଇ କାନରେ ବାଜୁଛି, ମୁଁ କଣ କିଛି ବୁଝିପାରୁଛି?
1: ହଉ ତୋ କଳା ତୋ ପାଖରେ ଥାଉ, ଏବେ ଆମ କଳା କଥା ଟିକେ ମୁଣ୍ଡରେ ପୁରା।
2: ହେଟି ମାମୁ, ମୁଁ ବଡ ଦ୍ୱନ୍ଦ୍ୱରେ ପଡିଯାଇଛି।
1: ଏରେ ଦ୍ୱନ୍ଦ୍ୱ କଣ ପିଲା ଲୋକ, ତୋର ଗୋଟାଏ ଦ୍ୱନ୍ଦ୍ୱ କଣ?
2: ହଉ କଣ ହେଇଛି ବାପ କହିଲୁ? ଚକ୍ର ମାମୁ, ମୋର ସେଇ କଳା ଯାହାକୁ ଶୟନେ ସ୍ୱପ୍ନେ ଜାଗରରେ ମୁଁ ଥାନ କରୁଛି, ଜପ କରୁଛି, ତପ
0: କରୁଛି। କହିଲୁ ରେ ବାବା,
1: ପୁରା
0: ଏସବୁ ଟାଣୁଆ ଭାଷା ମୋ ଆଗରେ ପଢୁଛୁ କାହିଁକି? କଥାଟାକୁ ଟିକେ ନରମାଇ ଦେଇ ବର୍ଣ୍ଣନା କର।
2: ସେଇ କଳାକୁ ମୁଁ କେମିତି ପାଇବି, ସେଇ ତ ହେଲା ସମସ୍ୟା।
0: ତମେ ହସୁଛ ଚକ୍ର ମାମୁ?
2: ଛାନିଆରେ ମୋ ଛାତି ଭିତରଟା ଖାଲି ଧଡ ଧଡ କରୁଛି, ହେଲେ ମୋ କଥା ଶୁଣି ତମେ ହସୁଛ ନାଇଁ?
1: ଆରେ ଆରେ ହସିବା କଥା କହିଲେ କିଏ କାନ୍ଦିବ ଗଲା? ଶୁଣ ମହି, କାମଟା ତୁ ମୋ ଉପରେ ବିଲକୁଲ ଛାଡିଦେ, ଏମିତି ଖଞ୍ଜରେ କଥାଟାକୁ ସଜିଲ କରିଦେବି ଯେ ଆଖି ପିଛୁଳା କି କଳାଟା ଧଳା।
2: ତମେ ଯାଇ ବାପାଙ୍କ ଆଗରେ କଥାଟା ଟିକେ ପକେଇ ଦିଅ।
1: କିରେ କଥା କଣ ନ ପଡି ଆଉ ବାକି ଅଛି ନା କଣ?
2: କଣ କହିଲ, କଥା ପକେଇଥିଲ? କଣ ଜବାବ ମିଳିଲା?
1: ହେଲା ନାଇଁ ମାନେ କିଛି ହେଲା ନାହିଁ, କଥାଟା ସେପଟେ ସେମିତି ପଡି ରହିଲା ସିନା, ହେଲେ ଏପଟର ମତାମତ ନ ଜାଣିଲା ତ, ଯୋଉଟା କଥା ସେଇଠି ସେମିତି ପଡି ରହିଲା।
2: ଓ ଏଇ କଥା, ବେଶ ଠିକ ଅଛି, ତମେ ଯାଇ କୁହ ଏପଟର ମତାମତ ଅଛି। ଅଛି?
1: ଆରେ ଅଛି ଟି
2: ଅଛି,
1: ଭଲ କରି ଟିକେ କହ।
2: କହିଲି ପରା
1: ସତ କହୁଛୁ ମହି, ତୋର ମତାମତ ଅଛି?
2: ଆରେ ହଁ ପରା କହିଲି। ହେଲେ ଜାଣିଥା ଚକ୍ର ମାମୁ, ଅସଲ ବେଳକୁ ଯଦି ଭୁଆଁ ବୁଲେଇଛ ନା, ତେବେ ମହି ଆଉ ତମ ସାଙ୍ଗେ ପାଟି ଫିଟେଇ ପାରିବ।
1: ନା ନା ନା, ଇଏ ଗୋଟାଏ କଥା ନା କଣ? ହଉ ବାପ ମହେଶ୍ୱର, ମନକୁ ସ୍ଥିର କରି ସେଇ ଲଗ୍ନ ଯାଏ ବୀର ପରି ଅନିଶା କରି ରୁହ। ଦେଖେ ଚକ୍ର ମାମୁ ଏବେ ଚକ୍ରି ବୁଲେଇବା ଅଭିଯାନ ଆରମ୍ଭ କରୁଛି। ମହି ମୁଁ ଚାଲିଲି।
2: ହେ ଭଗବାନ, ସତେ କଣ କଳା ମୋର ହବ।

0: ಅರೆ ಏಯ್ತ ಕರುಣಾಕರ್ ಬಾಬು, ನಮಸ್ಕಾರ ಆಜ್ಞಾ.
1: ನಮಸ್ಕಾರ ನಮಸ್ಕಾರ ಆಜ್ಞಾ.
0: ತಮ್ಮೆ କଣ ଆମମାନଙ୍କୁ ଅପେକ୍ଷା କରି ଠିଆ ହେଇଛ ଏଇ ଖରାଟାରେ?
1: ଆଜ୍ଞା,
0: ଏଇ କରୁଣା ବାବୁ ଏ ହଉଛନ୍ତି ବରର ପିତା ଶ୍ରୀମାନ ବିପ୍ରଚରଣ ମହାପାତ୍ର.
1: ଆଜ୍ଞା,
0: ମାନେ ମୋ ଭିଣେଇ.
1: ନମସ୍କାର ଆଜ୍ଞା, ନମସ୍କାର.
0: ଆଉ ଏଇଠି ହେଇଛି ତାଙ୍କ ପୁଅ ଆଜ୍ଞା ମହେଶ, ଗାଡି କଥା କହୁଥିଲେ.
1: ଆସନ୍ତୁ ଆଜ୍ଞା, ଆସନ୍ତୁ ଘର ଭିତରକୁ ଆସନ୍ତୁ. ହେ ଗରିବ ଘର, ଆଉ ହୁଏ ତ ମନକୁ ପାଇବନି.
0: ଆହା ହା, ଇଏ କି କଥା କହୁଛ କରୁଣା ବାବୁ? ତମେ ନିଜକୁ ଏତେ ଛୋଟ ମନେ କରୁଛ କାହିଁକି?
1: ଏଇଠି ବସନ୍ତୁ ଆଜ୍ଞା, ଏଇ ଖଟ ଉପରେ ବସନ୍ତୁ.
0: ବସ ଆଜ୍ଞା,
1: ମୁଁ ଟିକେ ଆସୁଛି ସାଙ୍ଗେ ସାଙ୍ଗେ.
0: ଆସନ୍ତୁ ଆଜ୍ଞା. କଣ ଭିଣେଇ, ଘରଟା ଦେଖି ତମର କଣ ମନେ ହଉଛି?
2: ମତେ ବଡ ଆଚମ୍ବିତ ଲାଗୁଛି ଚକ୍ରଧର.
0: କାହିଁକି?
2: ଘର ବାହାରଟା ଦେଖି ମନେ ହଉଥିଲା ଛୋଟ ଚାଳ ଘର ହବ ପରା, ହେଲେ ଭିତର ଖଞ୍ଜା ତ ଦେଖୁଛି ବେଶ ମଜବୁତିଆ କୋଠା ଘର.
0: ମୁଁ କଣ କହୁଥିଲି, ମୁଁ କଣ ଏମିତି ସେମିତି ଜାଗାରେ ସମ୍ବନ୍ଧ କରିଛି ନା କଣ? ଏତିକି କଣ ଦେଖିଛ? ଟିକେ ଅପେକ୍ଷା କର, କହିଛି ପରା କରୁଣାକର ନାହକ ଏ ଖଣ୍ଡ ମଣ୍ଡଳରେ ନା ଡାକ ମାଷ୍ଟର.
2: ଦେଖାଯାଉ, ଘରଟା ଯେମିତି ସୁନ୍ଦର, ପାତ୍ରୀଟି ସେମିତି ସୁନ୍ଦର ହେଇଥିଲେ ଭଲ.
0: କିଛି ଭାବିବାକୁ ନାହିଁ ବିଲେ, ସବୁର କର, ଝିଅକୁ ଦେଖିଲେ ତମେ ଜାଣିବ ସାକ୍ଷାତ ଲକ୍ଷ୍ମୀ ପ୍ରତିମା. ତ ଏଇ ତ ଏଇ ତ କରୁଣାକର ହଉ ଆସିଲେଣି. ଆରେ ଆରେ ଏସବୁ କଣ? ଆରେ ଏତେ ସବୁ ଜଳଖିଆ
1: ବେଶୀ କଣ ଆଜ୍ଞା? ବୁଝିଲ ଚକ୍ରଧର ବାବୁ, ଏ ସାମାନ୍ୟ ପିଠା ଦେଇ ଖଣ୍ଡି.
2: ଆହା, ଆପଣ ଏମିତି ବ୍ୟସ୍ତ କାହିଁକି ହଉଛନ୍ତି କରୁଣାକର ବାବୁ? ଆମେ ତ ବାଟରେ ଖିଆପିଆ କରି ଆସିଥିଲୁ.
1: ଇଏ କି କଥା ବିପ୍ର ବାବୁ, ଏତେ ବାଟରୁ ଆସିଛନ୍ତି, ସାମାନ୍ୟ ଟିକେ କଣ ମୁହେରେ ଦେବେନି? ନିଅନ୍ତୁ ସେ ବାଟ.
3: ଆରେ ବାବା, ଏ ମଣ୍ଡା ପିଠା ତ ଭାରି ସ୍ୱାଦ ହେଇଛି.
2: ଆଚ୍ଛା, ଏସବୁ ପିଠା କଣ
1: ଝୋଷଣ କରିଛ ଆଜ୍ଞା?
3: ସତେ ଶୁଣୁ ଚଟି ଭିଣେଇ?
1: ଆରେ ଆରେ ଆରେ ପୁଅ, ତମେ ତ କିଛି ଖାଉନ?
2: ଆଜ୍ଞା ଭୋକ ନାହିଁ, ଏ ଅଧଘଣ୍ଟା ତଳେ ତ ଖାଇଥିଲି.
0: ଆହା, ତା କହିଲେ କେମିତି ହବ ମହି, ଟିକେ ହାତ ମାରିବାକୁ ପଡିବ ନା? ନେ ଖଣ୍ଡେ ପିଠା କା.
1: ପାନ ଚଳିବ ଆଜ୍ଞା, ସାଦା ନା କଡା?
0: ହଁ କଡା ହେଲେ ଚଳିବ,
1: ଏ ନିଅନ୍ତୁ.
0: ହଁ କରୁଣା ବାବୁ
1: ଆଜ୍ଞା,
0: ଏଥର ଆଣ
1: କୁଣା
0: ପିଠା. ଆରେ ନାଇଁ ନାଇଁ ନାଇଁ, ଚର୍ଚ୍ଚା ତ ଖୁବ କଲ, ପିଠା ତ ଢେର ଖାଇଲୁ, ଏଥର ଅସଲ କାମ ଡାକ।

0: ନେତ୍ରମଣି କୁ ଡାକ।
1: ନେତ୍ର?
0: ଆରେ ହଁ ଡାକ,
1: କିନ୍ତୁ
0: ଓହୋ ତମେ ନଗଲେ ନାହିଁ, ଆଉ କାହାକୁ କୁହ।
1: ଶକ୍ରଧର ବାବୁ
0: କଣ ହେଲା, ଡେରି କାହିଁକି? ଆରେ ନେତ୍ରମଣିକୁ ତ ଥରେ ଦେଖିଯିବା କଥା। ଆରେ ଏଥିରେ କିନ୍ତୁ କଣ ଅଛି, ଆସିପାରିବନି ଏଇ ତ?
1: ଆଜ୍ଞା।
0: ଓ ବୁଝିଲି, ଲାଜ କରୁଛି।
1: ଆଜ୍ଞା ନା, ମାନେ ଏଠିକି।
0: ହଉ ହଉ କରୁଣା ବାବୁ, ଏଠିକି ଆସିବା ତାର କିଛି ଦରକାର ନାହିଁ, ସେ ଯୋଉଠି ଅଛି ସେଇଠି ଥାଉ, ଆମକୁ ହେଲେ ସେଠିକି ଟିକେ ନେଇଯାଅ।
2: ଚକ୍ରଧର
0: ଏକା କଥା ବି ନାହିଁ, ପିଲା ଲୋକ ହୁଏତ ଲାଜ କରୁଛି ଆସିବାକୁ, ଆମେ ତ ମୁରବୀ ଲୋକ, ତାକୁ ଯାଇ ଏବେ ଦେଖି ଆସିବା। କଣ ହେଇଗଲ ସେଇଠୁ କଣ? ହଉ ହଉ ଚାଲ ଚାଲ।
1: କିନ୍ତୁ ଚକ୍ରଧର
0: ଏଥିରେ ଆଉ ଆପତ୍ତି ଅଭିଯୋଗ କରିବାର କଣ ଅଛି, ଆମେ ତ ରାଜି ଅଛୁ, ତମେ ଆସିଲେ ଭିଣି।
1: ଆରେ ଆସନା
3: ଚକ୍ର ମାମୁ, ଚୁପ ବସ, ଆମେ ଆଗେ ଦେଖିସାରୁ।
0: ଏ କରୁଣା ବାବୁ ଆସ। ଆରେ ଆସନା, କାହିଁକି ଡେରି କରୁଛ ବାବା?
4: ବାପା ଚା।
2: କି କଳା, ତମେ
4: ତମେ
2: ତମେ କଣ କରୁଣାକର ବାବୁଙ୍କ ଝିଅ?
4: କାହିଁକି ବିଶ୍ୱାସ
2: ନା ମାନେ?
4: ଓ ତମେ ତାହେଲେ ମତେ ଦେଖିବାକୁ ଆସିଛ?
2: ତମକୁ?
4: ହଁ ବାପା କହୁଥିଲେ କିଏ ସବୁ ମତେ ଦେଖିବାକୁ ଆସିବେ ବୋଲି।
2: ହେଲେ ସେମାନେ ତ ନେତ୍ରମଣିକୁ।
4: କଣ କହିଲ, ନେତ୍ରମଣି? ଓ ବୁଝିଲି ଏଥର।
2: କଣ
4: ତମେ ତାହେଲେ ମତେ ଦେଖିବାକୁ ଆସିନ?
2: ନା କଳା, ମୁଁ ଏସବୁ କଥା କିଛି ଜାଣିନି, ବିଶ୍ୱାସ କର।
4: ଥାଉ ଥାଉ, ଆଖିରେ ଦେଖିଲି କାନରେ ବି ଶୁଣିଲି, ଯାପରେ ଆଉ ଅବିଶ୍ୱାସ କରିବାର କଣ ଅଛି?
2: ସତ କହୁଛି କଳା, ଚକ୍ରମଣି କଥାରେ ପଡି ମୁଁ।
4: ଦେଖ ଯାହାକୁ ଦେଖିବାକୁ ଏତେ ବାଟରୁ ଧାଇଁ ଆସିଛ, ଯାଅ ତାକୁ ଭଲ କରି ଆଖି ପୁରାଇ ଦେଖିନିଅ, ମୋ ସାଙ୍ଗରେ କଣ ଅଛି।
2: ମତେ ବିଶ୍ୱାସ କର କଳା, ଏସବୁ ଚକ୍ରମଣିଙ୍କର ଚାଲବାଜି, ମୁଁ ଯଦି ଜାଣିଥାନ୍ତି ସେ ତମକୁ ନୁହେଁ ତମ ଭଉଣୀ ନେତ୍ରମଣିକୁ ଦେଖିବାକୁ ନେଇ ଆସିଛି, ମୁଁ ମୋଟେ ଆସିନଥାନ୍ତି।
4: କଣ କହିଲ, ନେତ୍ରମଣି ମୋ ଭଉଣୀ?
2: ତାହେଲେ ସେ ପୁଣି କିଏ?
4: ଭଲ ଭଲ, ତା ଯଦି ଆସିଛ ତାକୁ ଦେଖିନି ପସନ୍ଦ କର, ମତେ ଭୁଲି ଯା।
2: କଳା ଏ ତମେ କଣ କହୁଛ?
4: ମୁଁ କଣ ଜାଣିଥିଲି ତମ ମନ ଭିତରେ ଏତେ ଘରଳ ଭରିଛି, ଏଣେ ମତେ ବିବାହ କରିବାର ପ୍ରତିଶ୍ରୁତି ଦେଇ ତେଣେ ନିଜ ବାପା ବୋଉଙ୍କ କଥାରେ।
2: ଅସମ୍ଭବ କଳା, ତା କେବେ ହେଇପାରେ ନା।
4: କଣ ହବାକୁ ବାକି ଅଛି, ତମ ବାପା ତମ ମାମୁଁ ନେତ୍ରମଣିକୁ ଦେଖି ପସନ୍ଦ କରିଯିବେ, ଆଉ ବାଧ୍ୟ ପୁଅ ପରି ତମେ ସେମାନଙ୍କ କଥାରେ ହଁ ଭରିବ, ନେତ୍ରମଣିକୁ ନେଇ ସୁଖରେ ସଂସାର କରିବ। ହେଲେ ମୁଁ ମୋ କଥା ଟିକେ ଭାବିପାରୁଛ ମହେଶ, ତମ ଘରେ ମୁଁ କଣ ସତରେ ବଞ୍ଚିପାରିବି?
2: ତମେ କାନ୍ଦନା କଳା, ଆଜି ଏଇଠି ତମରି ଆଗରୁ ମୁଁ ପ୍ରତିଜ୍ଞା କରୁଛି, ମୁଁ କଦାପି ସେମାନଙ୍କ କଥା ରାଜି ହେବିନି।
4: ସେମାନେ ଯଦି ବାଧ୍ୟ କରନ୍ତି?
2: ବାଧ୍ୟ କଲେ ମୁଁ ଅବାଧ୍ୟ ହେବି, ଆଜି ଏଇଠି ସବୁ କଥାର ଗୋଟେ ସମାଧାନ ହେଇଯିବ।
4: ହଉ ହଉ, ତମେ ଚା ଖାଇଲ, ମୁଁ ଦେଖେ ରୋଷେଇବାସ କେତେ ଦୂର ଗଲା।
0: ନେତ୍ରମଣି କାହିଁ ଆପଣଙ୍କ ଆଗରେ କାହିଁ ଦେଖୁନାହାନ୍ତି? ଚକ୍ରଧର ବାବୁ ନାଲି ପାଟ, ମୁଣ୍ଡରେ ଧଳା ଚାନ୍ଦ,
1: ନେତା
0: ନା କଣ, ଏ ଗାଈଟା ତମ ଝିଅ ନେତ୍ରମଣି?
1: ଆଜ୍ଞା ନା ତ, ସେ କଥା ମୁଁ କହିନି।
0: ଆଉ ତେବେ କଣଟା କହିଥିଲ, ତମେ ଆମକୁ ଅପମାନ ଦଉଛ, ଜାଣିଛ ଆମ ଭିଣେଙ୍କ ପ୍ରତିପତ୍ତି କେତେ?
1: ଆପଣ ଏମିତି ପାଟିଟା କରୁଛନ୍ତି କାହିଁକି ଚକ୍ରଧର ବାବୁ?
0: କଣ ହେଲା, ଯୋଉ ପାଟି ମୁଁ କରୁଛି, ମା ନିଜର କଥା ହୁଏ, ଝିଅ ଦେଖେଇବ ବୋଲି ଡାକି ଆଣି ଶେଷରେ ଆମକୁ ଗାଈ ଦେଖଉଛନ୍ତି। ମୁଁ ତ ଆଜ୍ଞା କେବେ କହିନଥିଲି ମୋ ଝିଅ ନେତ୍ରମଣି ବୋଲି।
5: କଣ ହେଲା, କହିନଥିଲ ସେଦିନ ମଙ୍ଗଳବାର ଛକ ଉପରେ ଠିଆ ହେଇ କଣ କହିଥିଲ, ତମର ମନେ ନାହିଁ?
1: ଅଛି ଚକ୍ରଧର ବାବୁ, ମୁଁ କହିଥିଲି ଝିଅ ବାହାଘରଟା କରିପାରିଲେ ମୁଁ ଟିକେ ଶାନ୍ତିରେ ନିଶ୍ୱାସ।
5: ଖାଲି ଏତିକି କହିଥିଲ, ତମେ କହିନଥିଲ ନେତ୍ରମଣିକୁ କୌଣସି ମତେ ଖସେଇ ଦେଇପାରିଲେ ମୁଣ୍ଡ ଉପରେ ଗୋଟା ବୋଝ ଖସିଯିବ।
1: ହଁ ଆଜ୍ଞା କହିଥିଲି।
5: ଆଉ ତେବେ
1: ତା ମାନେ କଣ ନେତ୍ରମଣି ମୋ ଝିଅ? ଆଜ୍ଞା ମୋ ଝିଅ ନା କମଳା, ଏ ବର୍ଷ ଆଇଏ ପରୀକ୍ଷା ଦବ, ତା ବାହାଘର ଆଗରୁ ଏ ଗାଈଟାକୁ ବିକ୍ରି କରିଦେବାକୁ ମୁଁ ଚାହୁଁଥିଲି, ସେ ଚାଲିଗଲା ପରେ ଗାଈର କଥା ବୁଝିବ କି?
2: ଚକ୍ରଧର ଏସବୁ କଣ ହଉଛି, ଏଇ ପ୍ରହସନ ଦେଖିବା ପାଇଁ ମୁଠା ମୁଠା ଟଙ୍କାର ପେଟ୍ରୋଲ ପଡି ମୁଁ ଏଠିକି ଆସିଥିଲି?
1: କ୍ଷମା କରିବେ ବିପଚରଣ ବାବୁ, ଚକ୍ରଧର ବାବୁ ହୁଏତ ମୋ କଥାକୁ ଓଲଟା ବୁଝିଥିଲେ।
5: କଣ କହିଲ, ମୁଁ ତମ କଥାକୁ ଓଲଟା ବୁଝିଥିଲି? ଏ ଶ୍ଳୋକ ଦିଟା ପଢି ଜାଣିଛ ବୋଲି ତମେ ଭାବୁଛ ତମେ ଗୋଟାଏ ବଡ ହେଡ ପଣ୍ଡିତ? ନାଇଁ, ଆମ ସାଙ୍ଗରେ ଚାଲବାଜି କରୁଛ, ପୁଣି କହୁଛ କଣ ନା?
1: ଆହା ପୁଣି ତ ପାଟି କଲେ,
5: ନାଇଁ ତମକୁ ଡରିଯିବି।
2: ଆଚ୍ଛା ଚକ୍ରଧର,

0: ତମେ ତ କହୁଥିଲ ଝିଅ ମାଇନର ପାସ୍ କରିଛି ବୋଲି।
1: ମୁଁ ସେମିତି ଗୋଟାଏ ଅନୁମାନ କରି କହି ପକେଇଥିଲି ସିନା, ହେଲେ ମଫସଲି ଝିଅ ଗୁଡା ଆଉ କେତେ ପାଠ ପଢିଛନ୍ତି?
2: ମୁଁ ତ ସେଇ କଥା କହୁଛି ଚକ୍ର ବାବୁ, ନେତ୍ରମଣିକୁ ମୋ ଝିଅ ବୋଲି ଆପଣ ହୁଏତ ସେମିତି ଅନୁମାନ କରି ନେଇଥିବେ।
1: ହସୁ ତ ଝିଅ ତମକୁ ହସ ମାରୁଛି, ହଉ ତମକୁ ଯଦି କଟକରେ ନାଲି କୋଟା ନ ଦେଖେଇ ଦେଇଛି, ଚିଟିଂ କେସରେ ନ ପକେଇଛି, ତେବେ ମୁଁ ନା ଚକ୍ରଧର ବିଶ୍ୱାଳ ନୁହଁ। ରେ
0: ହଉ ଚକ୍ରଧର, ମୂଳରୁ ତ ଭୁଲ ଗୋଟା କରିବସ, ଏବେ ଫେରି ଚାଲ ଏଠି, ଆଉ କାହିଁକି ମର୍ଡର ମର୍ଡର ହଉଛ?
1: ନାଇଁ ନାଇଁ ଦେଖ ହେ, ଏ ମାଷ୍ଟର ବୋଲି ତମ କଥାରେ ବିଶ୍ୱାସ କରି ମୁଁ ପ୍ରସ୍ତାବଟାକୁ ଆଣିଲି, ତମେ ବିଶେଷରେ ମୋତେ ଚିତା କାଟିଦେଲ। ହଉ ଦେଖିବା, ଚାଲ ଭେଣେ ଚାଲ, ଆଉ ଦଣ୍ଡ ଏଠି ରହିବୁନି, ଆସିଲ।
2: ବିପ୍ରଭୁ ଗୋଟେ କଥା କହିବି,
1: ରଖ ତମ କଥା, ତମେ ଆସିଲ ଭେଣେ ହଜାର ଥର କହିଠୁ ଯିବା ବୋଲିକି।
2: ତୁ ନୁହଁ ବିପ୍ରଭୁ, ମଣିଷ ଆମେ ଭୁଲ ହେବାଟା ତ ଗୋଟେ କିଛି ବିଚିତ୍ର ନୁହଁ, ହେଲେ ଯୋଉ ଉଦ୍ଦେଶ୍ୟ ନେଇ ଆପଣ ଏଠିକି ଅନୁକୂଳ କରିଥିଲେ, ମାନେ ମୁଁ କହିବା କଥା କଣ କି, ଯଦି ଆପଣ କମଳାକୁ ଥରେ
1: କଣ ହେଲା କଣ ହେଲା, ତମରି ପରି ଗୋଟାଏ ଭଣ୍ଡ ମିଛ ଘରେ ଆମେ ବନ୍ଧୁ ବାନ୍ଧିବୁ? ନାଇଁ ହବ ନାଇଁ।
0: ଓହୋ ଥାଉ ଚକ୍ରଧର,
1: ନା
0: ହଁ ସେ କଥା ଠିକ ଯେ କରୁଣାକର ବାବୁ, ତେବେ ଏସବୁ ହେଲା ଭାଗ୍ୟ ନିୟତି କଥା, ଯାହାର ଯୋଉଠି ପରାଧ ହବ ତାକୁ ଆମେ କେହି ବି ଭାଙ୍ଗି ପାରିବୁନି। ତେବେ ଶୁଭ କାର୍ଯ୍ୟ ଆରମ୍ଭରୁ ଏମିତି ଗୋଟାଏ ଅପ୍ରୀତିକର ଘଟଣା ଘଟିଗଲାଣି ଯେତେବେଳେ।
2: ଆଜ୍ଞା ଏଥିରେ ମୋର ବା କି ଦୋଷ ଅଛି କୁହନ୍ତୁ, ଆପଣ ତ ଜାଣିବା ଶୁଣିବା ଲୋକ।
1: ମୋର ବା କି ଦୋଷ ଅଛି? ଯୋଉ ତମର କିଛି ଦୋଷ ନାହିଁ, କାହିଁକି ନେତ୍ରମଣି ତମର ଝିଅ କି ତମର ଗାଈର ନା ପରିଷ୍କାର କରି ମତେ ସେତେବେଳେ କହିଲନି, ମଙ୍ଗଳାବାଗ ଛକରେ ପାନ ଖଣ୍ଡେ ଖାଇ ଫସ୍କିନା ବାହାରି ଚାଲିବ?
2: ତା କହିଲି ଯଦିଓ, ହେଲେ ମୁଁ ତ ନେତ୍ରମଣିର ବାହାଘର କଥା ଆପଣଙ୍କୁ କହିନଥିଲି।
1: କି କରୁଛ ତମେ ଏ ଚକ୍ରଧର ବିଶ୍ୱାଳକୁ ଚିହ୍ନି ନ କହୁଛି, ଏମିତି ନିଆ ଲଗେଇ ଦେବି ଯେ ଜୀବନ ସାରା ବସି ଆଖିରୁ ଲୁହ ପଛୁଥିବ। ତମେ ଆସୁ ତ ଭିଣେ ଚକ୍ର ବାବୁ,
0: ନେତ୍ରମଣିକୁ ଦେଖି ନେତ୍ର ପବିତ୍ର କରି ଫେରିଲ ବୋଧେ। ଦେଖୁଛ କଳା ଦେଖୁଛ, ଚକ୍ର ମାମୁଁର ଆଖିରୁ କେମିତି ମଣିର ଆଲୋକରେ ଝରି ପଡୁଛି।
1: ଆରେ କଳା, ଆରେ ମହେଶ, ଇଏ କଣ କଲେ?
0: ହଁ ଚକ୍ର ମାମୁଁ, ଏ ହେଉଛି ସେଇ କଳା ଯାହା କଥା ତମକୁ ମୁଁ କହୁଥିଲି।
1: ସତେ? ତାହେଲେ ଏ ସମସ୍ୟା
0: କି ସମସ୍ୟା ଚକ୍ର ମାମୁଁ?
1: ଏଇ ନେତ୍ର ପାଇଁ ଚକ୍ରର ସମସ୍ୟାରେ
0: ସମାଧାନ ତ ତମରି ହାତରେ ଚକ୍ର ମାମୁଁ, ତମେ ଚାହିଁଲେ କଣ?
1: ହଉ ହଉ ତମେ ଭିଣେ ଟିକେ ଶେଣିକି ଗଲ, ମୁଁ ଭିଣେଇକି ଡାକେ। ଭିଣେଇ, ହଉ ଭିଣେଇ
0: କଣ ହେଲା ଚକ୍ରଧର, ଏମିତି ପାଟି କାଇଁ କରୁଛ? ମଇ କୁଆଡେ ଗଲା?
1: ହେଇଗଲା ଭିଣେଇ, ହେଇଗଲା।
0: ହେଇଗଲା କଣ? ହେଇଗଲା
1: ମିଳନ।
0: ମିଳନ?
1: ଆରେ ହଁ ଯୁଗଳ ମିଳନ।
0: କଣ ଏମିତି କହୁଛ ମୋ ଚକ୍ରଧର?
1: ଆରେ କହିବା କଥା କିଛି ନାହିଁ ଭିଣେଇ, ଏଣିକି ତିଥି ବାର ଠିକଣା କରି ନିର୍ବନ୍ଧ କରିବାର କଥା।
0: ନିର୍ବନ୍ଧ?
1: ହଁ, ଏଇ କରୁଣାକର ବାବୁଙ୍କ ଝିଅ କମଳା, ଯାହାକୁ ମହିଳା ଆମର କଳା ବୋଲି ଡାକେ, ମୁଁ ସେତକ ଜାଣିନି।
0: କଣ ହେଲା ମହି କମଳାକୁ ଚିହ୍ନିଛି ନା କଣ?
1: ଖାଲି କଣ ଚିହ୍ନା ଜଣା,
0: ଆଉ
1: ସମ୍ପର୍କଟା ଖୁବ ନିବିଡ଼, ଖୁବ ମଧୁର।
0: ସତେ?
1: ଆଉ ଚିନ୍ତା କଣ, ହଉ କରୁଣାକର ବାବୁ ତ ଅଛନ୍ତି, ତମେ ବି ଅଛ, ମୁଁ ଅଛି, ଏଠି ଦବା ନବା କଥାଟା ପକ୍କା କରିଦିଅ, ଭଲ ବାର ଦେଖି ନିର୍ବନ୍ଧ କାମଟା ବଢେଇ ଦବା। କରୁଣା ବାବୁ ମୋର ଭୁଲ ଦୋଷ ଧରିବନି, ଯାହା ହବାର ତ ହେଇଗଲା, ଝିଅ ଦେଖିବାକୁ ଆସି ଆମେ ପ୍ରଥମରେ ନେତ୍ରମଣିକୁ ଦ୍ୱିତୀୟରେ କମଳାକୁ ଉଭୟକୁ ପସନ୍ଦ କରିଗଲୁ, ଏବେ ଆଉ ଗାଈଟାକୁ ବିକ୍ରି କରିବ କାହିଁକି? ଘର ଗାଈ ଘରେ ରହିବ, କ୍ଷୀରକୁ କ୍ଷୀର ଖିଆ ହବ, ଖୁଆ ମାରି ଗୁଆ ଘିଅ ବି ଖିଆଯିବ।
0: ହେଲେ ତମର ସେ ନାଲି କୋଠା ଆଉ ଚିଟିଂ
1: ଥାଉ ନା ଆଉ କାହିଁକି ଲଜ୍ଜା ଦଉଛ?

0: ପ୍ରଚାର କଲୁ ଓଡ଼ିଆରେ ନାଟକ ନେତ୍ରମଣି, ରଚନା ଓ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ, ସହଯୋଗିତା ଗୋପବନ୍ଧୁ ଚୌଧୁରୀ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ। ପରିବେଷଣ କରିଛନ୍ତି ଶିଳ୍ପୀ ଗିରିଜା ଦେବୀ, ରାଗ ଠୁମ୍ରି ଭୈରବୀ ଓ ଗଜାରୀ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: नमस्कार, मैं हूं कैलाश खेर और आकाशवाणी के सभी श्रोताओं को मेरा बारंबार प्रणाम। और भारत की सेना को समर्पित ये मेरा गीत

ସକାଳ 9ଟାରେ ରହିଛି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସକାଳ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଶ୍ରୋତାବନ୍ଧୁ, ଏହି ଥିଲା ଆମର ଆସନ୍ତାକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।